ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:30 ଆଜି ସୋମବାର 1948 ଶକାବ୍ଦ ଆଷାଢ଼ ମାସର ଅଷ୍ଟମ ଦିନ 2026 ଜୁନ୍ ମାସର 29 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ। ଶ୍ରୋତାବନ୍ଧୁ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ଏଫ୍ଏମ୍ ମହାନଦୀ ଯୋଗେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଏଥର ଶୁଣନ୍ତୁ ଗୌରଚରଣ ଅଧିକାରୀଙ୍କ ରଚନାରୁ ଏହି ଭକ୍ତିଗୀତଟି। କଣ୍ଠଦାନ କରିଛନ୍ତି ଫକୀରଚରଣ ପତି।

କାର୍ଯ୍ୟକ୍ରମ ଶେଷରେ ଶାନ୍ତନୁ ପୁରୋହିତଙ୍କ ରଚନାର ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଧନେଶ୍ୱର ଦାସ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ସମ୍ବଲପୁର। ଆଜିର ଭାବନାରେ ଶୁଣନ୍ତୁ ମନୋଜ କୁମାର ପୂଜାରୀଙ୍କ ଉପସ୍ଥାପନା।

ବିଜ୍ଞାନ ଜଗତର ସମସ୍ତ ଆବିଷ୍କାର ଏବଂ ଉଦ୍ଭାବନ ମଣିଷର ସୁଖ ସମୃଦ୍ଧିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ମଣିଷ ଜୀବନକୁ ଅଧିକ ଆରାମଦାୟକ, ସହଜ, ସୁଖମୟ କରିବା ପାଇଁ ବିଜ୍ଞାନର ଅବଦାନ ବିସ୍ମୟଜନକ ଅଟେ। ତେବେ ବିଜ୍ଞାନ ଜଗତର ଇତିହାସରେ ଏମିତି ଗୋଟିଏ ଗୋଟିଏ ଜିନିଷର ସୃଷ୍ଟି ହୁଏ ଯାହାକି ଏକ ନୂତନ ଯୁଗ ସୃଷ୍ଟି କରିଥାଏ। ଏକବିଂଶ ଶତାବ୍ଦୀରେ ଯେଉଁ ଦୁଇଟି ଜିନିଷ ସମଗ୍ର ମଣିଷ ସମାଜର ଗତିପଥକୁ ଭିନ୍ନ ମୋଡ଼ ଦେଲା ଓ ତାର ବହୁଳ ବ୍ୟବହାର ଏକ ନୂତନ ପୃଥିବୀକୁ ଜନ୍ମ ଦେଲା, ତାହା ହେଲା ଇଣ୍ଟରନେଟ୍ ଓ ମୋବାଇଲ ଫୋନ୍। ଯୋଗାଯୋଗ କ୍ଷେତ୍ରରେ ଉଭୟ ସୃଷ୍ଟି କରିଛନ୍ତି ନୂତନ ଇତିହାସ। ତେବେ ବିଜ୍ଞାନର ଅନ୍ୟାନ୍ୟ ଅବଦାନଗୁଡ଼ିକର ଅସତ୍ ବ୍ୟବହାର ପରି ଏ ଦୁଇଟି ଶକ୍ତିଶାଳୀ ଜିନିଷର ମଧ୍ୟ ଦୁରୁପଯୋଗ ସୃଷ୍ଟି କରିଛି ନାନାଦି ସମସ୍ୟା। ସେଲ୍ଫୋନ୍ ବା ମୋବାଇଲ ଫୋନ୍ ଆଜି ଆଉ ଏକ ବିଳାସ ସାମଗ୍ରୀ ହୋଇ ରହିନାହିଁ। ଧନୀ ଗରିବ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକଙ୍କ ଦୈନନ୍ଦିନ ଜୀବନରେ ଏହା ଏକ ଅତ୍ୟାବଶ୍ୟକ ଜିନିଷ ହୋଇ ଉଠିଛି। ଅନେକ ଲୋକଙ୍କ ପାଇଁ ଗୋଟିଏ ମିନିଟ୍ ମୋବାଇଲ ଫୋନ୍ର ସୁଇଚ୍ ଅଫ୍ କରି ରଖିବା ଏକ ଦୁଃସ୍ୱପ୍ନ ପରି ହୋଇଗଲାଣି। ଯୋଗାଯୋଗ କ୍ଷେତ୍ରରେ ଅଭୂତପୂର୍ବ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଏହି ଇଲେକ୍ଟ୍ରୋନିକ୍ ସାମଗ୍ରୀଟି ଜୀବନଧାରଣର ମାନ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ସତ, ମାତ୍ର ସ୍ଥାନ କାଳ ପାତ୍ର ବିଚାରକୁ ନ ନେଇ ଏହାର ଅବିଚାରିତ ତଥା ଅନିୟନ୍ତ୍ରିତ ବ୍ୟବହାର ସୃଷ୍ଟି କରିଛି ଅନେକ ସମସ୍ୟା। ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥାବାର୍ତ୍ତା ହେବା ଯୋଗୁଁ ରାସ୍ତା ଦୁର୍ଘଟଣା ବଢ଼ିବାରେ ଲାଗିଛି। ରାସ୍ତାରେ ମୋଟରସାଇକେଲରେ ତିନି ଜଣ ଯୁବକ ଯାଉଥିବା ସମୟରେ ଗାଡ଼ି ଚଳାଉଥିବା ଯୁବକଙ୍କ କାନରେ ତୃତୀୟ ଯୁବକ ଫୋନ୍ ଲଗାଇ ଦେଉଥିବାର ଦୃଶ୍ୟ, କାନ୍ଧ ଓ କାନ ଭିତରେ ମୋବାଇଲ ଫୋନ୍କୁ ଜାକି କଥାବାର୍ତ୍ତା ହେଇ ହେଇ ଦୁଇଚକିଆ ଯାନ ଚଳାଉଥିବାର ଦୃଶ୍ୟ, ଚାରିଚକିଆ ଯାନ ଭିତରେ ସବୁ କାଚ ବନ୍ଦ କରି ଗାଡ଼ି ଚଳାଉ ଚଳାଉ ମୋବାଇଲରେ କଥା ହେଇ ପଛପଟ ଗାଡ଼ିର ହର୍ନ ନ ଶୁଣିବାର ଦୃଶ୍ୟ ଆଜିକାଲି ସହରମାନଙ୍କରେ ସାଧାରଣ କଥା ହୋଇଗଲାଣି। ପୁଣି ଆଜିକାଲି ମୋବାଇଲକୁ ଇୟରଫୋନ୍ ମାଧ୍ୟମରେ ସିଧାସଳଖ ଯୋଡ଼ି କଥାବାର୍ତ୍ତା ହେବାର ବ୍ୟବସ୍ଥା ମଧ୍ୟ ବାହାରିଲାଣି। ତେବେ ସିଧାସଳଖ କାନ ସହିତ ଯୋଡ଼ିଦେଲେ ବି ସଡ଼କ ଦୁର୍ଘଟଣାକୁ ଏହା କମ୍ କରିପାରେ ନାହିଁ, କାରଣ ଚାଳକ ମୋବାଇଲକୁ ହାତରେ ଧରି କଥା ହେଉ କି ଇୟରଫୋନ୍ ମାଧ୍ୟମରେ କଥା ହେଉ, ଗାଡ଼ି ଚାଳନା ସମୟରେ ଅମନୋଯୋଗୀ ରହିଲେ ଦୁର୍ଘଟଣା ନିଶ୍ଚୟ ଘଟିବ। ସାଧାରଣତଃ ମଦ୍ୟପାନ କରିଥିବା ଅବସ୍ଥାରେ ଗାଡ଼ି ଚାଳନା ଦୁର୍ଘଟଣାର ଅନ୍ୟତମ ମୁଖ୍ୟ କାରଣ ରୂପେ ବିଚାର କରାଯାଏ, ଏଣୁ ଏହାକୁ ଆଇନ ଦ୍ୱାରା ନିଷେଧ କରାଯାଇଛି। କିନ୍ତୁ ଅଧ୍ୟୟନରୁ ଜଣାପଡ଼ିଛି ଯେ ରକ୍ତରେ 0.08% ସୁରାସାର ବା ଆଲକୋହଲ ଥିବା ମଦ୍ୟପ ଚାଳକ ଯେତିକି ତ୍ରୁଟିପୂର୍ଣ୍ଣ ଗାଡ଼ି ଚାଳନା କରେ, ସେଲ୍ଫୋନ୍ ବ୍ୟବହାରକାରୀ ଚାଳକ ତାଠାରୁ ଚାରିଗୁଣ ଅଧିକ ଦୁର୍ଘଟଣାର ସମ୍ଭାବନା ସୃଷ୍ଟି କରିଥାଏ। ଏଠାରେ ଉଲ୍ଲେଖନୀୟ ଯେ ଇଂଲଣ୍ଡ ଓ ଆମେରିକାରେ ଏହାର ମାତ୍ରା ଯଥାକ୍ରମେ 0.02 ଏବଂ 0.04% ସହନୀୟ ସୀମା ରୂପେ ଧରାଯାଉଥିଲା ବେଳେ ଆମ ଦେଶରେ ତାହା 0 ଅଟେ। ପୁନଶ୍ଚ ଏପରି ଚାଳକମାନଙ୍କ ମତରେ ବି ସେମାନେ ସେଲ୍ଫୋନ୍କୁ ହାତରେ ନ ଧରି ମଧ୍ୟ କଥାବାର୍ତ୍ତା କଲାବେଳେ ଏତେ ଅନ୍ୟମନସ୍କ ହୋଇପଡ଼ନ୍ତି ଯେ ନିଶାଗ୍ରସ୍ତ ଅବସ୍ଥାଠାରୁ ତାଙ୍କର ଗାଡ଼ି ଚଳାଇବା ଦକ୍ଷତା କମ୍ ହୋଇଯାଏ, ଅତଏବ ଏହା ମଦ୍ୟପାନ ଅପେକ୍ଷା ଅଧିକ ବିପଜ୍ଜନକ। ଆମେରିକାର ନ୍ୟାସନାଲ୍ ହାଇୱେ ସେଫ୍ଟି ଆଡମିନିଷ୍ଟ୍ରେସନର ଏହି ଅନୁସନ୍ଧାନ ଅତି ଗୁରୁତ୍ୱପୂର୍ଣ୍ଣ। ହାଭାର୍ଡ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତ୍ ଜନରାଟେ ସେଲ୍ଫୋନ୍ ତଥା ଅନ୍ୟ କେତେକ ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି ବ୍ୟବହାର ହଠାତ୍ ଡୋପାମିନ୍ କ୍ଷରଣ ବୃଦ୍ଧି କରେ ବୋଲି ମତ ଦିଅନ୍ତି, ସେଥିପାଇଁ ତାହାକୁ ବାରମ୍ବାର ବ୍ୟବହାର କରିବା ଲାଗି ଉତ୍ସୁକତା ସୃଷ୍ଟି ହୋଇଥାଏ। ଅଧିକାଂଶ ଲୋକ ଏହାକୁ ଏଡ଼ାଇ ପାରନ୍ତି ନାହିଁ, ଅତଏବ ଏହା ଏକ ପ୍ରକାର ନିଶା ରୂପେ କାର୍ଯ୍ୟ କରେ। ଏପରିସ୍ଥଳେ ଗାଡ଼ି ଚଳାଇଲା ସମୟରେ ଚାଳକ ଥରେ ସେଲ୍ଫୋନ୍ ବ୍ୟବହାର କଲେ ତାହା ବାରମ୍ବାର କରିବାକୁ ଇଚ୍ଛା ହୋଇଥାଏ। ଇଏ ତ ଗଲା ଦୁର୍ଘଟଣାର କଥା, ମୋବାଇଲ ଫୋନ୍ ଶବ୍ଦ ପ୍ରଦୂଷଣରେ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲାଣି। ସଭା ସମିତି, ହସ୍ପିଟାଲ, ଅଫିସ, ପାର୍କ, କୌଣସି ବି ଜାଗାରେ ଆଉ ନିରବତା ରକ୍ଷା ସମ୍ଭବ ହେଉନାହିଁ। ପୁଣି ମୋବାଇଲରୁ ଗୀତ ଶୁଣିବାର ଫ୍ୟାସନ୍ ଯୁବପିଢ଼ିର ଏତେ ବଢ଼ିଯାଇଛି ଯେ ସ୍ଥାନ କାଳ ପାତ୍ରକୁ ସେମାନେ ଆଉ ପରୱା କରୁନାହାନ୍ତି। ନିରବତା ଶାନ୍ତି ବିପନ୍ନ ହେବା ସହ ଆମର ସାମାଜିକ ଜୀବନରେ ବର୍ତ୍ତମାନ ସୃଷ୍ଟି ହୋଇଛି ବିରକ୍ତକର କୋଳାହଳ, ଧ୍ୱନି ଓ ଅଶାନ୍ତି। ବିଜ୍ଞାନର ଆଶୀର୍ବାଦ ମୋବାଇଲ ଫୋନ୍କୁ ଆଜି ମୋବାଇଲ ବ୍ୟବହାରକାରୀଗଣ ଅଭିଶାପରେ ପରିଣତ କରିସାରିଲେଣି। ଏ ବିଷୟରେ ସଚେତନତା ହେଉ ଆଜି ପ୍ରଭାତର ଭାବନା।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 426ତମ ଭାଗ।

ମୁକ୍ତ ରାଜନ୍ୟବର୍ଗ ରାଜସୂୟ ଯଜ୍ଞକୁ ଆସିବାକୁ ନିର୍ଦ୍ଦେଶ ପାଇ ସ୍ୱସ୍ୱ ଦେଶକୁ ଫେରିଛନ୍ତି। ଜରାସନ୍ଧ ପୁତ୍ରକୁ ଶ୍ରୀକୃଷ୍ଣ ମଗଧ ସିଂହାସନରେ ବସାଇ ଇନ୍ଦ୍ରପ୍ରସ୍ଥକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଜସୂୟ ଯଜ୍ଞ ଆରମ୍ଭ ହୋଇଛି। ଯେତେବେଳେ ଉପସ୍ଥିତ ଋଷି ମୁନି ବ୍ରାହ୍ମଣ ଏବଂ ରାଜନ୍ୟବର୍ଗଙ୍କ ମଧ୍ୟରୁ କିଏ ପ୍ରଥମେ ଅର୍ଘ୍ୟ ପାଇବାର ଉପଯୁକ୍ତ ସେହି ବିଷୟରେ ଆଲୋଚନା ହେଲା, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ହିଁ ଅଗ୍ରପୂଜା ପାଇବାର ଯୋଗ୍ୟ ବୋଲି ସହଦେବ କହିଲେ। ସେଠାରେ ଉପସ୍ଥିତ ସମସ୍ତେ ଏହି କଥାକୁ ସମର୍ଥନ କଲେ।

ଏହାର ଗୁଣ କର୍ମ ନାହିଁ କେମନ୍ତେ ବଳି ଭଗ୍ୟ ହୋଇ ଏହାକୁ କେମନ୍ତେ ପୂଜିଲ ବେଦ ବଚନ ନ ମାନିଲ ଏତନୁ ହୋଇ ତୁମ୍ଭ ଭଲ କେମନ୍ତେ ଏହାକୁ ପୂଜିଲ ଦେଖ ଏ ପୁଣ୍ୟ ଭୂମି ଛାଡ଼ି ଋଷି ବ୍ରାହ୍ମଣ ସଙ୍ଗ ଏଡ଼ି ସମୁଦ୍ର ମଧ୍ୟ ଘର କରି କଷ୍ଟେ ଜୀବନ ଅଛି ଧରି ନିତ୍ୟ ପିଡ଼ଇ ଜନପ୍ରଜା କେମନ୍ତେ ଏହା ପାଦେ ପୂଜା କେତେ କହିବା ଏହା ଗୁଣ ଏ ନହେ ତୁମ୍ଭର ପ୍ରମାଣ ଅଧିକେ ଦୋଷ ଗୁଣ ଯେତେ ଲୋକେ ଜାଣନ୍ତି ଏ ଜଗତେ ଏମନ୍ତ କହି ମନ୍ଦ ବାଣୀ କୋପେ କମ୍ପ ହି ଶିର ଝୁଣି ନିନ୍ଦା ପୁରୁଷ ତାର ବାଣୀ ଗୋବିନ୍ଦ ସଭା ମଧ୍ୟ ଶୁଣି ଚାହିଁଲେ ହସିତ ବଦନେ ଶୃଗାଳ ବାକ୍ୟେ ସିଂହ ଜେହ୍ନେ ଏ ଦୁଷ୍ଟ।

ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 426 ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନଯାତ୍ରା ହେଉଛେ। ଶ୍ରୀମନ୍ଦିର ପରିସରନ ଥିବା ସୁନା କୁଆନୁ 108 କଲସ ପାଇନ୍କେ ଅଭିମନ୍ତ୍ରିତ ଆଉ ସୁବାସିତ କରିକିରି ମହାପ୍ରଭୁଙ୍କର ଦିବ୍ୟ ସ୍ନାନ କରାଯିବା। ଇତାର ଉତ୍ତରୁ ମହାପ୍ରଭୁଙ୍କର ହାତୀ ବେଶ ହେବା। ଏଥିଲାଗି ଆଜି ପହପହନୁ ମଙ୍ଗଳାର୍ପଣ ପୁଷ୍ପାଞ୍ଜଳି ଆଉ ଡୋର ଲାଗି ନୀତି ସେ ସେବାର ଉତ୍ତରୁ ସକାଳର 5 ବଜେ ଶ୍ରୀଜୀଉମାନଙ୍କର ପହଣ୍ଡି ମୂଲ ହୋଇଛେ। ଧାଡ଼ି ପହଣ୍ଡିଥି ପ୍ରଭୁ ବଳଭଦ୍ର ଆଉ ଦେବୀ ସୁଭଦ୍ରା ସ୍ନାନବେଦୀନ ବିଜେ କରିସାରିଥିବାର ବେଳେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ଚାଲିଛେ। ସ୍ୱତନ୍ତ୍ର ନୀତିକାନ୍ତି ଉତ୍ତରୁ ମହାପ୍ରଭୁଙ୍କର ଦିବ୍ୟ ସ୍ନାନ ହେବା। ଉପରବେଳା 3 ରୁ 3:30 ବଜେ ଭିତରେ ଛେରା ପହଁରା, 4:30 ବଜେ ହାତୀବେଶ ଦର୍ଶନ ଆଉ ସଞ୍ଜବେଳା 7 ବଜେ ନୁ ସାହାଣ ମେଳା ଦର୍ଶନ ମୂଲ ହେବା। ରାତି 11:30 ବଜେ ନୁ ବାହୁଡ଼ା ପହଣ୍ଡି କରାଯିବା। ଇ ବାବଦେ ପୁରୀନୁ ପଣ୍ଡିତ ଦୟାନିଧିଙ୍କ ସୂଚନା।
1: ଜୟ ଜୟ ଶ୍ରୀ ଜଗନ୍ନାଥ। ମହାପ୍ରଭୁଙ୍କର ଦିବ୍ୟ ଭବ୍ୟ ସ୍ନାନ ଯାତ୍ରା ଦେବ ସ୍ନାନ ପୂର୍ଣ୍ଣମୀ, ଏହାକୁ ମଧ୍ୟ ଜ୍ୟେଷ୍ଠ ସ୍ନାନ କୁହାଯାଏ, ଏହାକୁ ମଞ୍ଚ ସ୍ନାନ ମଧ୍ୟ କୁହାଯାଏ। ମହାପ୍ରଭୁ ରତ୍ନ ସିଂହାସନରୁ ଆଜି ଓହ୍ଲେଇ ଆସନ୍ତି ପତିତମାନଙ୍କୁ ଦର୍ଶନ ଦେବା ପାଇଁ। ମହାପ୍ରଭୁଙ୍କର ଯାହାଙ୍କର ପାଦ କୋଣରୁ ଗଙ୍ଗା ଆଦି ସମସ୍ତ ତୀର୍ଥମାନେ ବାହାରିଛନ୍ତି, ସେହି ମହାପ୍ରଭୁଙ୍କର 108 ଗରାରେ ଜଳ ସ୍ନାନ ହେବେ। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ପ୍ରଥମେ ମଙ୍ଗଳାର୍ପଣ ହେବ, ମଙ୍ଗଳାର୍ପଣ ପରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ହେବ, ତେଣୁ ମହାପ୍ରଭୁଙ୍କର ସେ ଦିବ୍ୟ ସ୍ନାନ ଯାତ୍ରା ତାପରେ ଗଜବେଶ ହେବେ।
0: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାକେ ଶୃଙ୍ଖଳିତ କରିବାର ଲାଗି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ତରଫ ଜବର ବ୍ୟବସ୍ଥା କରାଯାଇଛି। ଭିଡ଼ ଜାଗାମାନଙ୍କେ 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବା ସହିତ ସାହାର ସହରକେ ସିସିଟିଭି ସର୍ବେକ୍ଷଣ ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ପୁରୀ ପୌରାଞ୍ଚଳର ସବୁ ବିଦ୍ୟାଳୟ ବନ୍ଦ ରଖବାରକେ ଜିଲ୍ଲା ପ୍ରଶାସନ ତରଫ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁଙ୍କର ସ୍ନାନଯାତ୍ରା ଦର୍ଶନ ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳୁ ପୁରୀ ପହଞ୍ଚିକରି ମହାପ୍ରଭୁମାନଙ୍କର ପହଣ୍ଡି ଦର୍ଶନ କରିଛନ୍। ସିଆଡ଼େ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଲ ଆଜି ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ସକାଳ ବେଳା ସ୍ନାନବେଦୀନ ମହାପ୍ରଭୁମାନଙ୍କର ଦର୍ଶନ କରିବାର ଉତ୍ତରୁ ଶ୍ରୀନଗରକେ ଯାଇକରି ଗଜପତି ମହାରାଜଙ୍କ ସହିତ ମୁଖ୍ୟମନ୍ତ୍ରୀ ଭେଟବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଚାଲିଥିବା ଭୋଟର ତାଲିକାଥି ସ୍ୱତନ୍ତ୍ର ସଗନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଗଲାକାଲି ଶେଷ ହୋଇଛି। ନିର୍ବାଚନ ପ୍ରଶାସନ ତରଫ ଶେଷ ଦିନେ ସବୁ କାମକେ ତୁର୍ତ୍ତି କରାଯାଇଛି। ଏହା ଦେତକ ରାଜ୍ୟ 3,33,77,942 ଫର୍ମ ବଣ୍ଟାଯାଇଛି ଆଉ ଏ ସମୟ ଭିତରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଅଭିଯାନଟି ଅଏତକାନୁ ଅଏତକା ଜନଭାଗିଦାରୀକେ ସୁନିଶ୍ଚିତ କରିବାର ସହିତ ସବୁ ଯୋଗ୍ୟ ଭୋଟରମାନଙ୍କୁ ସାମିଲ କରିବାର ଲାଗି ରାଜ୍ୟର ଫି ନିର୍ବାଚନ ମଣ୍ଡଳୀନ ବୁଥସ୍ତରୀୟ ଅଧିକାରୀମାନେ ଆଉ ପ୍ରତିନିଧିମାନଙ୍କୁ ନିଯୁକ୍ତ କରାଯାଇଥିଲା। ସବୁଦିନିଆ ଜୀବନଥି ପରିସଂଖ୍ୟାନ ଷ୍ଟାଟିଷ୍ଟିକ୍ସର ବ୍ୟବହାରକେ ଲୋକପ୍ରିୟ କରିବାର ଲାଗି ଫି ବଛର ଆଜିର ଦିନକେ ଜାତୀୟ ପରିସଂଖ୍ୟାନ ଦିବସ ଭାବେ ଭାରତ ସରକାର ପାଳନ କରୁଛନ୍। ଜାତୀୟ ପରିସଂଖ୍ୟାନ ପଦ୍ଧତି ଲାଗି ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲୋନୋଭିସ୍କର ଖୁବ୍ ଅବଦାନ ଥିବାରୁ ତାଙ୍କର ଜନ୍ମଦିନ ଜୁନ୍ 29 ତାରିଖକେ 2007 ମସିହାରୁ ଜାତୀୟ ପରିସଂଖ୍ୟାନ ଦିବସ ଭାବେ ପାଳନ କରାଯାଉଛି। ଦେଶ ଆଉ ରାଜ୍ୟମାନଙ୍କର ଯୋଜନା ତିଆର ଆର୍ ଲାଗୁ କରିବାର କ୍ଷେତ୍ରଟି ପରିସଂଖ୍ୟାନର ଭୂମିକା ରହିଛି। ଏ ବଛର ଏ ଦିବସର ବାର୍ତ୍ତା ରହିଛି ପ୍ରଶାସନିକ ତଥ୍ୟର ସମ୍ଭାବନାକେ ଉଜାଗର କରବାର। ଅଣୁ କ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗ ବିଭାଗ ତରଫ ହୋଇଥିବା ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ 2026ର ଦୁଇଦିନିଆ କାର୍ଯ୍ୟକ୍ରମ ଗଲାକାଲି ବରଗଡ଼ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପରିସରନ ଉଦ୍ଯାପିତ ହୋଇଯାଇଛି। ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳିକା ସୁଷମା କରାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଉଦ୍ୟୋଗ ପ୍ରତିଷ୍ଠା ଲାଗି ସରକାରୀ ସାହାଯ୍ୟ ପିଏମ୍ଇଜିପି ଆଉ ପିଏମ୍ଏଫ୍ଏମ୍ଇ ଋଣ ବାଗି ବିଷୟ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆଉ ଆଥ୍ଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସହଯୋଗତି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚାଲିଥିବା 65ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାଥି ତାମିଲନାଡୁ ଦଳ ଦଳଗତ ଚାମ୍ପିୟନ୍ ହୋଇଥିବା ବେଳେ ଉତ୍ତରପ୍ରଦେଶ ରନର୍ସ ଅପ୍ ହୋଇଛି। ଓଡ଼ିଶା ଦଳ 3ଟା ସ୍ୱର୍ଣ୍ଣ, 2ଟା ରୌପ୍ୟ ଆଉ 2ଟା କାଂସ୍ୟ ପଦକ ଜିତିକରି 7 ନମ୍ବର ଠାନେ ରହିଛି। ଗଲା ବୁଧବାରରୁ ମୂଲ ହୋଇଥିବା ଏହି ପ୍ରତିଯୋଗିତାଥି ଦେଶର 27ଟା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି 630 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଚାମ୍ପିୟନ୍ସିପ୍ ଆଇବା ସେପ୍ଟେମ୍ବର 19 ତାରିଖରୁ ଅକ୍ଟୋବର 4 ତାରିଖ ତକ ଜାପାନ ହେବାରକେ ଥିବା ଏସିଆନ୍ ଗେମ୍ସ 2026 ଲାଗି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ପର୍ଯ୍ୟାୟ ଆଏ। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବ ଥି ଆଇବା 3 ତାରିଖ ତକ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ଅତ୍କା ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେଟା ଜାଗାନ ଆଜି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର ଓଡ଼ିଶା ସମୁଦ୍ର ଖଣିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାନୁ ଏବେ ବୁଧବାରନୁ ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଏଛିଡ଼ି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ହାଡ଼ର ଟ୍ୟୁମର ଓ ତାର ଚିକିତ୍ସା। ଏ ସମ୍ପର୍କରେ କହିବେ ଡାକ୍ତର ସୁଶୀଲ କୁମାର ପତି। ପରିବେଶ ସୂଚନା ସକାଳ 7:30 ସମୟରେ ଏଥିରେ ରହିଛି ବିଷୟ ସଙ୍କଟରେ ଆମ ପୃଥିବୀ। ଏ ବିଷୟରେ କହିବେ ଡକ୍ଟର ସମାପିକା ଦାସ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ସକାଳ 7:35 ସମୟରେ କଣ୍ଠଶିଳ୍ପୀମାନେ ହେଲେ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ। ଗୀତ ରଚନା ଶିରିଷ ଚନ୍ଦ୍ର ପୂଜାରୀ। ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ କୁମାର ମିତ୍ର। 7:50 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ନବୀନ କିଶୋର ଆଚାର୍ଯ୍ୟ ଏବଂ କ୍ରିଷ୍ଣା ପଟେଲ। ସେହିପରି 8:30 ଶୁଣିପାରିବେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଖଦଳ ସାହୁ, ବିରଞ୍ଚି ନାରାୟଣ ନାୟକ ଓ ଲିପିକା ବିଭାର। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45 ସମୟରେ କଣ୍ଠଶିଳ୍ପୀ ଶ୍ରୀକ୍ଷେତ୍ର ସୁନ୍ଦର। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ କାଳୀପ୍ରସାଦ ଷଡ଼ଙ୍ଗୀ ଏବଂ ପୁଷ୍ପାଞ୍ଚଳ ମୁନା। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30। ସେହିପରି ବାତାୟନରେ ଶ୍ରୋତାମାନେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ ଦିନ 12 ସମୟରେ। 12:30 ସମୟରେ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସମୟରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ରଶ୍ମିରଞ୍ଜନ ବିଶ୍ୱାଳ ଏବଂ ସ୍ୱାଗତିକା ମିଶ୍ର। ଘର ସଂସାର କାର୍ଯ୍ୟକ୍ରମ ଦିନ 1:20। ଏଥିରେ ରହିଛି ମନୋରମା। ଆଜି କୁଞ୍ଜଲତା ପ୍ରଧାନଙ୍କ ସହ ସାକ୍ଷାତକାର ଶୁଣିପାରିବେ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା, ଉପସ୍ଥାପନା ତଥା ପ୍ରଯୋଜନା ସନ୍ତୋଷ ପିଙ୍ଗ। ଅପରାହ୍ନ 4:02 ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରତରଙ୍ଗ। ସମ୍ବଲପୁରୀ ଗୀତ ଅପରାହ୍ନ 4:30 ସମୟରେ କଣ୍ଠଶିଳ୍ପୀ ବିଳାସିନୀ ମହାପାତ୍ର, ଗୋପାଳକୃଷ୍ଣ ଦାସ, ଗୋପାଳ ସାହୁ ଏବଂ ତପସ୍ୱିନୀ ପଟେଲ। ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିପାରିବେ ପାଲା। ପରିବେଷଣ କରିବେ ଖଗେଶ୍ୱର ବାରିକ ଏବଂ ତାଙ୍କ ସାଥୀ। ଶ୍ରୋତାବନ୍ଧୁ, ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲିଗ୍ରୀ ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧ ମୂର୍ତ୍ତି ବିଜେ କରୁଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ପରେ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ସ୍ନାନବେଦୀକୁ ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ପହଞ୍ଚି ସାରିଲେଣି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ଷୋଡ଼ଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଥମ ତିନି ବର୍ଷ ସମ୍ପୂର୍ଣ୍ଣ ଯତ୍ନ ଦୃଷ୍ଟିକୋଣ ଆଧାରରେ ନବଜାତକଙ୍କ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଏଥିରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ଘରେ ପିଲାମାନଙ୍କର ଯତ୍ନ ନେବା ନେଇ ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଗତକାଲି ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି 99.94% ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଛି। ଇତିମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ତାଲିକା ସମ୍ପର୍କିତ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅଗଷ୍ଟ 4 ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଆସନ୍ତା ମାସ 1ରୁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହେବ। 17 ତାରିଖ ସୁଦ୍ଧା ଏହାକୁ ଶେଷ କରିବା ନେଇ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳନା କମିଟି ସହ ବିଭିନ୍ନ କ୍ଷେତ୍ର ଆଧାରିତ 5ଟି କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବିଦ୍ୟାଳୟ ପରିଚାଳନା କମିଟିର ଅବଧି ଆସନ୍ତା 30 ତାରିଖରେ ଶେଷ ହେଉଛି। ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ବିଚାର ବିଭାଗୀୟ ଅଦାଲତ ନିର୍ମାଣ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଗତକାଲି ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପରିଦର୍ଶନ କରିଛନ୍ତି। ନିର୍ମାଣ ହେବାକୁ ଥିବା ଜୁଡିସିଆଲ ପରିସରର ଡିପିଆର୍ ଜଷ୍ଟିସ୍ ପାଠକ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଅଣକ୍ୟାଡରଭୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ରାଜ୍ୟ ଆଇନ ବିଭାଗ ଏବଂ ଓଡ଼ିଶା ସାଧାରଣ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ବିଭିନ୍ନ ଆଇନର ଧାରା ଏବଂ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକ ଆଇନସେବା କମିଟି ଆନୁକୂଲ୍ୟରେ ଗତକାଲି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଆଇନ ସମେତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା ହୋଇଛି। ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଗତକାଲି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କୃତି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ ଗ୍ରାମାଞ୍ଚଳ ନାଗରିକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ସମ୍ମୁଖକୁ ଆଣିବା ପାଇଁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି। ବରଗଡ଼ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ 2026ର ଗତକାଲି ଦ୍ୱିତୀୟ ଦିବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ଏବଂ ଋଣ ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ମସିହାରୁ ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଇଥାଏ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ ହାଡ଼ର ଟ୍ୟୁମର ଓ ତା'ର ଚିକିତ୍ସା, ଏ ବିଷୟରେ କହିଛନ୍ତି ଡାକ୍ତର ସୁଶୀଲ କୁମାର ପତି।
2: ହାଡ଼ର ଟ୍ୟୁମର ବିଭିନ୍ନ ପ୍ରକାରର ଥାଏ ଏବଂ ଏହା ଶରୀରର ବିଭିନ୍ନ ଜାଗାରେ ବାହାରିଥାଏ। କୌଣସି ଏକ ଲମ୍ବା ହାଡ଼କୁ ସାଧାରଣତଃ ତିନି ଭାଗରେ ବିଭକ୍ତ ହୋଇଥାଏ। ଲମ୍ବା ହାଡ଼ର ଦୁଇ ପାଖରେ ଥିବା ଅଗ୍ରଭାଗକୁ ଏପିଫିସିସ୍ କୁହାଯାଏ, ମଝି ଭାଗକୁ ଡାଇଫିସିସ୍ କୁହାଯାଏ ଏବଂ ଏପିଫିସିସ୍ ଓ ଡାଇଫିସିସ୍ର ମଝିରେ ଥିବା ଅଂଶକୁ ମେଟାଫିସିସ୍ କୁହାଯାଏ। ବିଭିନ୍ନ ଟ୍ୟୁମର ଏହି ତିନି ଅଂଶରେ ବାହାରିଥାନ୍ତି। ହାଡ଼ର ଅଗ୍ରଭାଗ ବା ଏପିଫିସିସ୍ରେ ସାଧାରଣତଃ ଓଷ୍ଟିଓପ୍ଲାଷ୍ଟୋମା ପରି ଟ୍ୟୁମର ବାହାରିଥାଏ। ଏହା ଆଣ୍ଠୁ କିମ୍ବା ହାତର ମଣିବନ୍ଧ ପାଖରେ ଦେଖାଯାଏ। ଯଦିଓ ଏହା ଏକ କର୍କଟ ଜାତୀୟ ବା କ୍ୟାନ୍ସରସ୍ ଟ୍ୟୁମର ନୁହେଁ, କିନ୍ତୁ ବହୁ ଦିନ ଧରି ରହିଗଲେ ଏହା ବଢ଼ି ବଢ଼ି କର୍କଟ ଟ୍ୟୁମର ହୋଇଯାଏ। ମେଟାଫିସିସ୍ ବା ହାଡ଼ର ଅଗ୍ରଭାଗର ପରେ ଥିବା ଜାଗାରୁ ବିଭିନ୍ନ ପ୍ରକାରର ଟ୍ୟୁମର ବାହାରିଥାଏ, ଯଥା ଓଷ୍ଟିଓମା, କଣ୍ଡ୍ରୋମା, ବୋନ୍ ସିଷ୍ଟ ଓ ଓଷ୍ଟିଓସାର୍କୋମା। ଏ ମଧ୍ୟରୁ ପ୍ରଥମ ତିନୋଟି ସାଧାରଣ ବା ବିନାଇନ୍ ଟ୍ୟୁମର ରୂପେ ପରିଚିତ, କିନ୍ତୁ ଓଷ୍ଟିଓସାର୍କୋମା ଏକ କର୍କଟ ରୋଗ ଜନିତ ହାଡ଼ର ଟ୍ୟୁମର। ଓଷ୍ଟିଓସାର୍କୋମା ସାଧାରଣତଃ 15-18 ବର୍ଷ ପିଲାଙ୍କ ମଧ୍ୟ ପାଖରେ ଦେଖାଯାଏ ଏବଂ ମୁଖ୍ୟତଃ ଏହା ଆଣ୍ଠୁ ପାଖରେ ଦେଖାଯାଇଥାଏ। ପ୍ରଥମେ ରୋଗୀ ଯନ୍ତ୍ରଣା ଅନୁଭବ କରେ, ତା'ପରେ ପରେ ହାଡ଼ ଫୁଲିବାର ଲକ୍ଷ୍ୟ କରେ। ଆସ୍ତେ ଆସ୍ତେ ରୋଗୀ ମୋଟେ ଚଲାବୁଲା କରିପାରେ ନାହିଁ। ଠିକ୍ ସମୟରେ ଠିକ୍ ଭାବରେ ଚିକିତ୍ସା ନକଲେ କର୍କଟ କୋଷଗୁଡ଼ିକ ଶରୀରର ଅନ୍ୟ ଜାଗାକୁ ପ୍ରସାରିତ ହୋଇଯାଏ ଏବଂ ଶେଷରେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ଅନ୍ୟ ବିନାଇନ୍ ବା ସାଧାରଣ ହାଡ଼ର ଟ୍ୟୁମର ଗୁଡ଼ିକରେ ରୋଗୀ ପ୍ରଥମେ ହାଡ଼ ଉପରେ ଆସ୍ତେ ଆସ୍ତେ କିଛି ଉଠୁଥିବାର ଲକ୍ଷ୍ୟ କରିଥାଏ, ପରେ ଏହା ବଢ଼ି ବଢ଼ି କିଛି ନା କିଛି ଯନ୍ତ୍ରଣା ଦେଇଥାଏ। ହାଡ଼ର ସିଷ୍ଟ ଜାତୀୟ ଟ୍ୟୁମର ସାଧାରଣତଃ ଜଙ୍ଘର ଉପର ଅଂଶରେ କିମ୍ବା ବାହୁର ଉପର ଅଂଶରେ ବାହାରିଥାଏ। ସମୟ ସମୟରେ ଏହାକୁ ରୋଗୀ ବିନା କାରଣରେ ହାଡ଼ ଭାଙ୍ଗିଲା ପରେ ହିଁ ଜାଣିପାରେ। କୋଣ୍ଡ୍ରୋମା ପରି ହାଡ଼ର ଟ୍ୟୁମର ହାତ କିମ୍ବା ଗୋଡ଼ର ଛୋଟ ଛୋଟ ହାଡ଼ ଉପରେ ହିଁ ବାହାରିଥାଏ। ଡାଇଫିସିସ୍ ବା ହାଡ଼ର ମଝି ଅଂଶରେ ଯେଉଁ ଟ୍ୟୁମର ବାହାରେ ସେ ଭିତରେ ଇମିଙ୍ଗସ୍ ଟ୍ୟୁମର ପ୍ରଧାନ। ଏହା ଏକ କର୍କଟ ଜନିତ ଟ୍ୟୁମର ଏବଂ ସାଙ୍ଗେ ସାଙ୍ଗେ ଚିକିତ୍ସା ନକଲେ ରୋଗୀକୁ ଜୀବନ ହରାଇବାକୁ ପଡ଼ିଥାଏ। ଏହା ମୁଖ୍ୟତଃ 5-15 ବର୍ଷ ପିଲାଙ୍କ ମଧ୍ୟରେ ଦେଖାଯାଏ। ଏଠି ମଧ୍ୟ ରୋଗୀ ପ୍ରଥମେ ଯନ୍ତ୍ରଣା ଅନୁଭବ କରେ, ପରେ ହାଡ଼ ଉପରେ ଟ୍ୟୁମର ଦେଖାଯାଏ। ଶରୀରର ଅନ୍ୟ କୌଣସି ସ୍ଥାନରୁ କର୍କଟ ରୋଗର କୋଷ ଆସି ହାଡ଼କୁ ଆକ୍ରାନ୍ତ କରି ଟ୍ୟୁମର କରିଥାନ୍ତି। ହାଡ଼ର ଟ୍ୟୁମର ଚିକିତ୍ସାରେ ଟ୍ୟୁମରକୁ ପ୍ରଥମେ ଅପରେସନ୍ କରି ବାହାର କରିଦେବା ହିଁ ମୁଖ୍ୟ ଲକ୍ଷ୍ୟ, କିନ୍ତୁ ବିଭିନ୍ନ ପ୍ରକାରର ଟ୍ୟୁମରରେ ବିଭିନ୍ନ ପ୍ରକାରର ଚିକିତ୍ସା ଅବଲମ୍ବନ କରାଯାଏ। ଯେଉଁ ଟ୍ୟୁମରଗୁଡ଼ିକ କର୍କଟ ରୋଗଜନିତ ନୁହନ୍ତି ତାହାକୁ ଅପରେସନ୍ ଦ୍ୱାରା ହାଡ଼ର ଯେଉଁ ଅଂଶରୁ ବାହାରିଥାଏ ସେଠୁ ମୂଳରୁ ବାହାର କରି ଦିଆଯାଏ। ହାଡ଼ର ସିଷ୍ଟ ଇତ୍ୟାଦି ଟ୍ୟୁମରରେ ଟ୍ୟୁମରକୁ ବାହାର କରିବା ସଙ୍ଗେ ସଙ୍ଗେ ହାଡ଼ର ଭିତରକୁ କୋରି ଦିଆଯାଏ ଏବଂ ଶରୀରର ଅନ୍ୟ ଅଂଶରୁ ହାଡ଼ ଆଣି ସେହି ଭିତରେ ଉପୁଜିଥିବା ଖାଲି ଜାଗାରେ ପୁରାଇ ଦିଆଯାଏ। ଏହାକୁ ବୋନ୍ ଗ୍ରାଫ୍ଟିଂ କହନ୍ତି। ଏହା ଖାଲି ଥିବା ହାଡ଼ ପୁରାଇବା ସଙ୍ଗେ ସଙ୍ଗେ ହାଡ଼ ଯୋଡ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ହାଡ଼ର ଟ୍ୟୁମର ଓ ତା'ର ଚିକିତ୍ସା, ଏ ବିଷୟରେ କହିଲେ ଡାକ୍ତର ସୁଶୀଲ କୁମାର ପତି। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ର।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା, ସବୁଜ ଦୃଷ୍ଟିକୋଣ, ବିକାଶଶୀଳ ଦେଶମାନଙ୍କ ସ୍ୱାର୍ଥର ସୁରକ୍ଷା, ନୀଳ ଅର୍ଥନୀତିର ପ୍ରସାର, ଜଳବାୟୁ ପରିବର୍ତ୍ତନ ମୁକାବିଲା, ସାମୁଦ୍ରିକ ସମ୍ପଦର ନିରନ୍ତର ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପରାଷ୍ଟ୍ରମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେବାରେ ଶ୍ରୀ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସରକାର ଓ ସେଠାକାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରୁଥିବା ସମସ୍ତ ଦେଶଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରିବା ସହ ପରିବେଶ ସୁରକ୍ଷା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ସାମିଲ ହୋଇଥିବାବେଳେ ଏହି ସମ୍ମାନ ପାଇବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନୌସେନା ଓ ସ୍ଥଳସେନାର ଏକ ଭାରତୀୟ ମାର୍ଚିଂ ଦଳ ସେଠାରେ ଅନୁଷ୍ଠିତ ପରେଡ୍ରେ ଅଂଶଗ୍ରହଣ କରିଥିଲା। ଭାରତ ସେସେଲ୍ସ ମଧ୍ୟରେ ଥିବା ଘନିଷ୍ଠ ଓ ସ୍ୱତନ୍ତ୍ର ସହଭାଗିତାକୁ ଏହା ପ୍ରତିଫଳିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ଶନିବାର ସେସେଲ୍ସରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲମ ମଧ୍ୟ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ମହାସାଗର ଅଞ୍ଚଳର ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଦେଶ ଭାବେ ସେସେଲ୍ସ ରହିଥିବାବେଳେ ମହାସାଗର ଯୋଜନାରେ ସେସେଲ୍ସ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସେସେଲ୍ସରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ଭାରତ ଓ ମରିସସ୍ ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ର କାର୍ଯ୍ୟକାରିତା କ୍ଷେତ୍ରରେ ହୋଇଥିବା ପ୍ରଗତିର ମଧ୍ୟ ଉଭୟ ନେତା ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମରିସସ୍ର ବିକାଶ ଓ ପ୍ରଗତି ନେଇ ଦ୍ୱିପାକ୍ଷିକ ସହଯୋଗରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ମରିସସ୍ର ସ୍ୱାସ୍ଥ୍ୟସେବା, ସଂଯୋଗ ବ୍ୟବସ୍ଥା, ନିରନ୍ତର ବିକାଶ ଏବଂ ନୀଳ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି କହିଛନ୍ତି। ଭାରତର ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ମରିସସ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ଭାଗିଦାରୀର ଗୁରୁତ୍ୱ ତଥା ଗ୍ଲୋବାଲ୍ ସାଉଥ୍ ପ୍ରତି ଦୁଇ ଦେଶର ପ୍ରତିବଦ୍ଧତାକୁ ଉଭୟ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରଥମ 3 ବର୍ଷ ସମ୍ପୂର୍ଣ୍ଣ ଯତ୍ନର ପରିକଳ୍ପନାକୁ ଅଗ୍ରାଧିକାର ଦେବ। ଶିଶୁର ବଞ୍ଚି ରହିବା, ସୁସ୍ଥ ବିକାଶ, ପୁଷ୍ଟି ସାଧନ ଏବଂ ପ୍ରାରମ୍ଭିକ ମସ୍ତିଷ୍କ ବିକାଶ କ୍ଷେତ୍ରରେ ଜନ୍ମରୁ ପ୍ରଥମ 3 ବର୍ଷର ଗୁରୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜନ୍ମରୁ 3 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଘର ଓ ସମୁଦାୟ ଭିତ୍ତିକ ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ପଦକ୍ଷେପ ଅଧୀନରେ ବିପଦରେ ଥିବା ଶିଶୁମାନଙ୍କ ପାଇଁ ଅତିରିକ୍ତ ଗୃହ ପରିଦର୍ଶନ ସହ ବିପଦ ଆଧାରିତ ଅନୁଧ୍ୟାନ ବ୍ୟବସ୍ଥା ପ୍ରଚଳନ କରାଯିବ। କାର୍ଯ୍ୟକ୍ରମ ଅଧୀନରେ ପ୍ରସବ ପରବର୍ତ୍ତୀ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ, ଶୈଶବର ପ୍ରାରମ୍ଭିକ ବିକାଶ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ସ୍ନାନବେଦୀକୁ ବିଜେ କରିଥିଲେ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ବ୍ରିଟେନ୍ ଗସ୍ତ ଶେଷ କରି ଏବେ ଗ୍ରୀସ୍ର ଏଥେନ୍ସରେ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ

ଅଧିବେଶନରେ ଯୋଗଦେଇ ତାଙ୍କର ବ୍ରିଟେନ୍ ଗସ୍ତ ଶେଷ କରିଥିଲେ। ଆମେରିକା ଏବଂ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ଆରମ୍ଭ ହେବ। ହରମୁଜ ପ୍ରଣାଳୀକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ହରମୁଜ ପ୍ରଣାଳୀ ଅଞ୍ଚଳରେ ଉଭୟ ପକ୍ଷର ଏକାଧିକ ପର୍ଯ୍ୟାୟରେ ଆକ୍ରମଣ ପରେ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଘୋଷଣା କରାଯାଇଛି। ଯୁଦ୍ଧବିରତି ଉଲ୍ଲଙ୍ଘନ କରି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଆମେରିକା ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ୍ ବାହାରିନ୍ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ପାଇଁ ଉଭୟ ପକ୍ଷ ସାମରିକ କାର୍ଯ୍ୟକଳାପରୁ ବିରତ ରହିବେ ଏବଂ ଆଲୋଚନା ଜାରି ରହିଥିବା ବେଳେ ହରମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ରହିବ। ପାକିସ୍ତାନ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଆଡ଼ା ଏବଂ ଆଶ୍ରୟସ୍ଥଳ ଉପରେ ଆକ୍ରମଣରେ 29 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ସେଠାକାର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଗତକାଲି ବନ୍ଧୁକ ଏବଂ ବିସ୍ଫୋରକରେ ସଜ୍ଜିତ ଆତଙ୍କବାଦୀମାନେ ଦକ୍ଷିଣ ବନ୍ଦର ସହର କରାଚିରେ ଥିବା ଅର୍ଦ୍ଧସାମରିକ ବଳ ରେଞ୍ଜର୍ସର ଆଞ୍ଚଳିକ ମୁଖ୍ୟାଳୟ ଉପରେ ଆକ୍ରମଣ କରି 3 ଜଣ ସୈନିକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ 3 ଜଣ ଆକ୍ରମଣକାରୀଙ୍କୁ ନିପାତ କରିବା ସହ ଆହତ ଅବସ୍ଥାରେ ଜଣେ ଆକ୍ରମଣକାରୀକୁ ଗିରଫ କରିଥିଲେ। ସେ ଜଣେ ଆଫଗାନିସ୍ତାନ ନାଗରିକ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-4444, 2371-7106 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଲଣ୍ଡନଠାରେ ଗତକାଲି ଅନୁଷ୍ଠିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ପେନାଲ୍ଟି ସୁଟ୍ଆଉଟ୍ରେ 3-2 ଇଂଲଣ୍ଡକୁ ପରାସ୍ତ କରିଛି। ହକି ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଥିଲା। ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ରେ କାନାଡ଼ା 1-0 ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ନକ୍ଆଉଟ୍ ବିଜୟ ହାସଲ କରିଛି। ଆସନ୍ତା ଜୁଲାଇ ମାସ 4 ଶନିବାର ଦିନ ହ୍ୟୁଷ୍ଟନ୍ରେ କାନାଡ଼ା ନେଦରଲ୍ୟାଣ୍ଡସ୍ କିମ୍ବା ମରକୋ ବିପକ୍ଷରେ ମ୍ୟାଚ୍ ଖେଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ଅବଶିଷ୍ଟ 32 ଦଳକୁ ନେଇ 2026 ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ 2 ବିଶିଷ୍ଟ ଟି20 ଅନ୍ତର୍ଜାତୀୟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 1 ରନ୍ରେ ଭାରତକୁ ପରାସ୍ତ କରିଛି। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଲଣ୍ଡନର ଲର୍ଡ଼ସ୍ ଗ୍ରାଉଣ୍ଡରେ ଗ୍ରୁପ୍ ଏ ର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ 6 ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 4 ହରାଇ 170 କରିଥିଲା। ୟୁଏସ୍ ଓପନ୍ 2026 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ପୁରୁଷ ଫାଇନାଲ୍ରେ ସୁଲିଆଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧ ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।

0: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
1: ଯେନ୍ ଚାଷୀମାନେ ଯଦି ସେମି ଚାଷ୍ କର୍ବାକେ ଯାଉଛନ୍ ବେଲେ ପ୍ରାୟ ସେମି ଚାଷ୍ରେ କେତନି କେତେ ଫାଇଦା ପାଇପାରସନ୍, କେନ୍ତିଲେ ବେଲେ ସେମିଟା ବଜାରରେ କେତନି କେତେ ତାର୍ ଚାହିଦା ଥିସି। ସେମିକେ ବିହନ କରିକିରି ବି ହଉ କି ତରକାରୀ କରିକି ବି ରାନ୍ଧିକିରି ଲୋକ୍ ଖାଉଛନ୍, ଯେନ୍ତିଲେ ବୋଲିକି ତାର୍ ବଜାରର ଚାହିଦାଟା ଅଧିକା ଥିସି। ଚାଷୀମାନେ ଦେଖ୍ବେ ଯେ ଯେତେବେଲେ ବି ଚାଷ୍ କରୁଛନ୍, ଏକ ଏକର ଜମିନ ଯଦି ସେମି ଜଗାବାର୍କେ ଯାଉଛନ୍ ବେଲେ ହୁଲାମାନେ ଟେକି ନେବେ। ଯେତେବେଲେ ବି ଚାଷୀମାନେ ଜଗଉଛନ୍, ଖତ ସାର ହିସାବରେ ଦେଖ୍ବାର୍ ଗଲେ ପ୍ରାୟ ଏକ ଏକର ଜମି ଲାଗି ବୋଲିକି 10-12 ଗାଡ଼ି ସଡ଼ା ଗୋବର ଖତ ନାଇଁ ତ କମ୍ପୋଷ୍ଟ ଖତ ଦରକାର ପଡ଼୍ସି। ଆର୍ ହେନ୍ତା ରାସାୟନିକ ସାର ଭିତରେ ଦେଖ୍ବାର୍ ଗଲେ ଯବକ୍ଷା ଜାନ୍ ସାର 5 କେଜି, ଫସ୍ଫରସ୍

0: ଷୁଲ କେଜି ଆରୁ ପଟାସ୍ ସାର 16 କେଜି ଦରକାର ପଡ଼୍ସି। ହେଲେ ଚାଷୀମାନେ ଯେତେବେଲେ ବି ଯୋଗଉଛନ୍, ଯୋଗାଲା ସମୟକେ ଖତ୍ ଥିନ୍ ଇସବୁ ରାସାୟନିକ ସାରକେ ସାନି ନେଇକରି ହୁଲାମାନେ ଯେନ୍ ଅଛେ ସେ ହୁଲାନ ଦେଇଦେବେ, ତାର୍ପରେ ମ୍ୟାଟ୍କେ ତାର୍ ଉପରେ ଢାବି ନେବେ। ଆର୍ ବିହନ ଯେତେବେଲେ ଯୋଗଉଛନ୍ ଚାଷୀମାନେ ଦେଖ୍ବେ ଯେ ଗୁଟେ ମନ୍ଦାନ ଯେନ୍ତା 2ଟା ଗଜ୍ନୁ ଅଟ୍କା ବିଲ୍କୁଲ୍ ନେଇ ରଖ୍ବେ। ଯଦି ଅଟ୍କା ଗଜ୍ ଥିବା ବେଲେ ସେ ଗଜ୍ମାନଙ୍କୁ ଘିଚି ନେବେ। କେତେବେଲେ ବେଲେ ବେଶୀ ଯଦି ଗଜ୍ ରହିଯିବା ବେଲେ ଲୁହଟା ଠିକ୍ ହିସାବରେ ବଢ଼ି ନେଇ ପାରେ, ଯେନ୍ତିଲେ ବୋଲିକିରି ଯେତ୍କି ଅମଲ ହେବାର କଥା ମିଳି ନେଇ ପାରେ। ହେନ୍ତା ଯେତେବେଲେ ଚାଷୀମାନେ ଦେଖ୍ବେ ଯେ ଯୋଗେଇ ସାରିଲା ଉତାରୁ ପ୍ରାୟ ଘାସ ଲଟା ହେଇଯାସି ସେ ମନ୍ଦାନ, ସେଥିର୍ଲାଗି ବୋଲିକିରି କୁଡ଼ା କୁଷା କରିନେବେ। ଅର୍ ଇଆଡ଼ର ସିଆଡ଼ର ଯେନ୍ ଘାସ ଲଟାମାନେ ଥିବା ସେ ଘାସ ଲଟାକେ ବାଛି ନେଇକିରି ଫିକି ନେବେ। ତାରୁ ତାରୁ ଗଛର ବୁନ୍ ଯେନ୍ ଅଛେ ସେ ଲହର ବୁନ୍ନ ମ୍ୟାଟ୍କେ ଶିଘେଇ ନେବେ। ସେମିଟା ଲୁହ କି ସମୟ ସେଥିର୍ଲାଗି ବୋଲି ତାକେ ରଞ୍ଜା ଦେବାରେ ପଡ଼୍ବା। କେତେଲେ ବେଲେ ଯଦି ରଞ୍ଜା ନେଇ ଦେବେ ବେଲେ ତଲେ ସେ ଲହମାନେ ସବୁ ଘେସରି ଯିବା, ଯେନ୍ଥିଲାଗି ବୋଲିକି ଯେତ୍କି ଅମଲ ହେବାର କଥା ହେଇନିପାରେ। ସେଥିର୍ଲାଗି ବୋଲିକିରି ବର୍କସ ରଞ୍ଜାମାନେ ଦେଇଦେବେ। ହେଲେ ଚାଷୀମାନେ ଯଦି ବାଜରା ଚାଷ କରିଛନ୍, ଯେନ୍ ଜମିନ ଅର୍ ସେନେ ଯଦି ସେମି ଯଦି ଯୋଗାବେ ବେଲେ ସେ ଜାଗାରେ ରଞ୍ଜା ଦେବାର୍କେ ନେଇ ପଡ଼େ। ହେନ୍ତା ଦରକାର ଯେନ ପଡ଼ୁଛେ ପ୍ରାୟ 15ରୁ 20 ଦିନ ତାରୁ ପାନ୍ ମଡ଼ାବାର ସୁବିଧା କରିବେ। କେତେଲେ ବେଲେ ପାନ୍ ଯଦି ଗଛର ବୁନେ ରହିଯିବା ବେଲେ ଗଛର ବୁନ୍ଟା କୁହିଯିବା ଆରୁ ନୁକସାନ ହେଇଯିବା। ସେଥିର୍ଲାଗି ବୋଲିକିରି ଯେନ୍ତା ଗଛର ବୁନ୍କେ ଶିଘେଇ ନେବେ, ମନ୍ଦା ଯେନ୍ତା ତମେ ସେ ଭିତରେ ପାନ୍ଟା ଜମା ହେଇକରି ନେଇ ପାର୍ବା, ସେ ହିସାବରେ ପାନ୍ ନିଥରାବାର ବି ସୁବିଧା କରିବେ। ଯେତେବେଲେ ସେମି ଲହନ ଫୁଲ୍ ହେଇଯିବା, ପ୍ରାୟ ଫୁଲ୍ ହେଲେ କି 10ରୁ 20% ତକ ଫଲ୍କେ ପଲେଇ ଯାଏସି। ଇ ସମୟକେ 1 ଲିଟର ପାନ୍ଥିନ୍ ଏ ଏନ୍ ଏ ପ୍ଲାନୋଫିକ୍ସ 1 ମିଲିଲିଟର ଉଷକେ ଗୁଲି ନେଇକରି ସେ ଫୁଲ୍ନ ଯଦି ଯେନ୍ ଫୁଲ୍ କଷି ଲମୁଥିବା ଇ ସମୟକେ ଯଦି ସ୍ପ୍ରେ କରିବେ ବେଲେ ଫୁଲ୍ଟା ଯେନ୍ ପ୍ରାୟ ଝଡ଼ି ଯାଏସି, ଝଡ଼ି ନିପାରେ ଆର୍ ସେଟା ନୁକସାନୀ ହେଇନିପାରେ। ଚାଷୀମାନେ ସେଥିର୍ଲାଗି ସବୁବେଳେ ନିଘା ଦେବେ ଯେ ଯେନ ଯଦି ରଞ୍ଜା ଦଉଛନ୍, ରଞ୍ଜା ବର୍କସ ରଞ୍ଜା ଦେବେ ଯେନ୍ଥିର୍ଲାଗି ବୋଲିକିରି ଆରୁ ବେଶୀ କରି ଚଉଡ଼ା ଯେନ୍ତା ଥିବା ସେନ୍ତା ହିସାବରେ ଯଦି ରଞ୍ଜା ଗାଡ଼ିବେ ବେଲେ ସେ ଲୁହଟା ସବୁଆଡ଼କେ ଫେହେଲେ ହେଇପାର୍ବା, ଯେନ୍ଥିର୍ଲାଗି ବୋଲି ବଢ଼ିପାର୍ବା ଅର୍ ଅତ୍କା ଫୁଲ୍ କଷି ଲମିପାର୍ବା, ଯେନୁକି ଅତ୍କା ଫଲ୍ଟା ଫଲିପାର୍ବା। ପ୍ରାୟ ସେମି ଯେତେବେଲେ କୁଁଲି ଥିସି ଇ ସମୟକେ ତୁଲା ଯାଏସି। ବୁଟାର କିସମ ଦେଖିକରି ପ୍ରାୟ 60ରୁ 70 ଦିନ ଯେନ୍ତା ହେଇଯିବା କି ଇ ସମୟକେ ପହେଲା ଥର ତୁଲି ନେବାର କଥା। ଆର୍ ଯଦି ପହେଲା ଠିକ୍ ହିସାବରେ ଯଦି ସେମି ଫଲିଥିବା ବେଲେ ପ୍ରାୟ 1 ଏକର୍ରୁ 20ରୁ 30 କ୍ୱିଣ୍ଟାଲ୍ ତକ ଅମଲ ମିଲିପାର୍ସି। ଆର୍ ଲଟା କିସମ ଯେନ୍ ଅଛେ ଇ ଲୋହ କିସମନୁ ପ୍ରାୟ 90ରୁ 120 ଦିନ ଭିତରେ ଅମଲ ହେଇପାର୍ସି। ଇନୁ ଦେଖ୍ବାରେ ଗଲେ 60ରୁ 70 କ୍ୱିଣ୍ଟାଲ୍ ତକ ଅମଲ ମିଲିପାର୍ସି। ହେନ୍ତା ସେମିକେ 7 ଦିନେ ଥରେ ଲେଖା ତୁଲାଯାଇପାର୍ବା। ଚାଷୀମାନେ ସୌରକୁଞ୍ଜେ ଯେତେବେଲେ ବି ସେମି ଯୋଗଉଛନ୍, ଯୋଗାଲା ସମୟକେ ହୁଲାମାନେ କରି ନେଇକିରି ଯେନ୍ ମନା କରିନେବେ, ମନାନ ଯେତେବେଲେ ଆମର ଗୋବର ଖତ ହଉ କି କମ୍ପୋଷ୍ଟ ଖତ ଦଉଛନ୍, ଇ ସମୟକେ ରାସାୟନିକ ସାର ବି ତାର୍ ସାଙ୍ଗେ ସାନି ନେଇକରି ସେ ମନାମାନଙ୍କୁ କି ହୁଲାମାନଙ୍କୁ ଦେଇଦେବେ। ଆର୍ ତାର୍ ଉପରେ ମ୍ୟାଟ୍କେ ଡାବି ନେବେ। ଯେତେବେଲେ ରାସାୟନିକ ସାର ଦଉଛନ୍, ରାସାୟନିକ ସାର ହିସାବରେ ଦେଖ୍ବାରେ ଗଲେ 1 ଏକର ଜମିନ ସେମି ଚାଷ ଯଦି କରୁଛନ୍ ବେଲେ ଇଥିର୍ଲାଗି ବୋଲିକିରି 5 କେଜି ଜବକ୍ଷା ଜାନ୍ ସାର, ଫସ୍ଫରସ 16 କେଜି ଆରୁ ପଟାସ୍ ସାର 16 କେଜି ଦେଇଦେବେ। ଆର୍ ବାକି ପଛେ ଯେତେବେଲେ ବି ଯବକ୍ଷାର ଯେନ୍ ସାର ଦେବେ, ଗଛ୍କେ ଯେନ୍ତା 30ରୁ 40 ଦିନ ହେଇଯିବା କି ଇ ସମୟକେ 1 ପିଛା 5 କେଜି ଯବକ୍ଷାର ଯେନ୍ ସାରକେ ଦେଇଦେବେ। ଏନ୍ତା ହିସାବରେ ଯଦି ଖତ ସାରଟା ଦେବେ ବେଲେ ଗଛ୍ଟା ଠିକ୍ ହିସାବରେ ନେଇପାର୍ବା ଆରୁ ବଢ଼ିପାର୍ବା। ହେଲେ ଚାଷୀମାନେ ଗୋଟେ ଜିନିଷ୍ ନିଗା ଦେବେ ଯେ ମନ୍ଦାମାନଙ୍କୁ ଯେନ୍ତା ଲଟା ନି ହେବା, କେଥିର୍ଲାଗି ଲଟା ଯଦି ହେଇଯିବା ବେଲେ ଘାସ ଲଟା ସବୁ ଯେନ୍ ଖାସ୍ ସାରଟା ଥିବା ଖତ୍ ସାରକେ ସବୁ ଘିଚିକରି ନେଇଯିବେ, ଯେନ୍ଥିର୍ଲାଗି ବୋଲିକିରି ଗଛ୍ଟା ଠିକ୍ ହିସାବରେ ଖାସ୍ ସାରଟା ପାଇନିପାରେ ଆରୁ ବଢ଼ି ନିପାରେ। ସେଥିର୍ଲାଗି ବୋଲିକି ଚାଷୀମାନେ ନିଘା ଦେଇକରି ସବୁବେଳେ ଘାସ ଲଟା ସଫା କରିନେବେ, ଗଛର ବୁନ୍କେ କୁଡ଼ା କୁଷା କରିନେଇକରି ମ୍ୟାଟ୍କେ ଶିଘେଇ ଦେବେ। ଏନ୍ତା ହିସାବରେ ଯଦି ଚାଷୀମାନେ ସେମି ଚାଷ୍ କରିବେ ବେଲେ ଅଧିକା ଫାଇଦା ପାଇପାରିବେ।
1: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ପରିବେଶ ସୂଚନାରେ ଶୁଣନ୍ତୁ, ସଙ୍କଟରେ ଆମର ପୃଥିବୀ, କହିଛନ୍ତି ଡକ୍ଟର ସମାପିକା ଦାସ।
2: ବିଶ୍ୱ ପରିବେଶ ବର୍ତ୍ତମାନ ସମୟରେ ଯୁଦ୍ଧ ନାମକ ଏକ ସଙ୍କଟ ସହିତ ଘେରି ରହିଛି। ଆଜିର ଯୁଦ୍ଧ ପରିସ୍ଥିତିକୁ ଦେଖିଲେ ପ୍ରତୀୟମାନ ହୁଏ ପୃଥିବୀ ଆଜି ଧ୍ୱଂସମୁଖରେ ପହଞ୍ଚି ସାରିଲାଣି। ଏପରି ପରିସ୍ଥିତିରେ ପରମାଣୁ ଯୁଦ୍ଧର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଯଦି ଏହା ହୁଏ, ପୃଥିବୀ ସମୂଳେ ଧ୍ୱଂସ ହୋଇଯିବ। ଦ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ତରଫରୁ ଏକ ରିପୋର୍ଟରେ କୁହାଯାଇଛି, ବିଶ୍ୱର

0: ପ୍ରାୟ 9ଟି ଦେଶରେ 12,000ରୁ ଅଧିକ ପରମାଣୁ ଅସ୍ତ୍ର ଅଛି। ଯୁଦ୍ଧ ଦ୍ୱାରା ପ୍ରାକୃତିକ ସମ୍ପଦ ନଷ୍ଟ ହେବା ସହ ପରିବେଶ ପାଇଁ ସଙ୍କଟ ସୃଷ୍ଟି ହେଉଛି। ଏହି ଯୁଦ୍ଧରେ ବ୍ୟବହୃତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ରାସାୟନିକ ପଦାର୍ଥରୁ ଜଳ, ବାୟୁ ଓ ମୃତ୍ତିକା ନଷ୍ଟ ହେଉଛି। ସମ୍ପ୍ରତି ଯେଉଁ ଯୁଦ୍ଧ ପରିସ୍ଥିତି ଚାଲିଛି, ସେଥିମଧ୍ୟରୁ 40% ପ୍ରାକୃତିକ ସମ୍ପଦ ହାସଲ ପାଇଁ। ଏହି ପ୍ରାକୃତିକ ସମ୍ପଦକୁ ହାସଲ କରିବା ପାଇଁ ଯୁଦ୍ଧ ହେଉଛି ଏବଂ ଏହାକୁ ଅଧିକ ନଷ୍ଟ କରାଯାଉଛି। ଏହି ପ୍ରାକୃତିକ ସମ୍ପଦ ମଧ୍ୟରେ ଆମେ ଦେଖିପାରିବା ଯେ ତୈଳ କୂପ ବହୁତ ସଂଖ୍ୟାରେ ଧ୍ୱଂସ କରାଯାଉଛି, ଯାହାଫଳରେ ଏଥିରୁ ନିର୍ଗତ ବିଷାକ୍ତ ବାଷ୍ପ ପ୍ରଭାବରେ ଜଳ ପ୍ରଦୂଷିତ ହେବା ସହ ଜଳଜୀବ ମଧ୍ୟ ନିପାତ ହେଉଛନ୍ତି। ଆଣବିକ ପରୀକ୍ଷଣ ସମୟରେ ସେଥିରେ ବ୍ୟବହୃତ ହେଉଥିବା ୟୁରାନିୟମ୍, ଥୋରିୟମ୍ ଭଳି ବିକିରଣଯୁକ୍ତ ଉପାଦାନ ଯୋଗୁଁ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଉଛି। ଏହି ବିକିରଣ ଉପାଦାନ ମାଟି ଭିତରେ ଗଭୀରକୁ ଯାଇ ମୃତ୍ତିକା ପ୍ରଦୂଷଣ କରୁଛି। ଏହି ରେଡିଓ ଆକ୍ଟିଭ ଏଲିମେଣ୍ଟମାନେ ମୃତ୍ତିକାରେ ବହୁତ ଦିନ ପର୍ଯ୍ୟନ୍ତ ରହିଥାନ୍ତି, ଯାହାଦ୍ୱାରା ସେମାନେ କୃଷି ଏବଂ ଜଳକୁ ମଧ୍ୟ ପ୍ରଭାବିତ କରିଥାନ୍ତି। ମୃତ୍ତିକାରୁ ଏହି ରେଡିଓ ଆକ୍ଟିଭ ଏଲିମେଣ୍ଟ ଶସ୍ୟଗୁଡ଼ିକରେ ଶୋଷିତ ହୁଏ ଏବଂ ଖାଦ୍ୟ ଶୃଙ୍ଖଳ ଜରିଆରେ ମନୁଷ୍ୟ ଶରୀରକୁ ଆସିଥାଏ, ଯାହାକୁ ଆମେ ବାୟୋ ମ୍ୟାଗ୍ନିଫିକେସନ୍ କହିଥାଉ। ସେହିପରି ଜଳରେ ମିଶି ଭୂତଳ ଜଳକୁ ଦୂଷିତ କରିବା ସହ ସେଠାରେ ରହୁଥିବା ସ୍ଥାନୀୟ ଅଧିବାସୀଙ୍କ ପାନୀୟ ଜଳରେ ମିଶି ଜଳକୁ ପ୍ରଦୂଷିତ କରିଥାଏ। ଆଉ ମଧ୍ୟ ଏହି ରେଡିଓ ଆକ୍ଟିଭ ଏଲିମେଣ୍ଟସ ମ୍ୟୁଟେସନ ନାମକ ପ୍ରକ୍ରିୟା ଦ୍ୱାରା ଗୁଣସୂତ୍ରରେ ମଧ୍ୟ ପରିବର୍ତ୍ତନ କରିଥାଏ ଏବଂ ଭବିଷ୍ୟତରେ ମଧ୍ୟ ଏହି ସ୍ଥାନରେ ବିକଳାଙ୍ଗ ଛୁଆ ବଢ଼ିବାର ଆଶଙ୍କା ବହୁତ ଥାଏ। ଏକ ରିପୋର୍ଟରୁ ଜଣାଯାଇଛି ଯେ ସାମ୍ପ୍ରତିକ ଯୁଦ୍ଧରୁ ଚାରିଆଡ଼େ ଧ୍ୱଂସ ଓ ଧ୍ୱଂସପ୍ରାୟ ବର୍ଜ୍ୟ ଗଦା ହେବାର ପରିମାଣ ପ୍ରାୟ 39 ନିୟୁତ ଟନ୍ ପ୍ରତି ବର୍ଗ କିଲୋମିଟରରେ 107 କିଲୋଗ୍ରାମ ବର୍ଜ୍ୟ ଗଦା ହେଉଛି। 80% ମୃତ୍ତିକା କ୍ଷୟ ହେଉଛି। ପ୍ରାୟ 2/3 ଚାଷ ଜମି ନଷ୍ଟ ହେଉଛି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଫଳରେ ଜନଜୀବନ ସହ ମୃତ୍ତିକା ଓ ଜଳ ମଧ୍ୟ ପ୍ରଦୂଷିତ ହେଉଛି। ଯୁଦ୍ଧ ଚାଲିଥିବା ସ୍ଥାନରେ ଟ୍ୟାଙ୍କ, ଜେଟ୍ ଚଳାଚଳ ଏବଂ ସେନା ପରିବହନର ଜୈବ ଇନ୍ଧନ ବ୍ୟବହାର ବୃଦ୍ଧି ଯୋଗୁଁ ପରିବେଶ ଅଧିକ ପ୍ରଦୂଷିତ ହେଉଛି। ଏହାର ସିଧାସଳଖ ପ୍ରଭାବ ଅଶୋଧିତ ତୈଳର ଆମଦାନୀ ରପ୍ତାନୀ ଉପରେ ପଡ଼ୁଛି। ବିଶ୍ୱ ବଜାରରେ ତୈଳର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ଏହା ଅନେକାଂଶରେ ବିଶ୍ୱ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି। ଏଠି ବିଡ଼ମ୍ବନାର କଥା ହେଉଛି, ଯୁଦ୍ଧ ହେବା ଫଳରେ ସେ ରାଷ୍ଟ୍ରର ଆର୍ଥିକ ସାମାଜିକ ସ୍ଥିତି ଖରାପ ହେବା ସହ ଦାରିଦ୍ର୍ୟ ହାର ବଢ଼ିଯାଏ। ଏସବୁର ସମାଧାନ ନହେଲେ, ମାନେ ପରିସ୍ଥିତି ସ୍ୱାଭାବିକ ନହେଲେ, ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ ଓ ଅର୍ଥନୈତିକ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବାସ୍ତବରେ ଆମ ପୃଥିବୀ ଅମୂଲ୍ୟ ସମ୍ପଦର ଗନ୍ତାଘର, ଏପରି ସ୍ୱର୍ଗସମ ଜୀବନ୍ତ ଗ୍ରହଟିଏ ସମସ୍ତ ଗବେଷଣା ସତ୍ତ୍ୱେ ଏଯାବତ୍ ବିଶ୍ୱ ବ୍ରହ୍ମାଣ୍ଡରେ କେଉଁଠି ମିଳିନାହିଁ। ସମୟ ଆସିଛି ପ୍ରତ୍ୟେକ ରାଷ୍ଟ୍ରର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ନାଗରିକ ସମୟର ଆହ୍ୱାନକୁ ଶୁଣିବା, ନିଜ ଚତୁଃପାର୍ଶ୍ୱରେ ଥିବା ଜୀବଜନ୍ତୁଙ୍କ ପ୍ରତି ଚିରକୃତଜ୍ଞ ରହିବା ସହିତ ଏହି ଯାତ୍ରା ସସୀମରୁ ଅସୀମକୁ କରିବା ସହ ଅନନ୍ତକାଳକୁ ସଞ୍ଚରିବାରେ ସମର୍ଥ ରଖିବ।
1: ପରିବେଶ ସୂଚନାରେ ଶୁଣିଲେ ସଙ୍କଟରେ ଆମର ପୃଥିବୀ, ଏ ବିଷୟରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଆଜିର କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ, ଗୀତ ରଚନା ଶିରିଷ ଚନ୍ଦ୍ର ପୂଜାରୀ, ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ କୁମାର ମିତ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ଜ୍ୟୋତ୍ସ୍ନାରାଣୀ ମୁଦାଲି।

କାର୍ଯ୍ୟକ୍ରମର ଶେଷ ଗୀତ ଶୁଣନ୍ତୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ।

ଶୁଣୁଥିଲେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଗୀତିକାର ଶିରିଶ ଚନ୍ଦ୍ର ପୂଜାରୀଙ୍କ ରଚନାରୁ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତଙ୍କ କଣ୍ଠରେ ଶୁଣିଲେ କେତୋଟି ଗୀତ। ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ କୁମାର ମିତ୍ର। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ନବୀନ କିଶୋର ଆଚାର୍ଯ୍ୟଙ୍କ କଣ୍ଠରୁ, ଗୀତ ରଚନା ରାଧାକୃଷ୍ଣ ପଟ୍ଟନାୟକ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଶୁଣିଲେ ଖଦାଳ ସାହୁ, ବିରଞ୍ଚି ନାରାୟଣ ନାୟକ ଓ ଲିପିକା ବିଭାର ଗାଇଥିବା କେତୋଟି ଗୀତ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଶ୍ରୀକ୍ଷେତ୍ର ସୁନ୍ଦର ଗାଇଥିବା କେତୋଟି ଗୀତ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ନନ୍ଦକିଶୋର ବଳଙ୍କ ରଚନାରୁ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଶ୍ରୋତାବନ୍ଧୁ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁନ୍ଦର ଗାଇଥିବା କେତୋଟି ଗୀତ। ଶିଳ୍ପୀ କଣ୍ଠରେ କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଦୁର୍ଗାମାଧବ ପଣ୍ଡାଙ୍କ ରଚନାରୁ।

ଶ୍ରୀକ୍ଷେତ୍ର ସୁନ୍ଦରଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଥାଚିତ୍ର କନ୍ୟାଦାନର ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି, ଗୀତିକାର ନିରଜ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଷନ।

ହସରତ ଜୟପୁରୀଙ୍କ ରଚନାରୁ କଥାଚିତ୍ର ବ୍ରହ୍ମଚାରୀର ଏହି ଗୀତଟି ଶୁଣନ୍ତୁ। ଗୀତଟି ଉଦୟତକଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଓ ସୁମନ କଲ୍ୟାଣପୁରୀ। ସଙ୍ଗୀତ ଶଙ୍କର ଜୟକିଷାନ।

ଶଙ୍କର ଜୟକିଶନଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ଆଉ ଗୋଟିଏ ଗୀତ ଶୁଣନ୍ତୁ, କଥାଚିତ୍ର ଶ୍ରୀ 420। ଗୀତ ରଚନା ଶୈଳେନ୍ଦ୍ର, ଗୀତରେ ଉଦ୍ୱତ କଣ୍ଠରେ ଗାଇଛନ୍ତି ମାନଦେ ଓ ଲତା ମଙ୍ଗେସ୍କର।

ଅଞ୍ଜନଙ୍କ ରଚନାରୁ କଥାଚିତ୍ର ସାୟାର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ, ସଙ୍ଗୀତ ବାପି ଲେହରୀ।

କିଶୋର କୁମାରଙ୍କ କଣ୍ଠରେ ବ୍ଲାକ୍ମେଲ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ରାଜେନ୍ଦ୍ର କ୍ରିଶନ, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ଆନନ୍ଦ ବକ୍ସିଙ୍କ ରଚନାରୁ କଥାଚିତ୍ର ଆରାଧନାର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କିଶୋର କୁମାର ଓ ଲତା ମଙ୍ଗେସ୍କର। ସଙ୍ଗୀତ ଏସ୍ ଟି ବର୍ମନ।

କାର୍ଯ୍ୟକ୍ରମର ଶେଷ ଗୀତଟାକେ ଶୁଣୁନ୍। ଗୀତଟାକେ ଲେଖିଛନ୍ ଅଲେଖ ବିଶ୍ୱାଳ, କଥାଚିତ୍ର ମା ଯାହାର ସାହା। ଗୀତଟାକେ ଗାଇଛନ୍ ଦେବାଶିଷ ଆଉ ଶ୍ରୀକାନ୍ତ, ସଙ୍ଗୀତ ସ୍ୱରୂପ ନାୟକ।

ଏଠାନୁ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶ୍ରୋତାମାନଙ୍କୁ ଇହାଦେ ସ୍ୱାଗତ। ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଗୋଟେ ହିନ୍ଦୀ ସିନେମା ଗୀତର କ୍ରମ ଥି ଆଜି ଜବ୍ ୱି ମେଟ୍ ଇ ସିନେମାନୁ ଶୁଣବେ କେତେଟା ଗୀତ। ଗୀତମାନଙ୍କୁ ସଙ୍ଗୀତ ଦେଇଛନ୍ ପ୍ରୀତମ, ଗୀତ ରଚନା ଇରସତ କମିଲ। ପହଲା ଗୀତକେ ଗାଇଛନ୍ ଶାନ୍ ଆର୍ ଉସ୍ତାଦ ସୁଲତାନ ଖାନ୍।

ଇହାଦେ ଗୋଟେ ଜରୁରୀ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର କିମ୍ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ ନେଫ୍ଟ କିମ୍ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ

ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525757, IFSC କୋଡ଼ SBI ଓ SBIN 000059ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961ରେ ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାମାନେ ଗୋଟେ ହିନ୍ଦୀ ସିନେମା ଗୀତର କ୍ରମ ଥି ଜବ୍ ୱି ମେଟ୍ ଇ ସିନେମାନୁ ଶୁଣିଛନ୍। କେତେଟା ଗୀତ ଗୀତମାନଙ୍କୁ ସଙ୍ଗୀତ ଦେଇଛନ୍ ପ୍ରୀତମ, ଗୀତ ରଚନା ଇରସାଦ କାମିଲ, ଇହାଦେ ଗୀତକେ ଗାଇଛନ୍ ସୋନୁ ନିଗମ ଆର୍ ଜାଭେଦ ଅଲ୍ଲୀ।

ହସିଦେଲେ ଦୁଇ ମୁଲୁର ମୁଲୁର ଭାଙ୍ଗସି ଜହ୍ନରେ ଠାଣିରେ ସଜନୀ କେତେ ଚାଲସୁ ପାଣି।

mi poesía y ni suena ni diré mu sojoni que te chal su pan.

ଇନୁ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ।

ଇହାଦେ ମୂଲ କରବାରକେ ଯାଉଛୁଁ ହିନ୍ଦୀ ସିନେମା ଗୀତକେ ନେଇକରି ଆମର କାର୍ଯ୍ୟକ୍ରମ ଖୁଲା ଝରକା। ପହଲା ଗୀତଟା ଶୁଣବେ ସିନେମା ଏମ୍ଏସ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରି। ଗୀତକେ ଗାଇଛନ୍ ଅରମାନ ମଲ୍ଲିକ, ସଙ୍ଗୀତ ଅମାଲ ମଲ୍ଲିକ, ଲେଖା ମନୋଜ ମୁନ୍ତାସିର।

ଶ୍ରୋତାବନ୍ଧୁ, ଏ ଗଛମାନଙ୍କର ଉପରେ ଆମେମାନେ ସବୁବେଳେ ନିର୍ଭରଶୀଳ ଆଉ ଯେନ୍ତାକି କାଠ ଲାଗି ହଉ କି ଉଷକୁଷା ଲାଗି, ସବୁ ସମୟାନେ ଆମେ ଏ ଗଛ ଉପରେ ନିର୍ଭର କରୁଛୁ। ଆମର ପରିବେଶକେ ସୁରକ୍ଷା ଦେବାର୍ ଲାଗି ବି ଏ ଗଛ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛେ। କିନ୍ତୁ ଇହାଦେ ବିକାଶ ଆର୍ ବଜାର ବ୍ୟବସ୍ଥାନୁ ବିଜ୍ଞାପନ ଗୋଟେ ଅଂଶ ହେଇଯାଇଛେ। ନିଜର କିଛି ଦରକାର ସାମଗ୍ରୀ ବିକ୍ରି କରବାର୍ ଲାଗି ଲୋକେ ଗଛମାନଙ୍କୁ ବି ନେଇ ଛାଡ଼ବାର୍।

ଶ୍ରୋତାବନ୍ଧୁ, ଏ ଗଛ ଉପରେ ବିଜ୍ଞାପନ ପ୍ରଚାର ସମସ୍ୟାନୁ ନିବୃତ୍ତ ରହିବାର୍ ଲାଗି ହେଲେ ଗଛ ଉପରେ ବିଜ୍ଞାପନ ନିଷିଦ୍ଧ କରବାର୍କେ ନିୟମ କଡ଼ାକଡ଼ି କରାଯିବା ଦରକାର। ଗଛନୁ ହୋର୍ଡ଼ିଂ ଲଗାବାରଟା ଅବୋଧ ଆର୍ ଇତାର୍ ଲାଗି ଦଣ୍ଡ ନିର୍ଦ୍ଧାରଣ କରାଯିବା ଦରକାର। ମେଟାଲ ଫ୍ରେମ୍ ହୋର୍ଡ଼ିଂ ତିଆରି କରି କରି ହେଥି ବିଜ୍ଞାପନ ଲଗାବାର୍କେ ଶିକ୍ଷା ଦିଆଯିବା ଦରକାର ଆର୍ ଲୋକମାନଙ୍କର ଭିତରେ ଇତାକେ ନେଇକରି ସଚେତନତା କରାଯିବାଟା ଜରୁରୀ ହେ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 meter ତଥା 945 kHz ଏବଂ FM ମହାନଦୀ 101 MHz ଯୋଗେ। ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଅନ୍ଲାଇନ୍ ଆପ୍ରେ ମଧ୍ୟ ଶୁଣିପାରିବେ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର କହନା ପ୍ୟାର ହେ। କଣ୍ଠଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ରାଜେଶ ରୋଶନ, ଗୀତ ରଚନା ସାବନ କୁମାର।

ଶ୍ରୋତାବନ୍ଧୁ, ଭାରତ ପାଇଁ ପ୍ରଦୂଷଣ ମୁକ୍ତ ଉର୍ଜା ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଛି। ଦେଶର ଶିଳ୍ପାୟନ ଓ ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଏଭଳି ଉର୍ଜାର ଗୁରୁତ୍ୱ ଅତ୍ୟଧିକ। ଆମ ଦେଶରେ ପ୍ରଚୁର କୋଇଲା ଉପଲବ୍ଧ ଥିବାରୁ ଶିଳ୍ପ କ୍ଷେତ୍ରରେ ଏହାର ବ୍ୟବହାର ସର୍ବାଧିକ।

ଶ୍ରୋତାବନ୍ଧୁ, ଭାରତରେ ମିଳୁଥିବା କୋଇଲା ବିଟୁମିନସ୍ ଓ ଲିଗ୍ନାଇଟ୍ ଶ୍ରେଣୀର ଏବଂ ଏଥିରେ ପାଉଁଶ ଅଧିକ ଥାଏ, ତେଣୁ ଏହା ପ୍ରଦୂଷଣକାରୀ ଅଟେ। ସେଥିପାଇଁ ଭାରତ ବିଦେଶରୁ ଉଚ୍ଚମାନର କୋଇଲା ଆମଦାନୀ କରିଥାଏ। ବର୍ତ୍ତମାନ ଆମ ଦେଶର କୋଇଲାକୁ ଗ୍ୟାସ୍ରେ ପରିଣତ କରି ସେଥିରୁ ନିର୍ମଳ ଇନ୍ଧନ ଓ ଅନ୍ୟାନ୍ୟ ସାମଗ୍ରୀ ବାହାର କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପ୍ରକ୍ରିୟାକୁ କୋଲ୍ ଗ୍ୟାସିଫିକେସନ୍ କୁହାଯାଏ।

ଗ୍ୟାସ୍ରେ ପରିଣତ କରାଯାଏ। ସେହି ଗ୍ୟାସ୍ରୁ ୟୁରିଆ, ମିଥାନଲ, ଏମୋନିୟମ ନାଇଟ୍ରେଟ୍, ଏସ୍ଏନ୍ଜି, ହାଇଡ୍ରୋଜେନ୍, ଇଥର ଏବଂ ଡାଇମିଥାଇଲ୍ ଭଳି ସାମଗ୍ରୀ ନିଃସ୍ରବଣ ପ୍ରକ୍ରିୟାରୁ ଉତ୍ପାଦିତ ହୁଏ।

ଶ୍ରୋତାବନ୍ଧୁ, ଭାରତ ପାଖରେ ବର୍ତ୍ତମାନ 401 ବିଲିୟନ୍ ଟନ୍ କୋଇଲା ଏବଂ 47 ବିଲିୟନ୍ ଟନ୍ ଲିଗ୍ନାଇଟ୍ ମହଜୁଦ ଅଛି। ତେଣୁ ଗ୍ୟାସିଫିକେସନ୍ ପ୍ରକ୍ରିୟାରେ ଏହାକୁ ବିଭିନ୍ନ

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶ୍ରୋତାବଣୀ ମନୋରମାର ଆଜିର ଆସରକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଶୁଣିବା ଏକ ସାକ୍ଷାତକାର କୁଞ୍ଜଲତା ପ୍ରଧାନଙ୍କ ସହିତ। ତାଙ୍କୁ ସାକ୍ଷାତକାର କରିଛନ୍ତି ସୌଭାଗ୍ୟ ଚନ୍ଦ୍ର ରଥ।
1: ଶ୍ରୋତାବନ୍ଧୁ ନମସ୍କାର। ସାହିତ୍ୟଧର୍ମୀ, ସାହିତ୍ୟପ୍ରେମୀ ଏବଂ ସାହିତ୍ୟକୁ ରୁଦ୍ଧିମନ୍ତ କରୁଥିବା ଆମ ପାଖରେ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଅଛନ୍ତି, କୁଞ୍ଜଲତା ପ୍ରଧାନ। ମ୍ୟାଡ଼ାମ୍ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ତଥା ଲେଖିକା। ମ୍ୟାଡ଼ାମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର।
1: ଆପଣଙ୍କର ସାହିତ୍ୟ ପ୍ରତି ରୁଚି କେବେଠାରୁ ଆରମ୍ଭ ହେଲା?
2: ମୋର ସାହିତ୍ୟ ପ୍ରତି ରୁଚି ପ୍ରାୟ ଛୋଟବେଳୁ, ମାନେ ମୁଁ ଚତୁର୍ଥ ଶ୍ରେଣୀ ପଢ଼ୁଥିଲି। ମୋର ସାର୍ ଜଣେ ଥିଲେ, କୃପାସିନ୍ଧୁ ଦାସ। ସେ ମୋତେ ମୋ ହାତ ରେଖା ଦେଖିକି କହିଥିଲେ ଯେ ତୁ ଯଦି ଇଚ୍ଛା କରିବୁ ନିଶ୍ଚୟ ଗୋଟେ ସୁଲେଖିକା ହେଇପାରିବୁ, ଆଉ ତୁ ଆଜିଠୁ ଲେଖାଲେଖି କର କହି କହିଥିଲେ। ସେ ସାର୍ଙ୍କ ସହିତ ମୋର ସବୁବେଳେ ଏମିତି ଭାବ ସମ୍ପର୍କ ଜଡ଼ିତ ଥିଲା ଯେ ତାଙ୍କର ମଲା ପର୍ଯ୍ୟନ୍ତ ମୁଁ ତାଙ୍କୁ ଗୀତ ଲେଖି ଲେଖି ପଠାଉଥିଲି, ଆଉ ସେ ବହୁତ ଖୁସି ହେଇକରି ମୋତେ ଚିଠି ପଠାଉଥିଲେ। ସେ କଥା ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରୁନାହିଁ।
1: ଆପଣ ହସ୍ତରେଖା ଦେଖି ଆପଣ ସୁଲେଖିକା ହେବେ ବୋଲି ଭାବିଲେ, ତେଣୁ ଏଇଟା ଆପଣ ଭାଗ୍ୟ ଲାଗି ଭାବିଲେ ନା ଆପଣ ସତରେ ତା ପାଇଁ ପରିଶ୍ରମ କଲେ ଏବଂ ଲେଖିକା ହେବା ପାଇଁ ଉଦ୍ୟମ କରିଥିଲେ?
2: ମଣିଷ ଜୀବନରେ ଗୁରୁ ଏତେ ବଡ଼ ଜିନିଷ, ଗୁରୁ ଚାହିଁଲେ ଲକ୍ଷ ଲକ୍ଷ ଭଲ ଶିଷ୍ୟ ତିଆରି କରିପାରିବ, ଆଉ ଗୁରୁ ନ ଚାହିଁଲେ ଗୋଟେ ବଡ଼ ସମାଜ ମଧ୍ୟ ଧ୍ୱଂସ କରିପାରିବ। ତ ସେ ସାର୍ଙ୍କର ପ୍ରେରଣା ମୋତେ ବହୁତ ଆଗକୁ ନେଇଛି, ତାଙ୍କର ଆଶୀର୍ବାଦ, ବାପା ମାଙ୍କ ଆଶୀର୍ବାଦ ତଥା ସମାଜର ସମସ୍ତଙ୍କର ଆଶୀର୍ବାଦ ମୋର ଉପରେ ରହିଅଛି। ଭଗବାନଙ୍କର ମଧ୍ୟ ଆଶୀର୍ବାଦ ମୋ ପଛରେ ଥିବାରୁ ମୁଁ ସଫଳ ବ୍ୟକ୍ତିତ୍ୱ ହାସଲ କରିଛି ବୋଲି ମୁଁ ଭାବୁଛି।
1: ଆପଣଙ୍କର ପ୍ରଥମ ଲେଖା କ'ଣ ହେଇଥିଲା ଯାହାକି ସମାଜରେ ଅନେକ ବର୍ଗଙ୍କୁ ଛୁଇଁଥିବ, ଯାହାକି ଆପଣଙ୍କୁ ଆହୁରି ଲେଖିବା ପାଇଁ ମଧ୍ୟ ପ୍ରେରଣା ଦେଇଥିବ?
2: ଗୋଟେ ଗୃହପାଳିତ ପଶୁ, ଛୋଟ ବାଛୁରୀଟେ, ତାକୁ ମୁଁ ଏତେ ଭଲ ପାଉଥିଲି। ସେ ବାଛୁରୀଟା ଯେତେବେଳେ ରୋଗରେ ମରିଗଲା ମୋତେ ଏତେ ଦୁଃଖ ଲାଗିଲା। ସେତେବେଳେ ଗୋଟେ ଶୋକ କବିତା ଲେଖିଥିଲି, ସେଇ ଶୋକ କବିତାଟା ଏତେ ବିଚ୍ଛେଦାତ୍ମକ ହୋଇଥିଲା ଯେ ସମସ୍ତଙ୍କ ମନକୁ ଛୁଇଁଥିଲା, ଆଉ ସମସ୍ତେ ସେ ଗୀତଟିକୁ ଏବେ ବି ମଧ୍ୟ ମନେ ରଖିଛନ୍ତି ଯେ ସେ ତୋର ଲେଖାଟା ବହୁତ ସୁନ୍ଦର ହୋଇଛି, ଆଉ ତୁ ଆଗକୁ ଚାହିଁଲେ ଆହୁରି ଲେଖିପାରିବୁ କହିଲେ, ଯେମିତି ମୋତେ ଆହୁରି ଲେଖିବାକୁ ପ୍ରେରଣା ମିଳିଲା।
1: କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ହେଲେ ତା ପୂର୍ବରୁ ଶୁଣିନେବା ଆଜି କାର୍ଯ୍ୟକ୍ରମର ଆପଣଙ୍କର ପ୍ରଥମ କବିତା।
2: ମୋ କବିତାର ଶୀର୍ଷକ ଜାଗି ଉଠ ନାରୀ, ଗାଢ଼ ମନ ଦୁଃଖେ କିଏ ତୁ ରମଣି, ନେତ୍ର ଅଶ୍ରୁ ଢାଳି ଚାହିଁଛୁ ଅବନି, ଅଶ୍ରୁ ବିମୋଚନେ ମୁଖ ଉତ୍ତୋଳନେ ଆଜିର ଦୁନିଆ ଦେଖ, ମନ ଦୁଃଖ ଛାଡ଼ ବଦଳାହି ମୋଡ଼, ନୂତନ ବଞ୍ଚିବା ଶିଖ, ବିଂଶ ଶତାବ୍ଦୀକୁ ସାରିଛୁ ତୁ ଡେଇଁ, ଆତ୍ମଗ୍ଲାନି ଛାଡ଼ି ଉଠ ଏବେ ଚେଇଁ, ପାହାଚ ତଳର ଘାସ ନୁହ ତୁହି, ସ୍ୱାଧୀନ ଦେଶର ନାରୀ, ଆତ୍ମଶକ୍ତି ତୋ କର ପରକାଶ ଶକ୍ତ ମହାଦ୍ରୁମ ପରି, ଜନନୀ ରୂପୀ ତୁ ସୃଜିଛୁ ଜଗତ, ସୁରକ୍ଷା ଦେଉଛୁ ଘୋଡ଼ାଇ ପଣତ, ସ୍ନେହ କରୁଣା ମୈତ୍ରୀ ପ୍ରୀତିର ଉଚ୍ଛଳ ଧାରା ତୁହି, ସର୍ବଂସହାଗୁଣେ ଧରିତ୍ରୀ ସମାନ ରହିଛୁ ମା ନାମ ବହି, ପତିକୁ ପତନୁ ଉଦ୍ଧାରୁ ଜେଣୁ ପତ୍ନୀ ନାମ ତୁ ବହି ଅଛୁ ତେଣୁ, ସ୍ୱାମୀର କଠୋର କର୍ତ୍ତବ୍ୟ ପାଳନେ ଗର୍ବ କରୁଛୁ ତୁହି, ଅକୁଣ୍ଠିତେ ନିଜ ସୁଖ ବାଣ୍ଟି ଚାଲୁ ଭଗିନୀର ରୂପ ନେଇ, କରୁଣ ହୃଦୟା ମରୁ ତରୁ ଛାୟା ଜାବଡ଼ି ଧରିଛୁ ବନ୍ଧନର ମାୟା, ମହିତୁଲ୍ୟ ଶକ୍ତି ସାମର୍ଥ୍ୟ ଅଛି ତୋ ସେପାଇଁ ତୁହି ମହିଳା, ସୀତାଲକ୍ଷ୍ମୀ ରୂପେ ପୁରାଣେ ବନ୍ଦିତା ମାତୃଶକ୍ତିରେ ସବଳା, ଚାହିଁ ଦେଖ ତୁହି ଫିଟାଇ ତୋ ଆଖି, ନାରୀ ପାଇଁ କିଛି କାମ ନାହିଁ ବାକି, କେବଳ ରୋଷେଇ ଶାଳରେ ତା କାମ ହୋଇନାହିଁ ସୀମାବଦ୍ଧ, ଆଧୁନିକ ଯୁଗେ ଆମ ଭଉଣୀ ଏ ଅସାଧ୍ୟ କଲେଣି ସାଧ୍ୟ, ସବୁଠି ନାରୀର ବିଜୟ କେତନ ଗରବେ ଉଡ଼ୁଛି ଲଭି ସମ୍ମାନ, ଚନ୍ଦ୍ର ଲୋକରେ ନାରୀ ଅଭିଯାନ ସଫଳ ହୋଇଛି ଆଜି, ଗବେଷଣାଗାରେ କି ରାଜନୀତିରେ ନାରୀ ପକାଉଛି ବାଜି, ହାରି ଯାଇ ନାହିଁ ଏ ମାଟିର ନାରୀ, ସ୍ୱାଧୀନତା ରଣେ ନେଲେ କାରାବରୀ, ଗାର୍ଗୀ ମୈତ୍ରେୟୀ ଲକ୍ଷ୍ମୀବାଈର କାହାଣୀ ଅଛୁ ତୁ ଶୁଣି, ଇନ୍ଦିରା ଗାନ୍ଧୀ ତ ଚଳାଇଛି ଦେଶ ପ୍ରତିଭାତୁର ଭଉଣୀ, ଦ୍ରୌପଦୀ ମୁର୍ମୁଙ୍କ ବୀରତ୍ୱର ଗାଥା

0: নিকটে এজাতি নুয়াইছি মথা রাষ্ট্রপতি রূপে দেশ জননীর সেবাজার আভিমুখ্য শিক্ষিত সংস্কৃত উন্নত রাষ্ট্রর নির্মাণ যাহাঙ্ক লক্ষ্য। পুণিবা কেতেক ভৌণী আমর মসি অসি ধরি হুয়ন্তি অমর সরোজিনী আউ কুন্তলা কুমারী মাতৃভাষা সেবা করি এদেশ নারীঙ্কু কহি যাইছন্তি সবু করিপারি নারী। সে কাল যাইছি যুগ বদলিছি নারী জাগরণ বেল আসিছি উপেক্ষিতা অবহেলিতা নুহতু নহই কাহারি বোঝ জিতিবা শপথ ঘেনি তো মনরে জীবন সংগ্রামে যুঝ জীবন সংগ্রামে যুঝ। দৃঢ় আত্মবলে ভরসা রকিবু স্বাভিমান সহ বঞ্চিবা শিখিবু অদম্য সাহস সঞ্চার করতু শিরা প্রশিরারে তোর পরাধীনতার দাসত্ব ভাবনা মনুত করি দে দূর। অবশ নুহতু নুহ মর্মাহত দেখিবু দিনে তু বিস্তীর্ণ জগত দেখাই দেবু তু জনসমাজকু নারী নুহে ক্রীড়নক জনমি নাহি সে কাহারি দয়ারে জাপিব জীবন যাক। সম্মুখরে তোর সুবিস্তৃত পথ থকি পড়িবুনি চালিবু নিরত ভরসা নকরি কাহারি পাখরু শুণিবাকু পদে আহা শিক্ষা হেব তোর রক্ষার কবচ অসময়ে হেব সাহা অসময়ে হেব সাহা। যেবে সমস্যার হেবু সম্মুখীন সাহসে করিবু তার সমাধান পুরুষ প্রাধান্য সমাজে হাসল করিবু তু স্বতন্ত্রতা গর্বরে তুহি কহিত পারিবু বনিতা নুহই লতা বনিতা নুহই লতা। আধুনিকতার অনুসরণরে অর্ধনগ্নতা তো পোশাক বেশরে বড়াই চালিছু ভ্রষ্টাচারিতাকু লজ্জাভূষণকু তেজি প্রলয়কারিণী তু সৃষ্টিকারিণীর দিব্যগুণ যায়ে হজি দিব্যগুণ যায়ে হজি। আসুরিকতার ভাবপ্রবণতা বৃদ্ধি পায়ে তোর হৃদনিষ্ঠুরতা এক অন্নবর্তী পরিবার নাহি এক অন্নবর্তী পরিবার নাহি পরিতাপর বিষয় সবুথাই নিঃস হেউছু তু প্রাণে ঘারিছি বার্ধক্য ভয় সবুথাই নিঃস হেউছু তু প্রাণে ঘারিছি বার্ধক্য ভয়। নিজে সৃষ্টি কর তোর নিরাপত্তা কর্তব্য পালনে দৃঢ় কর সত্তা স্বেচ্ছাচারিতার ঔধত্যপণটি আত্মবিনাশর পথ কর্পূর কনা তু ভুলি যুবু নাহি রখিবু নারী মহত রখিবু নারী মহত। ত্যাগ সহিষ্ণুতা স্বর্গীয় গুণে শ্রদ্ধারে বন্ধিবু জগত জনে সীতা সাবিত্রীঙ্ক অনুসরণরে শিক্ষা সংস্কারকু নেই সুসন্তান গড়ি দেবু নিজ হাতে আদর্শ জননী হই আদর্শ জননী হই। সচেতনতা তো এথিপাই লোড়া সুস্থ পরিবারে ভবিষ্যৎ গড়া সুখী পরিবারে সুসমাজ গড়ি দেশকু সমৃদ্ধি পথে আগেই নেবার গুরু দায়িত্বটি ন্যস্ত করি তোর হাতে পুরুষ তো পরে করিছি ভরসা মাতৃশক্তি বলে পুরাইবু আশা করি দেখাইবা পণটি তোহর প্রকাশ করতু আজি অগ্রসর হুয় সুকর্ম পথরে তন্দ্রা জড়তা তেজি অগ্রসর হুয় সুকর্ম পথরে তন্দ্রা জড়তা তেজি অগ্রসর হুয় সুকর্ম পথরে তন্দ্রা জড়তা তেজি।
1: আপনি কেউ ভাবাবেগর কবিতা লেখন্তি?
0: শিশু সঙ্গীত মধ্যে লেখে শিশু সঙ্গীত গীতিনাট্য প্রবন্ধ রম্য রচনা সম্বলপুরী কোশলি ভাষার মধ্যে মো লেখালেখি আধুনিক কবিতা মধ্যে মু যেতবে যেকোনসি লেখা মানে গোটে ফটোকে দেখি কি মধ্যে মু সেই অনুসারে লেখা লেখি রেখে মতো বহুত ভাল লাগে মু সবু প্রকার লেখা লেখে।
1: আপনকর আদ্য জীবনর মধ্যে আপনি ভিন্নক্ষম হইছন্তি তেবে এহা আপনকু আপনকর প্রগতিকু আপনকর সাহিত্য সাধনকু বাধা সৃষ্টি করিছি না এহা আপনকু অধিক প্রেরণা দেইছি আগুকু বড়িবাকু?
0: মতে মোর ভিন্নক্ষমতা কোনসি প্রকার বাধা সৃষ্টি করি নাই যেহেতু মোর মনোবলকু সমস্তে বড়াইছন্তি সেই সকাশে মু মোর সাহিত্য ক্ষেত্রে বা শিক্ষাদান ক্ষেত্রে কি সাংসারিক ক্ষেত্রে মু রুটিন বন্ধা জীবন বর্তমান মধ্যে জারি রকিছি মোর কোনসি কার্য অসফল হওয়া মু দিয়ে নাই মু যেতে যা উপছে মু জিতিবা চেষ্টা করে।
1: আপনার জীবন টিকে ধীর চালুথিব বা আপন টিকে দ্রুতগামী সমাজরে খাপ খুয়াই চালি পারুথিবারে অসুবিধা সৃষ্টি হইছি কি না আপনকর ডিসিপ্লিন আপনকু ঠিক জায়গা?
0: দেখন্তু ଆମ କଳାମାଟି ପଞ୍ଚାୟତ ସ୍ତରରେ ମୁଁ ଗରିମା ପ୍ରାଇଜ୍ ପାଇଥିଲି, ମୋ ସ୍କୁଲ ପାଇଥିଲା, ମାନେ ମୁଁ ଗରିମା ରୌପ୍ୟ ପୁରସ୍କାରରେ ଗଣଶିକ୍ଷା ବିଭାଗ ତରଫରୁ ପାଇଛି, ଆଉ ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ନବୀନ ପଟ୍ଟନାୟକ ମଧ୍ୟ ଦେଇଥିଲେ, ଆଉ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମୁଁ ଚଳିତ ସେପ୍ଟେମ୍ବର 5 ତାରିଖ ଦିନ ପାଇଛି, ମାନେ ମୋହନ ସାର୍ ଦେଇଛନ୍ତି ମୋତେ। ଆଦର୍ଶ ଶିକ୍ଷକ ସମ୍ମାନ ମୁଁ 3 ଥର ପାଇସାରିଲିଣି, ଆଉ ମୋର ବେଷ୍ଟ ଟିଚର ଆୱାର୍ଡ଼ ଯେଉଁ 3 ଥର ବି ମୁଁ ପାଇସାରିଲିଣି, ମୋତେ କୌଣସି ପ୍ରକାର ଅବରୋଧ କରିପାରୁ ନାହିଁ ଏ ଭିନ୍ନ କ୍ଷମତା।
1: ଏବେ ଶୁଣିନେବା ଆପଣଙ୍କର ଦ୍ୱିତୀୟ କବିତା।
0: ମୋ ଦ୍ୱିତୀୟ କବିତାର ଶୀର୍ଷକ ବୁଢ଼ୀ ଗାଈର ଖେଦ। ଘର ଦୁଆର ମୋ ଆଶ୍ରୟ ନାହିଁ, ମୋ ଦୁଃଖ କାହାଣୀ ହିଁ ଶୁଣ ହେ ଭାଇ, ଗଣି ହେଉଛି ମୋ ପଞ୍ଜରା ହାଡ଼, ପିଠିରେ ପଡ଼ୁଛି ଅସହ୍ୟ ମାଡ଼, ଗୋବରରେ ଲଡ଼ ବଡ଼ ମୋ ଲାଞ୍ଜ, ମୋ ପାଇଁ ସମାନ ସକାଳ ସଞ୍ଜ, ମାଛି ତଡ଼ିବାକୁ ନାହିଁ ମୋ ବଳ, ସହିପାରୁନାହିଁ ପେଟ ବିକଳ, ଶୋଷରେ ପାଟିରୁ ବହୁଛି ଫେଣ, ମଶା ମାଛି ମୁଠି ଦେଖାନ୍ତି ଟାଣ, ମୋ ଆଖିକୁ ଦେଖା ଯାଉନି ଆଉ, କୁହ ମୁଁ ସହିବି କାହାର ଦାଉ, ମୋର କତେ ଯାକୁ କଲି ମୁଁ ଧନୀ, ମୋ ସାଥେ କଲା ସେ ଏଡ଼େ ବୈମାନେ, ମୋ ବସ୍ଚା ପାଟିରୁ ଛଡ଼ାଇ କ୍ଷୀର, ପାଳି ଅଛି ସିଏ ପିଲା ତାହାର, ମୋ କ୍ଷୀର ଟଙ୍କାରେ ଗଢ଼ି ଅଟାଲି, ମୋର ତ୍ୟାଗ ସେବା ଗଲା ସେ ଭୁଲି, ତା ବଦଳେ ଦେଲା ଘୋର କଷଣ, ମରିବା ବଞ୍ଚିବା ମୋତେ ସମାନ, ଅର ପିଛି ତାକୁ ମୋର ସର୍ବସ୍ୱ, ତଥାପି ଦେଲାନି ବାସ କି ଗ୍ରାସ, କ୍ରୁଦ୍ଧ ଭାବେ ପିଟି ପାଞ୍ଚଣ ବାଡ଼ି, ବୁଢ଼ୀ ଭାବିଦେଲା ଘରରୁ ତଳି, ଦାଣ୍ଡେ ଘାଟେ ଶୁଣ୍ଢି ପିଣ୍ଡା ମୁଁ ହେଲି, ମୋ ଜ୍ଞାତି ବନ୍ଧୁଙ୍କ ଶ୍ରଦ୍ଧା ଲୋଡ଼ିଲି, ତା ବଦଳେ ପାଇ ଘୃଣା ବିରକ୍ତି, ଆଉ ନାହିଁ ବଞ୍ଚିବାର ଆସକ୍ତି, ପ୍ରାଣ ରକ୍ଷା ପାଇଁ କରୁନି ଭିକ୍ଷା, ମୃତ୍ୟୁକୁ କରିଛି ମୁଁ ହିଁ ଅପେକ୍ଷା, ନିଷ୍ପେଷିତା ମୁଁ ହିଁ କେଉଁ ଦୋଷରୁ, ପଚାରୁଛି ଭାଇ ମୃତ୍ୟୁ ପୂର୍ବରୁ, ଜାଣେ ମୋ ପ୍ରଶ୍ନର ଉତ୍ତର ନାହିଁ, ଅନୁରୋଧ ରଖ ମଣିଷ ଭାଇ, ଯଦି ଥାଏ ତୁମ୍ଭ ମାନବିକତା, ଗୋ ଜାତିକୁ କର ନାହିଁ ହୀନସ୍ଥା, କର ନାହିଁ ଅବହେଳା ମୋ ପରି, ବାର୍ଦ୍ଧକ୍ୟ ଗୃହେ ରଖ ଯତ୍ନ କରି, ସଦାସ୍ମର ଆମ୍ଭର ଉପକାର, ମୋ ଜାତି ଭାଇଙ୍କ ସୁରକ୍ଷା କର, ମୋ ଜାତି ଭାଇଙ୍କ ସୁରକ୍ଷା କର। ସାହିତ୍ୟ କ୍ଷେତ୍ରରେ ମୁଁ ବହୁତ କିଛି ସମ୍ମାନ ଲାଭ କରିଛି। ପ୍ରଥମେ ଖଗେଶ୍ୱର ସାହିତ୍ୟ ସମିତି ବରଗଡ଼ ପଦମପୁର ପାଖରୁ ମୁଁ ବହୁତ ସମ୍ବର୍ଦ୍ଧିତ ହୋଇଛି। ତାପରେ ଭାଇ ଭଉଣୀ ସାହିତ୍ୟ ସଂସଦ ଦେବଗଡ଼ରୁ ମଧ୍ୟ ସମ୍ମାନିତ ହୋଇଛି। ଭାରତୀୟ ସାହିତ୍ୟ ସଂସ୍କୃତି ସଂସଦ ସମ୍ବଲପୁର ତରଫରୁ ସାହିତ୍ୟ ମିତ୍ର ସମ୍ମାନ, ଭାରତୀୟ ସାହିତ୍ୟ ସଂସ୍କୃତି ସଂସଦ ବଲାଙ୍ଗୀରରୁ ବାଣୀବିଭୂଷଣ ସମ୍ମାନ ମୁଁ ଲାଭ କରିସାରିଛି। ତାପରେ ମ୍ୟାଜିକ୍ ବୁକ୍ ଅଫ୍ ଆର୍ଟ ଦ୍ୱାରା ମୁଁ ଡକ୍ଟରେଟ୍ ଉପାଧି ମଧ୍ୟ ପାଇସାରିଛି।
1: ତେବେ ଆପଣଙ୍କର ଏତେ ସବୁ ସାହିତ୍ୟ ସାଧନା ଭିତରେ ପାରିବାରିକ ଦାୟିତ୍ୱ ମଧ୍ୟ ଥିବ, ଆପଣଙ୍କର ବୈବାହିକ ଜୀବନ ମଧ୍ୟ ଥିବ, ସେ ବିଷୟରେ ଆମକୁ ଟିକେ ଆଲୋକପାତ କରନ୍ତୁ, କିଭଳି ଭାବରେ ଆପଣଙ୍କ ପରିବାର ଆପଣଙ୍କୁ ପ୍ରୋତ୍ସାହିତ କରିଛି?
0: ଦେଖନ୍ତୁ, ବର୍ତ୍ତମାନ ଗୋଟିଏ ନାରୀଟେ ଯେଭଳି ଗୋଟିଏ ପରିବାରଟିକୁ ଚଳେଇ ନେବା କଥା ଚଳେଇ ପାରୁନାହିଁ, ସେଇଟା ଦେଖିଲେ ନିଜକୁ ଦୁଃଖ ଲାଗୁଛି, କିନ୍ତୁ ମୋ କ୍ଷେତ୍ରରେ ସେସବୁ ନାହିଁ। ମୁଁ ବାପା ଘରେ ଭାଇ ଭଉଣୀ ବାପା ମା ପ୍ରତି ଯାହାର ପ୍ରତି ଯେତିକି କର୍ତ୍ତବ୍ୟ କରିବା କଥା ମୁଁ କରିସାରିଛି। ତାପରେ ଶାଶୁ ଶ୍ୱଶୁର ନଣନ୍ଦ ଦିଅର ଯା ଝିଆରୀ ପୁତ୍ରା ଏପରିକି ଯେଉଁ ପିଲାମାନେ ଗାଁରେ ମୋର ସମ୍ପର୍କୀୟ ମାନେ ପଢ଼ାପଢ଼ି କରିପାରୁନଥିଲେ କିମ୍ବା ବୁଲୁଥିଲେ, ସେମାନଙ୍କୁ ଆଣିକି ମୁଁ ପାଖରେ ରଖିକି ସେମାନଙ୍କୁ ପଢ଼େଇଛି, ସେମାନଙ୍କୁ କଲେଜ ପର୍ଯ୍ୟନ୍ତ ମୁଁ ପଢ଼େଇକି ମୋତେ ଏତେ ଖୁସି ଲାଗେ ଯେ ସେମାନେ ଯାହା ହଉ ମୋର କିଛି ସୁଯୋଗ ମୋ ଠାରୁ ପାଇଥିବାରୁ ସେମାନେ ଆତ୍ମନିର୍ଭରଶୀଳ ହୋଇଛନ୍ତି ବୋଲି ମୋତେ ବହୁତ ଖୁସି ଲାଗେ। ଆଉ ମୋର ପିଲା ସେଇଟା ଭଗବାନଙ୍କର ଅବଦାନ, ବର୍ତ୍ତମାନ ଏମ୍ସରେ ସେ ପ୍ରଫେସର ଅଛି ଭୁବନେଶ୍ୱରରେ, ଆଉ ମୋର ବୋହୂ ମଧ୍ୟ ସଫ୍ଟୱେର୍ ଇଞ୍ଜିନିୟର, ମୋ ଝିଅ ଅଛି ଜମନକେରା ବ୍ଲକରେ, ମୋ ଜ୍ୱାଇଁ ଓପିଜିସିରେ ଇଞ୍ଜିନିୟର ଅଛନ୍ତି, ମୋର ହଜବେଣ୍ଡ ଭେଟନେରୀ ଡିପାର୍ଟମେଣ୍ଟରୁ ରିଟାୟାରମେଣ୍ଟ ନେଇଛନ୍ତି। ଆଉ ମୋର ପାରିବାରିକ ସମସ୍ୟା କହିଲେ କିଛି ନାହିଁ, ମୋତେ ସମସ୍ତେ ବହୁତ ଶ୍ରଦ୍ଧା ଆଉ ସମ୍ମାନର ସହିତ ଗ୍ରହଣ କରିଛନ୍ତି, ସେଇଟା ଭଗବାନଙ୍କର ବଡ଼ ଆଶୀର୍ବାଦ।
1: ଆପଣଙ୍କର ସାହିତ୍ୟର କୃତି ଯେତେ ଅଛି, ଆପଣଙ୍କୁ ଯେତେ ସମ୍ମାନ ମିଳିଛି, ଆପଣଙ୍କଠୁ କିଏ ଅନୁପ୍ରାଣିତ ହୋଇଛନ୍ତି କି ଆପଣ କିଛି ଅନୁଷ୍ଠାନ କରିଛନ୍ତି ଯାହାକି ସମାଜକୁ ସାହିତ୍ୟ ଦିଗରେ ଦିଗ୍ଦର୍ଶନ ଦେଇଛି?
0: ହଁ ସାର୍, ସାହିତ୍ୟର ସୂଚୀପତ୍ର ନାମକ ମୁଁ ଏକ ତ୍ରୈମାସିକ ପତ୍ରିକାର ସମ୍ପାଦିକା ଥିଲି। ସେଇଟା ପୁଣି ଆଗକୁ ନେବାର ଯୋଜନା ଅଛି। ଆଉ ପ୍ରତିବର୍ଷ ମୁଁ ଗୋଟେ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରୁଥିଲି ଅଗଷ୍ଟ 15 ଦିନ ଆଉ ଜାନୁଆରୀ 26 ଦିନ। ପାଲା ଗାୟକ କି ଯେକୌଣସି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ କି ସମାଜରେ ଯିଏ ଭଲ କାମ କରୁଥିଲା ସେମାନଙ୍କୁ ମୁଁ ଗୋଟେ ସ୍ୱତନ୍ତ୍ର ଉତ୍ସବ କରିକି ସମ୍ବର୍ଦ୍ଧିତ କରୁଥିଲି। ଆଉ ସମସ୍ତେ ଆମେ ଗୋଟେ ଲେଖା ଗୁଡ଼ାକ ସମସ୍ତେ କବିତା ପଢ଼ିକିରି ଏତେ ଆଗେଇ ନେଇଥିଲେ ସେ ଆମର ସାହିତ୍ୟ ଅସରଟିକୁ, ସେଇଟା ମୋ ନାଁରେ ନାମିତ କରିଥିଲେ, ମାନେ କୁଞ୍ଜଲତା ସାହିତ୍ୟ ସଂସଦ କହିକି ସେଇଟା ଗଢ଼ିଛନ୍ତି। ମାନେ ନବୋଦୟର ଟିଚରମାନେ ମଧ୍ୟ ସେଠି ସାମିଲ ଥିଲେ, ନବୋଦୟରେ ମଧ୍ୟ ମୁଁ 3 ଥର ସମ୍ବର୍ଦ୍ଧିତ ହୋଇସାରିଛି।
1: ଆଜି କାର୍ଯ୍ୟକ୍ରମର ଅନ୍ତିମ କବିତା,
0: ମୋ କବିତାର ଶୀର୍ଷକ ମୃଗ ତୃଷ୍ଣା। ପୃଥିବୀ ପୃଷ୍ଠରୁ କ୍ରମେ ଅପସରି ଯାଉଥିବା କାଳିମା ଆସ୍ତରଣକୁ ଉପେକ୍ଷା କରି ଉଷାର ଅରୁଣିମାରେ ମିଳାଇ ଯାଉଥିବା ବିଗତ ରାତ୍ରିର ଝାପ୍ସା ସ୍ମୃତିକୁ ଦୋହରାଇ ଝରକା ଖୋଲିଲା ବେଳକୁ ମୋ ଦୃଷ୍ଟିର ପଥାରୂଢ଼ ହେଲା ପତ୍ର ଗହଳରେ ଦୋଳାୟମାନ କାକର ଭିଜା ଫୁଲର ପାଖୁଡ଼ା ଭିତରେ ସ୍ପଷ୍ଟ ବାରି ହେଉଥିବା ଝରି ପଡ଼ୁଥିବା ଆତଙ୍କର ଚିହ୍ନ ସବୁ। ଜାଗୃତିର କୋଳାହଳରେ ନୂତନ ସୂର୍ଯ୍ୟକୁ ସ୍ୱାଗତ କରୁଥିବା ଜୀବଜଗତ କର୍ମଚଞ୍ଚଳ ହୋଇ ଉଠୁଥିବା ବେଳେ ନିଷ୍ପ୍ରଭ ଚନ୍ଦ୍ରମାର ଦୟନୀୟ ସ୍ଥିତି ତଥା ବିଷାଦଗ୍ରସ୍ତ ମଳିନତାକୁ ଦେଖି ମୁଁ ଓଲଟାଉଥିଲି ମୋ ସ୍ମୃତିର ପୃଷ୍ଠା ସବୁକୁ। ଠିକ୍ ମଝି ପୃଷ୍ଠାରେ ଚମକି ପଡ଼ିଲି, କାହିଁକି ଜାଣ, ଅବାସ୍ତବ ସ୍ୱପ୍ନର ଇନ୍ଦ୍ରଜାଲରେ ଛନ୍ଦାୟିତ ତୁମର ପ୍ରତିଛବିଟିକୁ ଦେଖି ମୋର ମନେ ହେଉଥିଲା ଖଣ୍ଡିଉଡ଼ା ନଶିକୁଣୁ ମହାଶୂନ୍ୟକୁ ଲମ୍ପ ଦେବାର ପ୍ରୟାସ ଯେ କେଡ଼େ ପ୍ରଳୟଙ୍କରି ତାହା କେବଳ ବୁଝିପାରେ ନିଜର ସମସ୍ତ ସ୍ୱାଧୀନତା ହରାଇ ସୁନା ପଞ୍ଜୁରୀ ଭିତରେ ଆବଦ୍ଧ ହୋଇ ରୂପାଥାଳିରେ ଖାଉଥିବାର ଗର୍ବ କରୁଥିବା ନିର୍ବୋଧ ପକ୍ଷୀଟିଏ। ପରସ୍ପର ପ୍ରତି ଥିବା ପ୍ରଗାଢ଼ ସମ୍ମୋହନର ବଳୟ ଭିତରେ ଏବେ ମୁଁ ସ୍ପଷ୍ଟ ଉପଲବ୍ଧି କରୁଛି ଯେ ସାଗର ଶସିବାର ତୃଷ୍ଣା ନେଇ ମରୁଭୂମିରେ ହାମୁଡ଼େଇ ପଡ଼ିବାର ଯନ୍ତ୍ରଣାରେ ଆମେ ଦୁହେଁ ଛଟପଟ ହେଲେ ସିନା ଆଜି ପର୍ଯ୍ୟନ୍ତ ମରୁଝରଟିଏର ସନ୍ଧାନ କରିପାରିଲେନି, କାରଣ ଜୀବନଟିଏ ଖୋଜିବା ଆଗରୁ ତୁମେ ନିଜେ ଗୋଟିଏ ଇନ୍ଧନ ପାଲଟି ଯାଇଛ, ଆଉ ମୁଁ ତୁମ ଅବିସ୍ତୃତ ଧୂଆଁରେ କୁହୁଳି କୁହୁଳି ନିଶେଷ ହୋଇଯିବାର ପ୍ରଲୋଭନରେ ଅଭ୍ୟସ୍ତ ହୋଇସାରିଛି।
1: ଏବେ ଯେଉଁ ସାହିତ୍ୟର ରୁଚି ବଦଳୁଛି, ଏବେ ସାହିତ୍ୟ ଗଦ୍ୟ ସମୃଦ୍ଧ ହୋଇଛି, ଏଥିରେ ଆପଣ ସାହିତ୍ୟର କିଭଳି ଭାବରେ ଭବିଷ୍ୟତ ଦେଖୁଛନ୍ତି?
0: ବର୍ତ୍ତମାନ ପାଠକମାନଙ୍କର ରୁଚି ସୃଷ୍ଟି କରିବାଟା ବହୁତ ବଡ଼ କାମ, ସେଥିପାଇଁ ମୁଁ ମୋ ନିଜ ତରଫରୁ କେମିତି ପଢ଼ିବା ପ୍ରତି, ଯେମିତି ପୁସ୍ତକ ପଠନ ପ୍ରତି ଲୋକମାନଙ୍କର ଆଗ୍ରହ ସୃଷ୍ଟି ହେବ, ମୁଁ ସନ୍ଧ୍ୟା ସମୟରେ ଗୋଟିଏ ଯେକୌଣସି ଜାଗାକୁ ଯାଉଛି, ଗୋଟିଏ ଲୋକମାନଙ୍କୁ ବସେଇକି ବୁଝେଇକି ସେଠି ନିଜର କିଛି ଲେଖା, ଯେମିତିକି ସେମାନେ ଉତ୍ସାହିତ ହେବେ, ଖୁସି ହେବେ କି କିଛି ଶିଖିବେ, ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବେ, ସେମିତିଆ ମୁଁ ସେମାନଙ୍କୁ ବାର୍ତ୍ତା ଦେବାରେ ବର୍ତ୍ତମାନ ମଧ୍ୟ ମୋ ଚେଷ୍ଟା ଜାରି ରଖୁଛି।
1: ଆପଣଙ୍କର ଏହି ଚେଷ୍ଟା ଅବିରତ ଜାରି ରହୁ। ଆପଣ ସାହିତ୍ୟ ପ୍ରତି ଆପଣଙ୍କର ସମାଜକୁ ଆପଣଙ୍କର ଯେଉଁ ଅଂଶଧନ ଦେଉଛନ୍ତି ସେଭଳି ଆପଣଙ୍କର ଉଦ୍ୟମ ଜାରି ରହୁ। ଆପଣଙ୍କୁ ଏହି ସାକ୍ଷାତକାର ପାଇଁ ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର।
0: ଆଜ୍ଞା, ଆକାଶବାଣୀ କେନ୍ଦ୍ର ମୋତେ ବହୁତ ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି, ନମସ୍କାର।
2: ଶୁଣିଲେ ସାକ୍ଷାତକାର କୁଞ୍ଜଲତା ପ୍ରଧାନଙ୍କ ସହିତ, ତାଙ୍କୁ ସାକ୍ଷାତକାର କରିଥିଲେ ସୌଭାଗ୍ୟ କୁମାର ରଥ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ହେଲେ ସ୍ମିତା ପାଣି, ଗୀତ ରଚନା ବୃନ୍ଦାବନ ଜେନା।

0: ମିନିଟ୍ ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତା ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ। ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନ ଅନିୟମିତତା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ। ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026ର ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିବେ। ଅପରାହ୍ନରେ ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ୍ର କର୍ମଚାରୀମାନଙ୍କୁ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରିବେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୁଦ୍ଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ମଧ୍ୟ ସମ୍ମାନିତ କରିଥାଏ। ଚଳିତ ମାସ 8 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହର ପ୍ରଥମ ପର୍ଯ୍ୟାୟରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଥିଲେ। ସେସେଲ୍ସ ଗସ୍ତର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିକ୍ଟୋରିଆସ୍ଥିତ ନବଶକ୍ତି ବିନୟଗର ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ମୋଦି ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ପିସ୍ ପାର୍କ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀ ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସେସେଲ୍ସର ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସେସେଲ୍ସ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ସଭାରେ ଉଦ୍ବୋଧନ ଦେଇ ଭାରତ ଓ ସେସେଲ୍ସ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ସରକାର 2026 ଜନବିଶ୍ୱାସ ଆଇନ ଅଧୀନରେ ଇମ୍ପ୍ରୁଭ୍ମେଣ୍ଟ ନୋଟିସ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହି ପ୍ରକ୍ରିୟା ଅଧୀନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଦଣ୍ଡବିଧାନ କରିବା ପୂର୍ବରୁ ତ୍ରୁଟି ସୁଧାରିବା ଲାଗି ସୁଯୋଗ ଦିଆଯିବ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ୟବସାୟ କରିବାର ସହଜତା ବୃଦ୍ଧି, ସ୍ୱେଚ୍ଛାକୃତ ଭାବେ ନିୟମ ପାଳନ ଲାଗି ଉତ୍ସାହିତ କରିବା, ଆବଶ୍ୟକ ନଥିବା କ୍ଷେତ୍ରରେ ମାମଲା ସଂଖ୍ୟା ହ୍ରାସ କରିବା ଏବଂ ବିଶ୍ୱାସଭିତ୍ତିକ ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକ୍ରିୟା ସହାୟକ ହେବ। ନୂତନ ବ୍ୟବସ୍ଥା ଅନୁଯାୟୀ ଆଇନଗତ ଭାବେ ମାପ ବିଜ୍ଞାନ ଅଧିକାରୀ ବା ମେଟ୍ରୋଲୋଜି ଅଫିସର ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାକୁ ଇମ୍ପ୍ରୁଭ୍ମେଣ୍ଟ ନୋଟିସ୍ ଜାରି କରି ତ୍ରୁଟି ସୁଧାରିବା ପାଇଁ ସମୟ ଦେଇପାରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟି ସୁଧାରିବା କାର୍ଯ୍ୟ ପରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଓ ମକଦ୍ଦମାରୁ ରକ୍ଷା ମିଳିପାରିବ। ତେବେ ନୋଟିସ୍ ପାଳନ ନ କରିବା, ବାରମ୍ଭାର ନିୟମ ଉଲ୍ଲଙ୍ଘନ କରିବା, ଜାଲିଆତି ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାର୍ଯ୍ୟ ବିରୋଧରେ ମାପ ବିଜ୍ଞାନ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଏବଂ ଫରେନ୍ସିକ୍ ଅଡିଟ୍ ପାଇଁ ଅଦାଲତଙ୍କ ତତ୍ତ୍ୱାବଧାନରେ କରିବାକୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ମନା କରିଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ସିଲ୍ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାରେ ଜରୁରୀ ଶୁଣାଣିର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇବା ସହ ଗ୍ରୀଷ୍ମକାଳୀନ ଅବକାଶ ପରେ ନ୍ୟାୟାଳୟ ପୁନଃ ଖୋଲିବା ପରେ ଏହି ଆବେଦନର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା 10 ଜଣ ଅଭିଯୁକ୍ତ

ନ୍ୟାୟିକ ହେପାଜତ ସମୟସୀମା ଆସନ୍ତା ମାସ 11 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲାର ତଦନ୍ତ କରୁଥିବା ବେଳେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଏହି ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଗତ 15 ରାଉଜ ଆଭିନ୍ୟୁ କୋର୍ଟ ଅଭିଯୁକ୍ତମାନଙ୍କ ନ୍ୟାୟିକ ହେପାଜତ ସମୟସୀମା ଆଜି ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସୂଚନା ଅନୁଯାୟୀ ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ 13 ଜଣଙ୍କୁ ଗିରଫ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ସଂସଦ ଭବନରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶ୍ରୀ ଖଡ୍ଗେଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ଖଡ୍ଗେ କର୍ଣ୍ଣାଟକରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆଜିର ଶପଥପାଠ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ଆସାମର ଧେମାଜି ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ଅରୁଣାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଗାଈ ନଦୀର ଉପରମୁଣ୍ଡରେ ଜଳ ପ୍ରବାହ ଅସ୍ଥାୟୀ ଭାବେ ଅବରୋଧ ହୋଇଥିବା ଜଣାପଡ଼ିବା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଏକ ବିରାଟ ଭୂସ୍ଖଳନ ଫଳରେ ନଦୀର ପ୍ରବାହ ବାଧାପ୍ରାପ୍ତ ହୋଇଥିବା ଅନୁମାନ କରାଯାଉଛି। ଧେମାଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସତର୍କ ସୂଚନା ଜାରି କରାଯାଇଛି। ନଦୀରେ ଜମି ରହିଥିବା ପାଣି ହଠାତ୍ ତଳମୁଣ୍ଡକୁ ପ୍ରବାହିତ ହେଲେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ସତର୍କ କରିଛି। ବିଶେଷକରି ନଦୀକୂଳ, ଛୋଟ ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳ, ଜଳାଶୟ, ବନ୍ଧ ଏବଂ ନିମ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଲୋକମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶ ଅନୁସରଣ କରିବା, ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ଏବଂ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛି। ଅନ୍ୟପକ୍ଷରେ ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ପ୍ରବଳ ବର୍ଷା ଜଳ ଯୋଗୁଁ ଜିଲ୍ଲାର ଜୋନାଇ ଉପମହକୁମାର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟାଜଳ ଜାତୀୟ ରାଜପଥ 515 ଉପରେ ପ୍ରବାହିତ ହେଉଥିବାରୁ ଯାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି ତାଙ୍କ ବିରୋଧରେ ଚାଲିଥିବା ମାମଲା, ମୃତ୍ୟୁଦଣ୍ଡ ରାୟ ଏବଂ ଆୱାମୀ ଲିଗ୍ର ରାଜନୈତିକ କାର୍ଯ୍ୟକଳାପ ଉପରେ ନିଷେଧାଜ୍ଞା ସତ୍ତ୍ୱେ ସେ ଚଳିତ ବର୍ଷ ଶେଷ ସୁଦ୍ଧା ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଶେଖ୍ ହାସିନା ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ବାଂଲାଦେଶ ସରକାର ନ୍ୟାୟିକ ବ୍ୟବସ୍ଥାକୁ ବ୍ୟବହାର କରି ଆୱାମୀ ଲିଗ୍କୁ ବାଂଲାଦେଶରୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଆୱାମୀ ଲିଗ୍ର କାର୍ଯ୍ୟକଳାପ ଉପରେ ଦେଶବ୍ୟାପୀ ନିଷେଧାଜ୍ଞା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦଳ ତାହାର 77ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଶେଖ୍ ହାସିନା ଏହି ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ କ୍ଷମତାରୁ ହଟିବା ପରେ ବାଂଲାଦେଶରେ ଗଣତନ୍ତ୍ର, ଆଇନର ଶାସନ ଏବଂ ସଂଖ୍ୟାଲଘୁଙ୍କ ଅଧିକାରର ଅବନତି ଘଟିଥିବାବେଳେ ଉଗ୍ରବାଦ ଓ ରାଜନୈତିକ ଅସହିଷ୍ଣୁତା ବୃଦ୍ଧି ପାଇଛି। ସେ କହିଛନ୍ତି ଧାର୍ମିକ ସଂଖ୍ୟାଲଘୁ ଏବଂ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି ପାଇଛି ଏବଂ ବାଂଲାଦେଶ ମୁକ୍ତିଯୁଦ୍ଧର ଆଦର୍ଶଠାରୁ ଦୂରେଇ ଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନବେଦୀରୁ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ଏହାପରେ ଦେବୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥିଲେ। ସ୍ନାନବେଦୀରେ ସୁନାକୂଅରୁ 108 ଗରା ସୁବାସିତ ଜଳ ଅଣାଯାଇ ଶ୍ରୀଜୀଉମାନଙ୍କ ସ୍ନାନ ନୀତି ଅନୁଷ୍ଠିତ ହେଉଛି। ସ୍ନାନବେଦୀ ଉପରେ ଠାକୁରଙ୍କର ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ମହାପ୍ରଭୁ ଆଜି ଅଣସର ଘରକୁ ବିଜେ କରିବେ। ଜାମ୍ମୁ କାଶ୍ମୀରରେ ଆସନ୍ତା ଜୁଲାଇ 3 ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରା ଆରମ୍ଭ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆମ ଜାମ୍ମୁ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଯାତ୍ରା ଆରମ୍ଭ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା, ଯାନବାହନ ଚଳାଚଳ ଏବଂ ସାମଗ୍ରିକ ପ୍ରସ୍ତୁତିର ଆକଳନ ପାଇଁ ଅଭ୍ୟାସ ପରୀକ୍ଷଣ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାରେ ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117-2331-4444-2331-4481 ନମ୍ବରକୁ ଡାଏଲ କରିବାକୁ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ।
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା

0: ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚ ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଜଳଲାଗି ଓ ହାତୀ ବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ମହାର୍ଘ୍ୟ ଦିବ୍ୟ ଦର୍ଶନ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ ସମ୍ଭାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
1: ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶ୍ରୀଜୀଉଙ୍କ ମନ୍ଦିରଗୁଡ଼ିକରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲାରେ ଥିବା ଶତାବ୍ଦୀ ପୁରାତନ ମନମୁଣ୍ଡା ଦଧିଭାମନ ମନ୍ଦିର, ନାୟକପଡ଼ା ପାତାଳୀ ଶ୍ରୀକ୍ଷେତ୍ର, ଟିଡି କାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ସଦର ମହକୁମା ଶ୍ରଦ୍ଧା ଶ୍ରୀକ୍ଷେତ୍ର ସମେତ ମୁନିଗୁଡ଼ା, ଗୁଣପୁର, ବିଷମକଟକ, କାଶୀପୁର ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ପୁରାତନ ଷଡ଼ଙ୍ଗୀନଗର ଜଗନ୍ନାଥ ମନ୍ଦିର, ହରିବୋଲ କ୍ଷେତ୍ର କେଶପୁର ସମେତ ସାତଟି ବ୍ଲକରେ ଥିବା ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ସରିବା ପରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ମଧ୍ୟରେ ନୀତିକାତି ସମ୍ପନ୍ନ ହୋଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହେବା ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ମହାରାଜାଙ୍କ ରାଜ୍ୟାଭିଷେକ ଦିବସ ଉପଲକ୍ଷେ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ, ବୀରତ୍ୱ ଓ ଶୌର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ ସମବାୟ ବିଭାଗ ପକ୍ଷରୁ ସାରର ପୂର୍ବ ମହଜୁଦ ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ଯୋଜନାରେ 5 ବର୍ଷରେ 42 କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷ ପାଇଁ 5 କୋଟି ଟଙ୍କା ଆବଶ୍ଚନ କରାଯାଇଛି। ପ୍ରାୟ 2700 ପ୍ରାଥମିକ କୃଷି ସମବାୟ ସମିତିକୁ ଏଥିରେ ସାମିଲ କରାଯିବ। ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ କ୍ୟାସ୍ କ୍ରେଡିଟ୍ ଋଣ ଉପରେ 100% ସୁଧ ରିହାତି ସରକାର ପ୍ରଦାନ କରିବେ, ଫଳରେ ସମବାୟ ସମିତିଗୁଡ଼ିକର ସାରର ଅଗ୍ରିମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଧମୁକ୍ତ ହୋଇପାରିବ। ଡିଜିଟାଲ୍ ପେମେଣ୍ଟକୁ ପ୍ରୋହାହନ ଏବଂ ସାର ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ ମାଧ୍ୟମରେ କାରବାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର ତଦନ୍ତ କରାଯାଇ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦ୍ୟାଳୟରେ ସଂଶୋଧିତ ବହିର ବଣ୍ଟନ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍କକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। राज्य सरकारंक विकासर धारा ओडिशा सारा 2026 कार्यक्रमर तृतीय तथा उद्यापनी दिवस बौद्ध जिल्लारे आयोजित होइजैछि। जिल्लापाल विभूतिभूषण नायक कार्यक्रमरे जोगदेइ केन्द्र ओ राज्य सरकारंक विभिन्न जनकल्याणकारी योजना सम्पर्करे सूचना देइथिले। अनुसूचित जाति जनजातिंक विकास पई सरकारंक विभिन्न पदक्षेप सरकारी योजनागुडिकर सठिक कार्यान्वयन सम्पर्क

କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ କୃଷକ ବଜାରରେ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକୁ ସଫଳ କରି ଜିଲ୍ଲାକୁ ଏକ ସମ୍ଭାବନାମୟ ଶିଳ୍ପକେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଛନ୍ତି। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝି ଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି ପାଞ୍ଚ ମାସ ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ଦାନବାକ୍ସରୁ ବାହାରିଥିବା ଟଙ୍କା ଗଣତି ଜାରି ରହିଛି। ଗତ ଜାନୁଆରୀ 19 ତାରିଖରୁ ମା'ଙ୍କ ହୁଣ୍ଡିରୁ 1,05,52,845 ଟଙ୍କା ସହ 30 ଗ୍ରାମ ସୁନା 12 କେଜି 150 ଗ୍ରାମ ରୂପା ସଂଗ୍ରହ ହୋଇଥିଲା। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସ୍ର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ 9 ଦାନହୁଣ୍ଡି ଆଜି ସକାଳୁ ଖୋଲାଯାଇ ଗଣତି ଆରମ୍ଭ ହୋଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବର୍ଷାର ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ରାଜଘାଟରେ ସର୍ବାଧିକ 92 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି। ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ସୁଧ ରିହାତିକୁ ସରକାରଙ୍କ ମଞ୍ଜୁରୀ। ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାମାନେ ଏତେବେଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ ଏବଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ହେଲା ପାର୍ଟନର, ଗୀତିକାର ସବିର ଅହମ୍ମଦ, ସଙ୍ଗୀତ ଦେଇଛନ୍ତି ସାଜିଦ ୱାଜିଦ, କଣ୍ଠଶିଳ୍ପୀମାନେ ହେଲେ ୱାଜିଦ, ଲଭ୍ ଜାଞ୍ଜୁଆ ଓ ସ୍ନେହା ପନ୍ଥ।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।

0: ଆରୁ ନମେ ଇତିହାସ ନମେ କୁଣାରକେ ନେଇକିରି ଏନ୍ଦିର ତେଙ୍ଗାଲି ଆଦିଗେ ଲଗାନ ବିଶଦ ଭାବରେ ଆଲୋଚନା କାମାଗି ଲଗାନ ଇନ୍ନା ଏଇ କାର୍ଯ୍ୟକ୍ରମନୁ ଉପସ୍ଥିତ ଅତଲନାର ନମେ ଏଇ ସମ୍ବଲପୁର ଜିଲ୍ଲା ଜମନକ୍ରିଡ଼ା ବ୍ଲକ ନୁ ଯେନ୍ ଚିନି ମହୁଲ ପାଦ୍ଦାତିଲି ପାଦ୍ଦାନ୍ତା ନମେ ସମ୍ମାନୀୟ ଆଜ୍ଞା ଶୁଭାରାମ ପ୍ରଧାନ ଘର ଇଶାନ ଇ ଷ୍ଟୁଡ଼ିଓନୁ ଇନ୍ନା ନମେ ସାଙ୍ଗେ ଅତଲନାର ତା ତମେ ସାଙ୍ଗେ ନାମ ଦ୍ୱିପଦ ଦୁଃଖସୁତ ମାନତ ପ୍ରଧାନ ଆଜ୍ଞା ଜୁହାର
1: ଜୁହାର ଜୁହାର ଜୁହାର
0: ଯେ ପହଲା ନିମେସ୍ତି ଅଣ୍ଟା କଥା ଆହାଗେ ଲଗାନ ଅଣ୍ଟା ଆଗ୍ରହ ମାନାଲି ଯେ ନିମାନ ଗୋଟିଏ ଏରାଲ ଦାମ ଭିନ୍ ଭିନ୍ ସଭା ସମିତିନୁ ଭିନ୍ ଭିନ୍ ଯେନ୍ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆଥିଲି ନାମେ ପାଡ଼ା ପାଟକିନୁ ବେଞ୍ଜା ମାନ୍ନା କାମ କାରଜ ମାନ୍ନା ଷଠି ଉଠିଆଡ଼ି ମାନ୍ନା ଯେତେ ତାରା ଏରାଲ ଦାମ ଯେ ନିମ୍ କାଲଦାର ବାରାଲଦାର ଭିନ୍ ଭିନ୍ ଜାଗାସାନ ପଦେ ଦ୍ୱୀପ ତେଙ୍ଗାଲଦାର ଇନ୍ନା ଆକାଶବାଣୀକେ ସୌଭାଗ୍ୟ ଯେ ନିମ୍ ବାର୍ଚକାଦାର ଆରୁ ଏମେ ଯେନ୍ ପୁନା ପ୍ରୋଗ୍ରାମଟା ଚାଲରାଲି ମାକା ପୁପୁ ଝକା ଝକା ନାମେ ଇ କୁଣା ଭାଷାନୁ ଆନୁ ନିମ୍ ସାମିଲ ମାଚକାଦାର ତ ନିମେସ୍ତି ଏମ୍ ଆହାକେ ଲଗାନ ଚାହଲଦାମ ଯେ ନାମେ ଇ ଯେନ୍ କୁଣୁ ସମାଜ ବଦାତିଲି ନାମ ଯେନ୍ ଅତଲଦାତ ନାମେ ପ୍ରକୃତିରେ ଏନେର୍ ଇତିହାସ ଆତିଲି କାଏ ଭୁବନ ଟିକେ ତେଙ୍ଗର
1: ଧନ୍ୟବାଦ ଇନ୍ନା ଯେନ୍ ଆକାଶବାଣୀ ସମ୍ବଲପୁର ତରଫ ତିନ୍ ଯେନ୍ ଗୋଟେ କାର୍ଯ୍ୟକ୍ରମ ଅଚୁକାନାର ଆକାଶବାଣୀ ସମ୍ବଲପୁର ଯେନ୍ କାର୍ଯ୍ୟକ୍ରମ ଅଚୁକିଛି ମାକା ପୁପୁ ଝକା ଝକା ଏବଂ ଆନୁ ଏମାନ ଆମନ୍ତ୍ରଣ କାମଚିକା ଥିଲି ଆଲୋଚନା ଘେ ବିଷୟ ଚିଚକାନାର ଯେ କୁଣୁ ସମାଜ ଘେ ଉତ୍ପତ୍ତି ବିଷୟ ନୁ ପହିଲେ ତ ଧନ୍ୟବାଦ ଚିଅନ୍ ଆକାଶବାଣୀ ସମ୍ବଲପୁର ଯେ ଇ ଯେନ୍ କାର୍ଯ୍ୟକ୍ରମ କୁଣାର୍ଘେ ଯେନ୍ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମ ଇକାନାର ସୁନ୍ଦର କାର୍ଯ୍ୟକ୍ରମ ଏବଂ ଏ ସୁନ୍ଦର କାର୍ଯ୍ୟକ୍ରମ ମାଧ୍ୟମ ନୁ ଯେନ୍ କୁଣୁ ସମାଜ ଘେ ଉତ୍ପତ୍ତି ଯେନ୍ ତେଙ୍କାନାର କୁଣୁ ସମାଜ ଘେ ଉତ୍ପତ୍ତି ମାନାଲି ଇଦ୍ ଆଜ୍ଞା ପାଚି ଗୁଠିଆ ଯାହା ତେଙ୍ଗନାର ଇ ପରମ୍ପରା ଦୁନ୍ ସଂସ୍କୃତି ଦୁନ୍ ଇଦ୍ ତାମାନେ କୁଣାର ପ୍ରାଚୀନ ଆଦିବାସୀ ରୁନ୍ ନାମେ ଯେନ୍ ଓଡ଼ିଶା ନୁ 62 ପ୍ରକାର ଆତନା ଆନୁନ୍ ତିନ୍ କୁଣାର ମାନାର ଅଣ୍ଟା ଇର୍ ପହିଲେ ନାଗପୁର ଧାନପୁର ତା ତିନ୍ ବାରଚାର କେଶେଲପୁର ବାରଚାର ରୋହିଦାସ ପାଟନାନୁ ରୋହିଦାସ ପାଟନାନୁ ବସତି ସ୍ଥାପନ କାମଚାର ତେଙ୍ଗନାର ପରମ୍ପରା ଆତିଲିନ୍ ନାମେ ଅଣ୍ଟା ରିସର୍ଚ୍ଚ କାମ କାମଚିକିଛି ଦଣ୍ଡା ବୁହୁଣୀ ଦଣ୍ଡା ରାଧି କିଷାନ ଆ ପ୍ରମାଣ ଚିଚକିଛି ଯେ ରୋହିତାସଗଡ଼ ମାନାଲି କୁଣାର୍ଘେ ରାଜିତ କୁଣାର ଆସାନ ରାଜାର ଆଚାର ରାଜା ହରିଶ୍ଚନ୍ଦ୍ର ମାନାଲାସ ଆର୍ଘେ କୁଣାର୍ଘେ ଅଣ୍ଟା ରାଜାସ ଆ ରିସର୍ଚ୍ଚ ତେଙ୍କିଛି ଦୁନ୍ ଏବଂ ଧୀରେ ଧୀରେ ରୋହିଦାସ ପାଟନାନ୍ତିନ୍ ବାର୍ଚକାନାର ଧୀରେ ଧୀରେ ବେଦବ୍ୟାସ ଅଞ୍ଚଳ ଘେ ହମିରପୁର ଘେ ବାର୍ଚକାନାର ବେଦବ୍ୟାସନ ରାଜକାନାର ଏବଂ ଧୀରେ ଧୀରେ ଆର୍ ଓଡ଼ିଶାନୁ ବାରଚାର ବିଭିନ୍ନ ଆଡ୍ଡା ବଣେ ବାମଡ଼ା ଖାଲସା ଜୟପୁର ନାଗରା ଏବଂ ଧୀରେ ଧୀରେ ଧୀରେ ତାହେଲେ ବଂଶ ବିସ୍ତାର ମଞ୍ଜାରାରୁ ଓଡ଼ିଶା ଅନ୍ତା ବର୍ତ୍ତମାନ 14-15 ଜିଲ୍ଲାନୁ ଆତଲାର ଏବଂ ଆର୍ ଯେତେବେଳେ ବେଦବ୍ୟାସନୁ ରାଚାର ତାମେ ବଂଶ ବହୁତ ଜୋରରେ ବିସ୍ତାର ମଞ୍ଜା ଏବଂ ତା ଧୀରେ ଧୀରେ ତାମେ ନିଜର ନିଜର ଗୋତ୍ର ଅଥରାର କୁଣାର ମାନାଲାର 15 ପ୍ରକାରର ଗୋତ୍ର ଟପା ବାଡ଼ା ହେସ୍ ଲାକଡ଼ା କରି 15 ଥିଲାର ଏବଂ ତାମେ ନେର୍ ପୂଜାରୀ ମାନର ଆଦିନ ତେଙ୍ଗିଆର ନେର୍ ଗାଉଡ଼ା ମାନର ଆଦିନ ତେଙ୍ଗିଆର କୁଣାର ମାନାଲାର ଆରି ଗାଉଡ଼ାର ଆର୍ ପୂଜାରୀର ଆର୍ ବାହୁଣାର ତେଣୁ କୁଣାର୍ଘେ ଯେନ୍ ପରମ୍ପରା ଥିଲି ଇ ବହୁତ ସୁନ୍ଦର ପରମ୍ପରା ଇନ୍ନା ଧୀରେ ଧୀରେ ଯେତେବେଳେ ଆଧୁନିକ ସଭ୍ୟତା ବାର୍ଚ୍ଚା ବର୍ତ୍ତମାନ ଧୀରେ ଧୀରେ ଏରା ଖାତରାଲି ତାମେ ଭାଷାର ମଦରାର ଚେଲନାର ତାମେ ନାଚ ଗୀତରୁ ମଦରାର ଚେଲନାର ପରମ୍ପରା ମଦରାର ଚେଲନାର କୁଣାର ମାନାଲନାର ବିଶେଷ ଭାବରେ ସଂସ୍କୃତି ପ୍ରେମୀ ରୁନ୍ ଚାଷ ମିଆଁ ନିର୍ଭର କାମନାର ତାମେ ବେଞ୍ଜାନୁ ଯେନ୍ତା ଡିଜେ ସାଟାଲି ହୁଦାନ ବ୍ୟବହାର ମାନ କାମାଲିଆର ଆକୁନ୍ ତାମେ ପାରମ୍ପରିକ ହେଲୁଟ ନୁ ଆର ତାମେ ବିବାହ ସମ୍ପା କାମାଲିଆର କିନ୍ତୁ ଧୀରେ ଧୀରେ ଯେତେବେଳେ ଆଧୁନିକ ସଭ୍ୟତା ବାର୍ଚ୍ଚା ଆ ଟିକେ ଟିକେ ଲୋପ ମାନାର ବାରାଲି ଏବଂ ଆଧୁନିକ ପରମ୍ପରା କରାଲି କିନ୍ତୁ ଯାହା ହଉ ଧନ୍ୟବାଦ ଚିଅନ୍ ଧନ୍ୟବାଦ ଚିଅନ୍ ଆକାଶବାଣୀ ସମ୍ବଲପୁର ଇ ଯେନ୍ କୁଣାର୍ଘେ ଭାଷା ସଂସ୍କୃତି ପରମ୍ପରା ଏସ୍କେ ଉଜ୍ଜତ ଆଦିହେ ଲାଗାନ୍ ତାମ ଯେନ୍ କାର୍ଯ୍ୟକ୍ରମ କାମଚିକାନାର ଏବଂ ଇନ୍ନା ଏଙ୍ଗାନ୍ ଇ କୁଣା ଭାଷାର୍ଘେ ଜାତିର୍ଘେ ଉତ୍ପତ୍ତି ବାବଦନୁ ଯେନ୍ ତେଙ୍ଗାଘେ ଏଙ୍ଗାନ୍ ଦ୍ୱିପଦ ଅନୁରୋଧ କାମଚିକାନାର ତେଙ୍ଗାଘେ ଲାଗାନ୍ ଯେନ୍ ଅନୁରୋଧ କାମଚିକାନାର ତେଣୁ ଏନ୍ ଧନ୍ୟବାଦ ଚାଲଦାନ୍ ନିଶ୍ଚିତ ଭାବରେ ତାମାନେ କୁଣାର ଜାତି ମାନାଲି ବଲିଷ୍ଠ ଜାତି

0: ଇରିହେ ଭାଷା ଅଲଗା ପ୍ରକାରର, ପରମ୍ପରା ଅଲଗା, ଇରିହେ ନାଦୁଭୂତି ଜଙ୍ଗଲ ନୁ ପୂଜା କାମନାର, ଯୋଡ଼ୁ ନୁ ପୂଜା କାମନାର, ତେଣୁ ଇର୍ ମାନାଲି ପ୍ରକୃତି ଭକ୍ତରୁନ୍। ତେଣୁ ଯାହା ହଉ ଇନା ଯେନ୍ କାର୍ଯ୍ୟକ୍ରମ ଇକାନାର ଆକାଶବାଣୀ ସମ୍ବଲପୁର ତରମ୍ତିନ୍ ନିଶ୍ଚିତ ଭାବରେ ବଢ଼ିଆ କାର୍ଯ୍ୟକ୍ରମ, ତେଣୁ ଫେର୍ ଧନ୍ୟବାଦ ଚନ୍ ଆକାଶବାଣୀ ସମ୍ବଲପୁର ତାଙ୍କ କର୍ମକର୍ତ୍ତା ଗୁଠାଇ।
1: ଆରୁଣ୍ଟା କଥା ନିମେସ୍ତି ଆହାଗି ଲେଖା ନେମ୍ ଚାହାଲ ଦାମ ଯେ ନିମ୍ ତେଙ୍କାର ଯେ ହାର ଆଜି ତାର୍ତି ବାର୍ଚାର ଆରୁ ଇସନ୍ ଯେନ୍ ଶଙ୍ଖ କୁଇଲି ଯେନ୍ ଯୋଡ଼ୁ ଆତିଲି ଆସାନ୍ କେ ବାର୍ଚାର ବୋଲିକିରି ଯେ ଆଲାର ତେଙ୍ଗନାର ଗୁଠି ଯେ ନେ ବଣିଜ କାମାଗି କେରାର ନେ ପଦାର ଆଜି ଜୟ କାମାଗି କେରାର ନାମେ କୁଣାର ଏନ୍ଦେର କେ ଇ ତାରା ବାର୍ଚାର ପାଚି ଗୁଠିଆର ଏନ୍ଦେର ବାନାର ଏକାନ ହେଇକିରି ଇଆ ଏତିଆର ଆରୁ ବାର୍ଚାର
0: ବୋଇଲେ ନାଗପୁର ଧାନପୁର ଦିନ ବାର୍ଚାର ରୋହିଦାସ ପାଟନାରାୟଣ ରାଚାର ସାପାତନା ମାହାଲଦାର ଇଂରେଜ ଶାସନ ପହଲେ ଇଦମା ରାଚାର ପାଟନାର ଘେ ପାଟନାର ଯେତେବେଳେ ବାରମ୍ବାର ଆକ୍ରମଣ କାମଚାର ତାମାନ ନିର୍ଯାତନା ଚିତ୍ଚାର ବାଧ୍ୟ ହେଇକିନା ସେ ଧୀରେ ଧୀରେ ରୋହିଦାସ ପାଟନାର ତିନ ଆଣସିଆର ଇ ଶଙ୍ଖ କୋଇଲି ଯେନ୍ ଆତିଲି ବ୍ରାହ୍ମଣୀ ନଦୀ ବେଦବ୍ୟାସ ଚାହାନୁ ରାଚାର ହମିରପୁରନୁ ରାଚାର।
1: ଆଚ୍ଛା ହୁସ୍ତି ଯେନ୍ ଭିନ୍ ଭିନ୍ ଜାଗାଟା ଯେନ୍ ଫଏଲାରାର ଏକାନ ଏକାନ କିରି କେରାର ହୁସନ ବାନାର ଯେ ଯୋଡ଼ ତାମାନ ଛେକ୍ଚିକି ଚା ବୋଲିକିରି ହୁ କଥା ଏକାନେ
0: ନିଶ୍ଚିତ ଭାବରେ ଇର୍ ମାନାଲନାର ପ୍ରକୃତି ପ୍ରେମୀ ଏବଂ ଇର୍ ବିଶେଷ କରି ଚାଷବାସ ମିଆଁ ନିର୍ଭର କାମନାର ଯେତେବେଳେ ତାମ ବେଦିବେ ଆସୁନୁ ରାଚାର ତାମେ ବଂଶ ନିୟମାନ୍ୟ ବାଢ଼ା କେରାମ ଏବଂ ଆଶାନା ପ୍ରକୃତି ବିଶ୍ୱାସ କାମନାର ଏବଂ ଯୋଡ଼ ଉଲା କରଚାର ଆରୁ ଶପଥ କାମଚାର ଯେ ଇନ୍ନାନ୍ତି ନେମ୍ ପନ୍ଦରଟା ବରଗ ମାଞ୍ଜକାମ ଏବଂ ଆସ୍ତିନ ତିନ୍ ତାର ନିଜର ନିଜର କର୍ମକର୍ମାଣୀ ଘେଲାଗାନ ନେର୍ ବାମଡ଼ା କେରାର ନେର୍ ଜୟପୁର ତେରା କେରାର ନେର୍ ନାଗରେ କେରାର ନେର୍ ଦେବଗଡ଼ ତେରା କେରାର କୁଣାନ ଏମ୍ ହେମ୍ କୁଣୁମ୍ ମାନାଲାମ ଚାର ପ୍ରକାର ଆଜ୍ଞା ଇସାନ ଏମେ ପରିଚୟ ବିଭିନ୍ନ ଜିଲ୍ଲାନୁ ବିଭିନ୍ନ ପ୍ରକାର ସୁନ୍ଦରଗଡ଼ ଜିଲ୍ଲାନୁ ସମ୍ବଲପୁର ଜିଲ୍ଲା କୋଚିନା ଅଞ୍ଚଳନୁ ଜୟପୁରନୁ ଦେବଗଡ଼ନୁ କୁଣୁ ବାଚାର କିଷାନ ବାଚାର ଇଆ ସମ୍ବଲପୁର ତେରା ବୁଙ୍ଗାବାରା ବରଗଡ଼ ବଲାଙ୍ଗୀର କଳାହାଣ୍ଡି ଆୟା ମିର୍ଦ୍ଧା ବାଚାର ଇଆ ରେଳାଖୋଲ ଆଠମଲ୍ଲିକ ତେରା କୁଡ଼ା ବାଚାର ଇଆ ତାଲଚେର କାମାକ୍ଷନଗର କେନ୍ଦୁଝର ତେରା ମାଟିଆ ବାଚାର ତେଣୁ ଏମ୍ ଚାର ପ୍ରକାର ଆମେ ପରିଚୟ ମାନାଲି ଭାଷା ଦଣ୍ଟା ପରମ୍ପରା ଦଣ୍ଟା ସଂସ୍କୃତି ଦଣ୍ଟା ସାଫା ଦଣ୍ଟା କିନ୍ତୁ ଏମ୍ ବିଭିନ୍ନ ଜିଲ୍ଲାନୁ ଆମେ ପରିଚୟ ଟିକେ ଦୁସରା ଦୁସରା
1: ତ ଇନେ ହେଇକିରି ଯେତେ ତେରା ଫଏଲାର
0: ଆଜ୍ଞା
1: ହେଲେ ଆରୁଣ୍ଡା କଥା ନିମ୍ ଯାହା ତେଙ୍ଗାଲକାର ଯେ ଇର୍ ପ୍ରକୃତି ପ୍ରେମୀ ପ୍ରକୃତି ପୂଜା ନାନାଲ ବୋଲିକିରି ତ ପାଚି ଗୁଠିଆ ରେନ୍ଦେର ମାନାର ଯେ ଇର୍ଗେ ପ୍ରକୃତିରେ ଏକାବତ ଆମେ ବାଢ଼େ ଦେବତା ଦାରୁ ନେକାନ ପୂଜା କାମନାର ଏନ୍ଦେର ତେଙ୍ଗାଲି ନାମେ ଇତିହାସ
0: କୁଣାର ଗି ଇତିହାସ ତେଙ୍ଗାଲି ଆଜ୍ଞା ଆମେ ପୁରୁଖା ଯାହା ତେଙ୍ଗନାର ଏମ୍ ଯେନ୍ ବି କାର୍ଯ୍ୟକ୍ରମ ମାନ୍ନା ବେଞ୍ଜା ମାନ୍ନା ବରୁ ମାନ୍ନା ଏକ୍ସିଆ ମାନ୍ନା ପହିଲେ ଧରମ ଦେବତା ସିନ୍ ଧରମ ବେଲାସ ମାନଲା ସେମେ ଆରାଧ୍ୟ ଦେବତା ନା ଦୁଦ ଧରମ ବେଲା ସିନ୍ ଏମ୍ ପୂଜା କାମଦାମ ଏବଂ ନିଜର ନିଜର ତାରମାନେ ଯେନ୍ ଗୋତ୍ର ଗୁଠିଆ ଥିଲି ଏମେ ପିତୃ ଦିହଣ୍ଟା ବାଡ଼କା ପୂଜା ଦଉନ୍ ବିଭିନ୍ନ ପ୍ରକାର ଯେନ୍ ବର ଗୁଠିଆ ଥିଲାମ ଏମ୍ ନାଇଗା ପୂଜା ବି କାମଦାମ ଜଙ୍ଗଲ ଉଲା ଦିନ କାମଦାମ ଏମ୍ ବିଭିନ୍ନ ପ୍ରକାର ଏମ୍ ତାମାନେ ପୂଜା ଆର୍ଧନା ପ୍ରକୃତି ମିଆଁ ଏମ୍ କାମଦାମ ଇଦ ମାନାଲି ଆମେ ପରମ୍ପରା ଦଉନ୍।
1: ଆଚ୍ଛା ହେଲେ ଆରୁଣ୍ଡା କଥା ଯେ ଇର୍ ଯେତେବେଳେ ବାର୍ଚାର ଆଉ ଇଆ ଫଏଲାରାର ଆଉ ରାଲନାର ତ ଧୀରେ ଧୀରେ ତମ ନାମେ ଜୀବନ ଜୀବିକା ବନ ଆଗକେ ହୁଆଗେ ଲାଗାନ କିଛି ତ ଅଣ୍ଡା ଧନ୍ଦା କାମତ କିଛି ଅଣ୍ଡା ନାଲଖୁଣ୍ଡା କାମ ଥିଲେ ନାମ ଉଜ୍ଜତ କରୁଛି ହେଲେ ନାମେ ଏଇ କୁଣାରଗେ ପ୍ରକୃତ ମୌଲିନ୍ତି ଏନ୍ଦିର ଏନ୍ଦିର ତମେ କୌଳିକ ବୃତ୍ତି ଯଦି ନାମ ବୋଧ ତମ ଏନ୍ଦିର କାମାଲିଆର ଚାଲରାଲିଆର ଏକାନ ଏକାନ ଚାଲରାଲିଆର
0: ନିଶ୍ଚିତ ଭାବରେ ପହିଲେ ତ ଇର୍ ଜଙ୍ଗଲ ନୁ ରାଲିଆର ଜଙ୍ଗଲ ନୁ ଏନ୍ଦିର ଘେ ତାଙ୍କେ ପ୍ରମାଣ ବି ଆତିଲି ନାମେ ଯେନ୍ ନାୟିକା ପୂଜା କାମାଲଦାତ ଆଦିନ ଭାକା ନାଦୁନ ପୂଜା କାମନାର ସାନ ଭାକା ନାଦୁନ ଏନ୍ଦିର ପୂଜା କାମନାର ଯେତେବେଳେ ଜଙ୍ଗଲ ତଡ଼ନାର ହେନା ମାନୁ ଡାଡ଼ା ଗୁଠିନ ବାସନା ଚିହ୍ନ ଅହଲି କାଇଦୁନ ସାଙ୍ଗେ ସାଙ୍ଗେ ତାମାନେ ଆ ନାଦୁ ଘେ ଏତକ ଅଣ୍ଟା ମହତ ରାଚା ଆର୍ ଅହଲି କାଇ ସାଙ୍ଗେ ସାଙ୍ଗେ ଏବଂ ଆସାନ ଚାଷ କାମନାର ବିଭିନ୍ନ ପ୍ରକାର ତାମାନେ ଯେନ୍ ବାଲନାର ଗୁର୍ଜି ମାଡ଼ିଆ କରି ଏନେ କରି ଚାଷ କାମାଲିଆର ଏବଂ ଆକୁନ୍ତା ଆଧୁନିକ ପରମ୍ପରା ବାର୍ଚ୍ଚା ଦିନ ସାଫାର ଚାଷ କୃଷି ମିଆଁ ରାଚାର ହେସୁ ମିଆଁ ରାଚାର ହେସୁ ଚାଷ କାମାଲନାର ଏବଂ ଧୀରେ ଧୀରେ ଆକୁ ନେଇରା ଖାତାରଲି ହାତ ଦୁ ବଚର ବି ଟିକେ ଶିକ୍ଷିତ ମାଞ୍ଜାରିନ ପାଠ ପଟର ପାଠଚାରିନ ଏବଂ ଚାକିରି ବାକିରି ବି କାମାଲନାର କିଛି
1: ଧୀରେ ଧୀରେ ସମୟ ପରିବର୍ତ୍ତନ ମାନାଲି ପରିବର୍ତ୍ତନ ଧାରାନୁ
0: ଆଜ୍ଞା
1: ତା ହିଁ ପରିବର୍ତ୍ତନ ମାନତେ ମାନାଲାର ହେଲେ ନାମେ ଯେନ୍ ଇତିହାସ ବନ୍ଧଟା ନିଶ୍ଚିତ ଭାବରେ ଆହନା କଥା ଆଜିକା ଲାଗି ନିମେନ୍ତି ମେନାଲ ଦାନ ଯେ
0: ବଢିଆ ବଢିଆ
1: ଖାଦ୍ୟ ଗୋଚର ରାତନାର କାନ ଯେନ୍ ଭାଇ ଭଉଣୀ ରାତନାର କି ଆହର ଚାପର ବୁଲିକିରି ତ ଆରୁଣ୍ଟା କଥା ଯେ ଇର୍ ବାରଚାର ଇନେ ଚାଷ ନାଞ୍ଜାର ହେଲେ ପ୍ରକୃତି ତମେ ତମେ ପାରମ୍ପରିକ ଯଦି ଅନ୍ନା ମହନାବନ ବଧ ଯାହା ମୂଲିନ୍ତି ରାଚା ଆରୁ ଆକୁ ତ ବି ଧୀରେ ଧୀରେ ବାରାଲି ଆର୍ ଧୀରେ ଧୀରେ ପରିବର୍ତ୍ତନ ମାନାଲି ପରିବର୍ତ୍ତନ ତ ମାନ ବାକି ପହଲା ନମେ ଇ କୁଣା ଜାତିଆର ଏନ୍ଦିର ଏନ୍ଦିର ଅନାଲିଆର ମହାଲିଆର ଏକାନେ ତମେ ପିନ୍ଧନ ଉଢନ ଏକାନେ ରାଚା ଇତିକେ କିଛି ତଥ୍ୟ ହନେ ଆତିଲି କାଏ ପାଚକି
0: ତଥ୍ୟତା ନିଶ୍ଚିତ ଭାବରେ ଆତିଲି ତେଙ୍ଗାଲ କାନ ହୁଦାନ ନାମ ପ୍ରକୃତି ମିଆଁ କୁଣାର ବିଶେଷ ନିର୍ଭର କାମନା ଏବଂ ଆକୁନ୍ ଯେନ୍ ନାମ ପ୍ୟାଣ୍ଟ କୁର୍ତ୍ତା ତାଲ୍ଲାତ କା ଚିଢ଼ା ତାଲ୍ଲାତ ଆ ସମୟନୁ ଆ ସବୁ ମାଲାରାନା ତମେ ଜଙ୍ଗଲ ନୁ ତା ବାସ କାମାଲିଆର ପଶୁପକ୍ଷୀ ଶିକାର କାମାଲିଆର କିଛି କିଛି ଆଡ୍ଡାନୁ ହଉ ତାମାନେ ମାଡ଼ିଆ ଫାଡ଼ିଆ କୁରି କାମାଲିଆର ଅନ୍ୟ ହିସାବନୁ ଆର୍ ଚାଲରାଲିଆର ବିଶେଷ କରି ତମ ଜଙ୍ଗଲ ମିଆଁ ନିର୍ଭର କାମାଲିଆର ଆରୁ ନାମେ ନାଦୁନ୍ ବି ଆର କୁଣାର୍କେ ନାଦୁନ୍ ସାଫାତ୍ ଜଙ୍ଗଲ ପର୍ଯ୍ୟବେଶୀ ଦନ୍ ସାଫାତ୍
1: ତ ଇନେ ହେଇକିରି ନାମେ ପ୍ରକୃତି ସାଙ୍ଗେ ସମ୍ପର୍କ ଆତିଲି ଆକୁନ୍ ବି ଆତିଲି ଆରୁ ନାମେ ଅଣ୍ଟା କର୍ତ୍ତବ୍ୟ ମାନ କଥା ଯେ ପ୍ରକୃତି ସାଙ୍ଗେ ନାମେ ଯେନ୍ ସମ୍ପର୍କ ଆତିଲି ଆ ସମ୍ପର୍କ ବନ୍ ଠିକ୍ ହିସାବ ନାମ ସନ୍ତୁଳିତ କମିକିରି ଇଅତ୍ ହେଲେ ଶେଷେ ଆରୁ ଅଣ୍ଟା କଥା ନିମତେଙ୍ଗର ଯେ ନାମେ ଯେନ୍ ଭବିଷ୍ୟତ ବଂଶ ଧର ବାରାଲନାର ଗୁଠି ଆର୍ ନାମେ ଇତିହାସ ବନ୍ ଆହନା ଇଅ ଜରୁରୀ ବୋଲିକିରି ନାମ ଭାବତ ଏନ୍ଦିର ବର ଇ ବାବଦେ
0: ନିଶ୍ଚିତ ଭାବରେ ଭାଷା ମାନାଲି ଅଣ୍ଟା ସମାଜଟା ସାଫାରେ ଦିନ ବାର୍କା ଜିନିଷ ଭାଷା ଯଦି ଉଜିଆ ଆ ସମାନତା ସଂସ୍କୃତି ବି ଉଜ୍ଜ ଆ ସମାନତା ପରମ୍ପରା ବି ଉଜ୍ଜ ଏନ୍ଦିରଘେ ଭାଷା ଯଦି ବୁଢ଼ା କେରା ନାମେ ପରିଚୟ ବି ବୁଢ଼ କରିଦନ୍ ତେଣୁ ଇ ତାମାନେ ଉଜ୍ନା ରାନା ନିହାତି ଜରୁରୀ ଦିଅନ୍ ଏନ୍ଦିରଘେ ଇଦାନ ଯଦି ନାମ ବୁଢ଼ ନାମେ ଭବିଷ୍ୟତ ବଂଶଧର ଆର୍ ନାମ ଏକା ନାଦୁନ ପୂଜା କାମଦାତ ଏକା ଏନ୍ଦିର କାମଦାତ ଇଦାନ ଆରୁ ଆହା ପଲର ତେଣୁ ଯାହା ହଉ ଧନ୍ୟବାଦ ଜନ୍ ଆକାଶବାଣୀ ସମ୍ବଲପୁର ଇ ଯେନ୍ କାର୍ଯ୍ୟକ୍ରମ ଇ ଅଚିକିଛି ବଢ଼ିଆ କାର୍ଯ୍ୟକ୍ରମ ଏମ୍ ବହୁତ ସମୟନୁ ଚିନ୍ତା ପ୍ରକଟ କାମଦାମ ଯେ ମାନଲା ଇନ୍ନା ଭାଷା ବୁଢ଼ାର କାଲି କିନ୍ତୁ କୁଣାର୍ଗେ ତ ଆମେ ଲିଖିତ କିଛି ମାନଲା ଦିନ ସାଫାତ ମାନାଲି ବୟୋଜ୍ୟେଷ୍ଠ ଆଲାର ଗୁଠା ଯାହା ତେଙ୍ଗନା ଆଦିନ ମେନା ମେନା କରି ଇଦ୍ କାର୍ଯ୍ୟକ୍ରମ ଇ କାତିଲି ଆକୁନ୍ କିଛି କିଛି ଆଡ୍ଡାନୁ ରିସର୍ଚ୍ଚ କା ମାନଲା ତେଣୁ ନିଶ୍ଚିତ ଭାବରେ ଇନ୍ନା ଯେନ୍ କାର୍ଯ୍ୟକ୍ରମ ଅଛି କାନାର ବହୁତ ବଢ଼ିଆ କାର୍ଯ୍ୟକ୍ରମ ଇ କାର୍ଯ୍ୟକ୍ରମ ଏସ୍କେ ଆଘଲି ଆହୁରି ସୁନ୍ଦର ମାନ ବହୁଲ ଭାବରେ ମାନ ଏବଂ କୁଣାର୍ଘେ ଯେନ୍ ଭାଷା ସଂସ୍କୃତି ଏସ୍କେ ଉଜ୍ଜଦର ଇଦି ହେଲା ଗାନ ଆକାଶବାଣୀ ସମ୍ବଲପୁର ଧନ୍ୟବାଦ ଧନ୍ୟବାଦ
1: ଆକାଶବାଣୀ ସମ୍ବଲପୁର ତାର୍ତି ଭିଲ୍ ନିମ୍ ବାର୍ଚକାର ଆର୍ ଇନ୍ନା ନାମେ କୁଣାର୍ଘେ ଯେନ୍ ଇତିହାସ ଆତିଲି ଆବଦ ନାମେ ସାମାଜିକ ଚାଲିଚଳଣି ନାମେ ଜୀବନଧାରାବନ ଆଗ୍ଲି ହନାଗି ଲାଗାନ ଏକାନେ ପ୍ରଭାବ ଚିଚକିଛି ଆଉର୍ ନାମେ ଯେନ୍ ଭବିଷ୍ୟତ ପିଢ଼ିର ଯେନ୍ ବାରାଲନାର ଆର୍ ଗେ ଏନ୍ଦିର କର୍ତ୍ତବ୍ୟ ଯେ ନାମେ ପୁରୁଖାନ୍ତା ପାଚିକୁଠିଆର ଯେନ୍ ତେଙ୍ଗାଲନାର ଆଦ୍ଗେ ଧାରାନୁ ଏକାନେ ନାମେ ଇତିହାସ ରାଚା ଆବନ୍ ତାମ ଯଦି ଲିପିବଦ୍ଧ କାମର ରିସର୍ଚ୍ଚ କାମର ଲେଖର ହେଲେ ପାଢ଼େଟେ ନାମେ ସମାଜକେ ଲାଗାନ ସମ୍ପତ୍ତି ମାନ ଆଉର ଧନ୍ୟବାଦ ନିମାନ୍ ଇ ଆକାଶବାଣୀନୁ ବାର୍ଚକାର ଆରୁ ଦ୍ୱିପଦ ନାମେ ଭବିଷ୍ୟତ ପିଢ଼ିକେ ଲାଗାନ ନା ତେଙ୍କାର ଆଦ୍ଗେ ଲାଗାନ ଫିର୍ ଧନ୍ୟବାଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ପୂଜାରିଣୀ, କଣ୍ଠଶିଳ୍ପୀ ହେଲେ ମନ୍ନା ଡେ, ସଙ୍ଗୀତ ଜେ ଆଡ଼େନି, ଗୀତ ରଚନା ନିଜାମ।

ପରବର୍ତ୍ତୀ କଥାଚିତ୍ର ଚାନ୍ଦନା ତୁମେ ତାରା। କଣ୍ଠଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ତପୁ ମିଶ୍ର। ସଙ୍ଗୀତ ପ୍ରେମାନନ୍ଦ। ଗୀତ ରଚନା ଅରୁଣ ମନ୍ତ୍ରୀ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ରାଜା ରାଣୀ। କଣ୍ଠଶିଳ୍ପୀ ହେଲେ ଶୁଭାଶିଷ ଏବଂ ଇରା ମହାନ୍ତି। ସଙ୍ଗୀତ ଏବଂ ଗୀତ ରଚନା ସ୍ୱରୂପ ନାୟକ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଗୋଟେ ଶୁଆ ଗୋଟେ ଶାରୀ, କଣ୍ଠଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ, ସଙ୍ଗୀତ ପ୍ରଫୁଲ୍ଲ କର, ଗୀତ ରଚନା ଶରତ ପଟ୍ଟନାୟକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର କାବେରୀ, କଣ୍ଠଶିଳ୍ପୀ ହେଲେ ସୁରେଶ ୱାଡେକର, ସଙ୍ଗୀତ ବାସୁଦେବ ରଥ, ଗୀତ ରଚନା ବି.ଭି. ପଣ୍ଡା।

0: ଏଇଠି ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମାଚାର।
1: ଆକାଶବାଣୀ ସମ୍ବଲପୁର ଆଜିର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ଶ୍ରୀକ୍ଷେତ୍ର ପୁରୀନୁ ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚାଲିଛେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ନାନ ନୀତି। ଇତାରୁତୁରୁ ମହାପ୍ରଭୁ ହାତୀ ବେସ୍ଥି ଶ୍ରଦ୍ଧାଳୁମାନଙ୍କୁ ଦେବେ ଦର୍ଶନ। ସ୍ନାନ ଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍କେ ଜିଲ୍ଲା ପ୍ରଶାସନ ତରଫରୁ ହୋଇଛେ ଜବର ବ୍ୟବସ୍ଥା। ଦୁଇ ନମ୍ଘର ପ୍ରତିରକ୍ଷା ଅଳଙ୍କରଣ ସମାରୋହ ନେଇ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତିନ ନମ୍ଘର ଦିନେ ପ୍ରବାସୀ ଭାରତୀୟଙ୍କ ସହିତ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ରାଇଜେ ଶେଷ ହେଲା ଭୋଟର ତାଲିକା ଥି ଏସ୍ଆଇଆର୍ ପ୍ରକ୍ରିୟା। ସ୍ୱଚ୍ଛ ନିର୍ଭରଯୋଗ୍ୟ ଆଉ ନିର୍ଭୁଲ ଭୋଟର ତାଲିକା ତିଆରି କରବାରଟା ଥିଲା ଏ ଅଭିଯାନର ମୂଳ ଉଦ୍ଦେଶ୍ୟ। ପ୍ରଶାସନିକ ତଥ୍ୟର ସମ୍ଭାବନାକେ ଉଜାଗର କରବାର ବାର୍ତ୍ତା ନେଇକରି ଆଜି ସାରା ଦେଶେ ପାଳନ ହେଉଛେ ଜାତୀୟ ପରିସଂଖ୍ୟାନ ଦିବସ। ସରକାର 2026 ଜନବିଶ୍ୱାସ ଆଇନ ଅଧୀନଥି ଇମ୍ପ୍ରୁଭମେଣ୍ଟ ନୋଟିସ୍ ବ୍ୟବସ୍ଥା କଲେ ପ୍ରଚଳନ। ପହିଲା ଥର ଲାଗି ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାମାନଙ୍କୁ ଦଣ୍ଡ ଦେବାର ଆଗରୁ ଭୁଲ ସୁଧାରବାର ଲାଗି ଦିଆଯିବା ସୁଯୋଗ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାଥି ପ୍ରଶ୍ନପତ୍ର ଲିକ୍ ମାମଲାଥି ଗିରଫ ହୋଇଥିବା

ଏଇଠି ଶେଷ କରୁଛୁ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ, ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ହେଲେ ବିଳାସିନୀ ମହାପାତ୍ର, ଗୀତ ରଚନା ଧରଣୀଧର ପଟେଲ।

ଶୁଣିଲି କେତୋଟି ସମ୍ବଲପୁରୀ ଗୀତ। ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ସନ୍ଧ୍ୟା 5ଟାରେ ଶୁଣିବେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। 5:02 ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣିବେ, ପରିବେଷଣ କରିବେ ଖଗେଶ୍ୱର ବାରିକ ଏବଂ ସାଥୀ। ସନ୍ଧ୍ୟା 5:30 ଯୁବବାଣୀରେ ଶବ୍ଦମଞ୍ଚ କାର୍ଯ୍ୟକ୍ରମ ଶୁଣିବେ। ଓଡ଼ିଆ ଲଘୁ ସଙ୍ଗୀତ ଶୁଣିପାରିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଯୁବଶକ୍ତି ଏବଂ ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ରିଲେକରେ ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ରାତି 7:02। ରାତି 7:25 ଜିଲ୍ଲା ହାଲଚାଲ ରିଲେକରେ ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାରରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ ନମ୍ଘର କୃଷି ସଂସାର। ରାତି 8:02 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ କୁନୁସାରାଣୀ ପଟ୍ଟନାୟକ ଏବଂ ଚିନ୍ତାମଣି ସାହୁ। ହିନ୍ଦୀ ଭକ୍ତି ଗୀତ ଶୁଣିପାରିବେ ରାତି 8:15। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତରେ ଲଘୁଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ, ପରିବେଷଣ କରିବେ ବିଦୁଷୀ ପରବିନ ସୁଲତାନା ଏବଂ ଗିରିଜା ଦେବୀ। ରାତି 9:15 ରହିଛି ସ୍ପଟ୍ଲାଇଟ୍ ଏବଂ ରାତି 9:30 ପବ୍ଲିକ୍ ସ୍ପିକ୍ ରିଲେକରେ ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:02 ଶୁଣିବେ ନାଟକ କଣ୍ଟାଙ୍କ ନୈବ କଣ୍ଟକମ୍, ରଚନା ବୃନ୍ଦାବନ ଜେନା, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ। ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ରାତି 10:30। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର, ସମୟ ସନ୍ଧ୍ୟା ପାଞ୍ଚଟା ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
2: ଆକାଶବାଣୀ ସମ୍ବଲପୁର ଏଚ୍ନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ 108 ଗରିଆ ବାସ୍ନା ପାନିଥି ଏ ସ୍ନାନ କଲେ ମହାପ୍ରଭୁ। ପୁରୀ ଶ୍ରୀକ୍ଷେତ୍ରନେ ସ୍ନାନବେଦିନେ ସ୍ନାନ ସାରିଲା ଉତ୍ତରୁ ହାତୀ ବେଶ୍ନେ ଦେବେ ଦର୍ଶନ। କଡ଼ା ସୁରକ୍ଷା ବ୍ୟବସ୍ଥାତି ରହିଛି ପୁରୀ ସହର। ଆଜି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ଦଲ ଆଉ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ୍ କର୍ମଚାରୀମାନଙ୍କୁ ବୀରତ୍ୱ ପୁରସ୍କାରଟି ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେସେଲ୍ସ ଗସ୍ତ ଅବସରରେ ସେନର ଜାତୀୟ ସଭାନେ ଉଦ୍ବୋଧନ ଦେଇକରି ଭାରତ ଆଉ ସେସେଲ୍ସ ଭିତରେ ଥିବାର ଦ୍ୱିପାକ୍ଷିକ ସମ୍ପର୍କ ବିଷୟଟି ଆଲୋକପାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 2026 ଜନବିଶ୍ୱାସ ଆଇନ ଅଧୀନରେ ପ୍ରଚଳନ ହୋଇଥିବାର ଇମ୍ପ୍ରୁଭମେଣ୍ଟ ନୋଟିସ୍ ପ୍ରକ୍ରିୟା ବ୍ୟବସ୍ଥା, ବ୍ୟବସାୟିକ ସଂସ୍ଥାମାନଙ୍କର ବିଶ୍ୱାସ ଭିତ୍ତିକ ନିୟାମକ ବ୍ୟବସ୍ଥାକେ ସୁଦୃଢ଼ କରିବା ବୋଲି ସୂଚନା ଦେଲା ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ। ସାର ଉପଲବ୍ଧତା ଆଉ କଲାବଜାରକେ ଅଟକାବାର ଲାଗି 42 କୋଟି ଟଙ୍କାର ସୁଧ ରିହାତିକେ ସରକାରଙ୍କର ମଞ୍ଜୁରୀ। ସ୍କୁଲମାନଙ୍କେ ସଂଶୋଧିତ ବହି ବଣ୍ଟାଯିବାର ନେଇକରି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ସଂଶୋଧିତ ବହିର ବଣ୍ଟନ ଜିଲ୍ଲା ଶିକ୍ଷା ଅଧିକାରୀ ନାହେଲେ ପ୍ରଧାନ ଶିକ୍ଷକଙ୍କ ଜରିଆତି କରାଯିବା ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଆଉ ନୀତି ପ୍ରଣୟନ୍ତି ପରିସଂଖ୍ୟାନ ଗୁରୁତ୍ୱକେ ନେଇକରି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ଆଜିର ଦିନେ ପାଳିତ ହେଉଛେ ଜାତୀୟ ପରିସଂଖ୍ୟାନ ଦିବସ। ରାଜ୍ୟ ସରକାରଙ୍କର ବିକାଶଧାରା ଓଡ଼ିଶା ସାରା 2026 କାର୍ଯ୍ୟକ୍ରମର ଉଦ୍ଯାପନୀ ଦିବସ ଆଜି ବୌଦ୍ଧ ଜିଲ୍ଲାରେ ଆୟୋଜିତ। ସରକାରଙ୍କର ଭିନ୍ ଭିନ୍ ପଦକ୍ଷେପ ସରକାରୀ ଯୋଜନାର ସଠିକ୍ ଭାବେ କାମରେ ଲଗାବାର ବିଷୟଟି ହେଲା ଆଲୋଚନା।

0: ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକେ ସଫଲ କରିକରି ବୌଦ୍ଧ ଜିଲ୍ଲାକେ ଗୋଟିଏ ସମ୍ଭାବନାମୟ ଶିଳ୍ପକେନ୍ଦ୍ର ବନାବାର ଲାଗି ପ୍ରଶାସନର ସହଯୋଗ ରହିଛି ବୋଲି ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମଟି ଯୋଗ ଦେଇକରି କହିଲେ ଜିଲ୍ଲାପାଳ। 2026-27 ବରଷ ଲାଗି 10 କ୍ଲାସ ଛାତ୍ରଛାତ୍ରୀ ପୁରୁଣା ସେକେଣ୍ଡ ଲାଙ୍ଗୁଏଜ୍ ସିଷ୍ଟମଟି ପଢ଼ବେ ଆଉ ଇ ବଛର ଲାଗୁ ନାଇଁ ହୁଏ ନ୍ୟୁ ଲାଙ୍ଗୁଏଜ୍ ପଲିସି ବୋଲି ସ୍ୱଷ୍ଟୀକରଣ ଦେଲା ସିବିଏସ୍ଇ। ଆଉ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ଏତାର ପ୍ରଭାବଟି ଆଇବା 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ନେଇକରି ପ୍ରାୟ ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଛିନି ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜ ବେଲର 6:05।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣନ୍ତୁ। ପରିବେଷଣ କରୁଛନ୍ତି ଖଗେଶ୍ୱର ବାରିକ ଏବଂ ସାଥୀ।

ବିଷ୍ଣୁ ଶିବ ବ୍ରହ୍ମା ସାବିତ୍ରୀ ପାର୍ବତୀ ଲକ୍ଷ୍ମୀ ତିନି ଅସ୍ତ୍ର ସମସ୍ତଙ୍କ ମଙ୍ଗଳ କରିବେ। ବୋଲ ଆନନ୍ଦ ସାଗର ହରି ହରି ବୋଲ ଜଗନ୍ନାଥ ଜଣାଣ ଭକ୍ତ ନିବେଦନ କରୁଛି।

0: ब्रह्मा विष्णु शिव जांक कोल रे नंदन सती शक्ति परीक्षा कले मुनि बर सुनिला मात्र के पाप होई दूर राम गोविंद हे गोविंद। ଏ ସମୟରେ ଆମର ସତ୍ୟ ଅନୁସାଙ୍ଗର ବିଷୟଟା କିପରି ହେଲା ତାକୁ ଆମର ପ୍ରମାଣ କରୁଛନ୍ତି
1: କବି। ଆମର
0: ଲେଖିଲେ କଣ ରାଗ ହେଲା ଚକି ସତୀ।

0: ସେଇ ସଭାଟି କାର୍ଯ୍ୟ କରୁଛନ୍ତି, ଆମର ଆୟୋଜନ କରିଛନ୍ତି କିଏ?
1: ତିନି
0: ଦେବ ଅଛନ୍ତି। ଏ ସମୟରେ ଆମର ସ୍ୱର୍ଗପୁର 3300 କୋଟି ଦେବତାଙ୍କୁ ଧରି ଆମର ସ୍ୱର୍ଗର ସଭା ଆୟୋଜନ କରିଛନ୍ତି। ସ୍ୱର୍ଗପୁରଟା କିପରି ଥିଲା ତାକୁ ଆମର ଲେଖିଲେ
1: କବି,
0: ଆମର ଭଞ୍ଜ କବି ପ୍ରମାଣ କରୁଛନ୍ତି। ରାଗ ହେଲା ଚକି ଚାରି।

ଏଇ ସଭାଟା ଏପରି ସୌନ୍ଦର୍ଯ୍ୟ ଦେଖାଯାଉଛି ବା ନଗର ପୁର ଗୁଡିକ ଏପରି ସଭା ପାଉଛି ବିଶ୍ୱଶିଳ୍ପୀ ବିଶ୍ୱକର୍ମା ତାକୁ ବର୍ଣ୍ଣନା କରିଛି। ଆମର ସଭାର ବର୍ଣ୍ଣନା ଗୋଟିଏ ପଦ ଲେଖିଲେ ବଳଦେବ ରଥ ଲେଖିଛନ୍ତି, ରାଗ ହେଲା ସାବେରୀ ମୋ।

ସେଇ ସଭାଟା ପରି ସୁନ୍ଦର ଭାବରେ ମନୋନୀତ କରି ସଭା ଆୟୋଜନ କରୁଛନ୍ତି। ହେଲେ ରାଜାଙ୍କର ବା ଇନ୍ଦ୍ର ଦେବତାଙ୍କର କୀର୍ତ୍ତିଟା କିପରି ଥିଲା? ସର୍ବଦା ବି ସତ ସଦା ବି ସମୁଦ୍ର ଇବ ସିନ୍ଧୁ ବି ସମୁଦ୍ର ଇବ ଗାମୀର୍ଯ୍ୟ ଧୈର୍ଯ୍ୟତା ହିମବାନିବ କାଳାଗ୍ନି ସଦୃଶ କ୍ଷମାୟା ପୃଥିବୀ ସମ ବିଷ୍ଣୁ ସଦୃଶ ବୀର୍ଯ୍ୟ ସମବତ୍ ପ୍ରିୟ ଦର୍ଶନ। ଦିନେ ଇନ୍ଦ୍ର ସେଇ ସଭାରେ ସମସ୍ତେ ବସିଛନ୍ତି। ବ୍ରହ୍ମା ବିଷ୍ଣୁ ଶିବ ଲକ୍ଷ୍ମୀ ପାର୍ବତୀ ସାବିତ୍ରୀ 33 କୋଟି ଦେବତା ଅଛନ୍ତି। ଇନ୍ଦ୍ର ଆଦେଶ କଲେ ନୃତ୍ୟକାରୀ ଅପସରା ମାନଙ୍କୁ ନୃତ୍ୟ କରିବାକୁ। ବୁଝିଲ ହେଲା ଘଟଣା ହେଇଛି କଣ? 14 ଅକ୍ଷରୀ ଆଜ୍ଞା ପ୍ରମାଣେ ଅପସରା।

0: ଆକାଶ ମାର୍ଗରୁ ସୁବର୍ଣ୍ଣ ପେଣ୍ଡୁଡ଼ି ଯେତେବେଳେ ଖସି ପଡ଼ିଛି ସେତେବେଳେ ସମସ୍ତେ ଚକିତ ହୋଇ ଭାବୁଛନ୍ତି, ସମସ୍ତେ ପେଣ୍ଡୁକୁ ଦକ୍ଷିଣ ବିଚାରନ୍ତି, ସତୀ ପ୍ରତିଭକ୍ତି ସୁନ୍ଦରୀ ଯିଏ ତ ଅଛନ୍ତି, ଲେଖା ଅଛି ପେଣ୍ଡୁରେ ସେହି ତ ନବଟି, ବିଚାର କରନ୍ତି ସର୍ବେ ସତୀ ସୁନ୍ଦରୀଟି, ନେବ ଏ ସୁବର୍ଣ୍ଣ ପେଣ୍ଡୁ ଭାବୁଛନ୍ତି ରାୟ, ଏକାଳେ ସାବିତ୍ରୀ ଲକ୍ଷ୍ମୀ ପାର୍ବତୀ ମିଳିଲେ ସେଠାରେ। ଲକ୍ଷ୍ମୀ ପାର୍ବତୀ କହୁଛନ୍ତି ଯେତେବେଳେ ବିଚାର କରୁଛନ୍ତି ଏ ପେଣ୍ଡୁଟା କିଏ ପାଇବ, ଆମର ସତୀ ପ୍ରତିପ୍ରତି ଲକ୍ଷ୍ମୀ କିଏ ଅଛନ୍ତି, ଏଇ କଥା ବିଚାର କଲାବେଳେ ଆମର ଲକ୍ଷ୍ମୀ ପାର୍ବତୀ ସାବିତ୍ରୀ ସେଠାରେ ପହଞ୍ଚିଗଲେ, ବୁଝିଲ ନା? ଠିକ ଏଇ ସମୟରେ କାହାକୁ ଦେଲେ, ଲକ୍ଷ୍ମୀଙ୍କୁ ଦେଲେ ତ ମତେ ଦରିଦ୍ର କରିଦେବେ, ପାର୍ବତୀ ଦେଲେ ସାପ୍ୟ ଦେବେ, ସାବିତ୍ରୀଙ୍କୁ ଦେଲେ ମତେ ମୁଖ କ୍ରୋଧ କରିବେ, ଏଣୁ କାହାକୁ ନ ଦେଇ କଣ କରିବି ବୋଲି ବିଚାର କରି ମୌନରେ ଅଛନ୍ତି। ଏ ସମୟରେ ସନ୍ଧ୍ୟାରାଣୀ ପ୍ରବେଶ କଲା, ରାଧାନାଥ ଲେଖିଲେ
1: କଣ ବୋଲି
0: ରାଗ ହେଲା ବଙ୍ଗଳାଶ୍ରୀ।

0: ଏ ସନ୍ଧ୍ୟା ସମୟ ହେବାରୁ ଆମର ଦେବତା ମାନେ ନିଜ ନିଜ ବାସକୁ ଚଳିଗଲେ। ଏ ସନ୍ଧ୍ୟାରେ ନିଜର ଭୋଜ ନିତ୍ୟକର୍ମ ସାରି ସେତେବେଳେ ଘଟଣା ହେଇଛି କଣ
1: ଘଟିଲା,
0: ଏ ସମୟରେ ପ୍ରଭାତ ସମୟ ଆସିଲା। ଏ ପ୍ରଭାତ ସମୟ ଆସିବାରୁ କଣ ହେଲା, ସେତେବେଳେ ଇନ୍ଦ୍ରରାଜ ବେଶଭୂଷା ହୋଇ ସଭାକୁ ଆଗମନ କରୁଥିବା ସମୟରେ ସେତେବେଳେ ତାଙ୍କର ନାତୁଣୀ ଚିତ୍ରଲେଖା ବୋଲି ସେ କଣ କରିଛି,
1: କଣ କଲେ,
0: ଆଉ ଚଳିଲା ଚିତ୍ର କଳା।

0: ଠିକ ସମୟରେ ସଖୀ ମାନଙ୍କୁ ଧରି ସ୍ନାନ କରୁଥିବା ବେଳରେ ସେଇ ସମୟରେ ଘଟଣା ହେଇଛି କଣ
1: ଘଟିଲା,
0: ଆମର ସେଇ ବନ ମଧ୍ୟରେ ମଦନ ବୀରବର ବୁଲୁଥିଲା,
1: ପହଞ୍ଚିଗଲା,
0: ଦେଖିଲା ସଖୀ ମାନଙ୍କ ସଙ୍ଗରେ ଯେତେବେଳେ ଆମର ଚିତ୍ରକଳା ଗାଧୁଛି ବା ସ୍ନାନ କରୁଛି, ହଠାତ୍ କିନା ତାର ଚାରି ଚକ୍ଷୁର ମିଳନ ହେଇଗଲା, ସେତେବେଳେ ମଦନ କହୁଛି ରାଗ ହେଲା ସାବେରୀ।

0: କହିଲା ମୋ ସୁନ୍ଦରୀ, ସ୍ନାନ କରୁଥିବା ସମୟରେ ମୁଁ ଯଦି ଜାଣିଥିଲେ ମୁଁ ଏଠାକୁ
1: ଆସିନଥାନ୍ତି,
0: ଏଣୁ ମୋତେ ଟିକେ କ୍ଷମା କରିଦିଅ। ଏ ସୁନ୍ଦରୀକୁ ଏପରି ଜାଣିଥିଲେ ଆସିନଥାନ୍ତି ବୋଲି କ୍ଷମା ଦିଅ ବୋଲି କହିବାରୁ ଆମର ମତନ ଭାବୁଛି
1: କଣ ବୋଲି
0: ଗୋଟିଏ ଚୌପଦୀ ଆସିଲା।
1: ଆରେ ଧନ୍ୟ।

ଏ ସମୟରେ ଏପରି ଆମର ଭାବନା କରି ତାକୁ ବର୍ଣ୍ଣନା କରୁଛି କିଏ ନାଇ ମତ ନମୀର ସୁନ୍ଦରୀ ବର୍ଣ୍ଣନା କରି ଗୋଟେ ଲେଖିଲେ ଉଦ୍ଭଟ କାବ୍ୟରେ ଶ୍ୟାମାସିକରି ଦଶ ନା ପକ୍ୱବିମା ଧରଷ୍ଟି ମଧ୍ୟ କ୍ଷମା ଚକିତ ହରିଣୀ ପ୍ରେକ୍ଷଣା ନିମ୍ନ ନାଭି ଶ୍ରୋଣୀ ଭାରା ଜଳଦ ଗମନା ସ୍ତୁକ ନାସ୍ତାତ୍ୟନା ସାତ ଯୁବତୀ ବିଷୟ ସୃଷ୍ଟି ରାଧୁ ବିଧାତୁ ଏଇ କଥା ଯେତେବେଳେ ଆମର ବିଚାର କରି ସେ ବିଚାର କରୁଛି ସେତେବେଳେ କଣ ହେଇଛି ମଦନକୁ କହୁଛି ସ୍ନାନ କରୁଥିବା ବେଳେ ଚିତ୍ର କଳାକୁ ରାଗ ହେଲା ମାଳ ଜମଙ୍କ ଆରେ ଦେଖରେ।

0: ଜଣ ଏପରି ତାଙ୍କର ଦୁଇ ଜଣଙ୍କୁ ବର୍ଣ୍ଣନା କରୁଛନ୍ତି। ଆମର ମଦନ ଭାବିଲା ସୁନ୍ଦର ଫୁଲଟିଏ ଫୁଟିଛି, ଯାହାର ପାଖରେ ଥାଉ କି ନା ବା ଯାହାର ଭାଗ୍ୟରେ ଥାଉ ନା, ତାକୁ ମୁଁ ଆଜି ଦେଖିଛି ନେତ୍ରରେ। ରାଗ ହେଲା ବଙ୍ଗଳା ଶ୍ରୀ
1: ଆସିବ।
0: ଆରେ ଯାହା

ଅସର କହିଲା ଏତାକୁ ଦେଖିଲା ମାତ୍ରେ ଆଜି ଗୋଟେ ଶୁଭ ବେଳାରେ ମୋର ଏତାକୁ ପୁଷ୍ପର ମଧୁକୁ ଆମର ପାନ କଲା ପରି ମତେ ଲାଗୁଛି। ଦୁଇ ଜଣ ଭେଟ ହେବାରୁ ଚାରିଚକ୍ଷୁ ମିଳନ ହେଲା। ବେଳେ ଚିତ୍ରକଳାକୁ ମଦନ ବଳତ୍କାର କରି ଧରି ଗଙ୍ଗାରୁ ନେଇ ଚାଲିଗଲା। ଏ ସମୟରେ ଦାସୀ ମାନେ ଯାଇ ଇନ୍ଦ୍ରଙ୍କୁ ସଭାରେ କହିଲେ, ଶୁଣ ଶୁଣ ସତୀପତି ଦେବରାଜ ଇନ୍ଦ୍ର, କହିବାକୁ ଭୟ ମନେ ପଡିବ ପ୍ରମାଦ।

0: ଏ ସମୟରେ ତାକୁ ବଳାତ୍କାର କରି ସେ ଗଙ୍ଗାରୁ ଉଠେଇକି ମତନ ନେଇଗଲା
1: ନେଇ ସାରିଗଲା।
0: ଆଦେଶ କରିଲେ ଇନ୍ଦ୍ର ସୈନ୍ୟ ମାନଙ୍କୁ ଯାଅ ଧରି ବାନ୍ଧି ଆଣ ମଦନ ବୀରକୁ। ଶୁଣି ସୈନ୍ୟ ମାନେ ଚଳିଲେ ବହନ ବାନ୍ଧି ଆଣିଲେ ଚିତ୍ର କଳା ଯେ ମଦନ ସଭାରେ ନେଇ ଇଣ ରାଜା ଆଗରେ ଦେଇଦେଲେ କନ୍ୟା ତୋର ମଦନ ବୋଲି ନ କହିଲେ। ଏ ସମୟରେ ନାରଦ ପ୍ରବେଶିଲେ ଜାଣ ସୁବର୍ଣ୍ଣ ପେଣ୍ଡୁର କଥା କରିଲେ ବଖାଣ। ଇନ୍ଦ୍ର ନାରଦଙ୍କୁ କହୁଛନ୍ତି ବିଚାର ନିମନ୍ତେ ବିଚାର କର ନାରଦ ସତୀଙ୍କୁ ନେଇ କହିଲେ ଏଇ ପେଣ୍ଡୁଟି ଆଜି ସଭାରେ ତ ବିଚାର କରିବା ପାଇଁ ନାରଦ ରଖିଛ ତେବେ ତାକୁ କିଏ ପାଇବ ଏ ସତୀ ନାରୀ କିଏ ଏଇ କଥା ଟିକେ ଆଜି ସଭାରେ ଆଲୋଚନା କରି ପେଣ୍ଡୁଟି ତାକୁ ପ୍ରଦାନ କର।
1: ନାରଦ
0: ସେତେବେଳେ କଣ କହୁଛନ୍ତି ରାଗ ହେଲା ବଙ୍ଗଳାଶ୍ରୀ ନାରଦ ବୋଇଲେ।

0: ତମେ ଅସତି ପତି ଭକ୍ତି ନୁହଁ ବା ସୁନ୍ଦରୀ ନୁହଁ, ଏଣୁକରି ତୁମକୁ ପେଣ୍ଡୁଟି ଆମେ ପ୍ରଦାନ
1: କରିପାରିବୁ।
0: ଗୋଟିଏ ସତୀ ପତି ଭକ୍ତି ସୁନ୍ଦରୀ ଅଛି, ତାର ନାମ ଅନୁସୟା, ଅତ୍ରିମୁନିଙ୍କ ଅର୍ଦ୍ଧାଙ୍ଗିନୀ, ରାଗ ହେଲା ଆହାରି। ନାରଦଙ୍କ ଗୁଣ ବର୍ଣ୍ଣନା କରି କହୁଛନ୍ତି, ଆମର କିଏ ନେ ଅନୁସୟାଙ୍କର ସୁନ୍ଦର ବର୍ଣ୍ଣନା କରୁଛନ୍ତି।

ଏବଂ ସୁନ୍ଦରୀ ଆମର ଶୁଣି ଚମକି ପଡ଼ିଲେ ତିନି ସତୀ ଜାଣ କି କରିବୁ କହେ ବ୍ରହ୍ମାଙ୍କ ନନ୍ଦନ ଶୁଣି ନାରଦ ଓ କି ଲାତି କରିଲେ।

0: ଦର୍ଶନ କୁଡ଼ିଆ ପାଖରେ ଯାଇଣ
1: ସୀତାରାମ
0: ହେ ଏ ନାଶ କରିବାକୁ ଅତ୍ରି ମୁନିଙ୍କୁ ବହନ
1: ହରି ରାମ ହେ।
0: ଏ ସମୟରେ ସମସ୍ତ ଅସ୍ତ୍ର ଯାକ ଯାଇ ଆମର ତାଙ୍କର ଅର୍ଦ୍ଧାଙ୍ଗିନୀ ମା ସ୍ତ୍ରୀ ମାନଙ୍କ ବୁଲରେ ସେଇ ପାଖରେ ଯାଇ ଅତ୍ରିମୁନିଙ୍କୁ ମାରିବା ପାଇଁ ସମସ୍ତେ ସଜାଗ ହେଇ ରହିଛନ୍ତି। ବୁଝିଲ ନା ସତୀ।

0: ଅନୁଶୟାଶତି ପାଖେ ପଠାଇବ ପୁଣ କହିଲେ ନାରଦ ମୁନି ଗୋ ସତୀ ପାର୍ବତୀ ଲକ୍ଷ୍ମୀ ତମେ ତମର ସ୍ୱାମୀଙ୍କୁ ସତ୍ୟ କରାଇ ତାଙ୍କୁ ଯଦି ଅନୁସାର ସତୀତ୍ୱ ନଷ୍ଟ କରିବା ପାଇଁ ପଠେଇବ ତେବେ ପେଣ୍ଡୁଟି ପାଇବ। ସେତେବେଳେ ଏ କଥା ଯେତେବେଳେ କହିବାରୁ ସେତେବେଳେ ଘଟଣା ହେଇଛି କଣ
1: ଘଟିଲା
0: ଶୁଣି ସତୀ ତୁରିତ ଗଲେ ସ୍ୱାମୀଙ୍କ ଆଗରେ ଯାଇ କାନ୍ଦିଣ କହିଲେ ଅନୁସାର ସତୀ ତୁମେ କରିବ ହରଣ ନହେଲେ ଆମେ ପ୍ରାଣ କରିବୁ ବିସର୍ଜନ। ଏ ତିନି ସତୀ ଯେତେବେଳେ ଏମାନଙ୍କୁ ଏଇ କଥା ସତ୍ୟ କରାଇ ମାଗିଛନ୍ତି ବିଷ୍ଣୁ ଶିବ ବ୍ରହ୍ମା ବୃଦ୍ଧ ବ୍ରାହ୍ମଣ ହୋଇଯାଇ ପହଞ୍ଚିଲେ ଆଶ୍ରମ ନିକଟରେ ବେଦ ଧ୍ୱନି କଲେ ବଳିବାମ ନଷ୍ଟ କରି ଲେଖିଲେ ଗୋଟେ ପଦ
1: ଲେଖିଲେ
0: ଆମର କୁଡିଆରେ ଆମର ଅନୁସୟା ଅଛନ୍ତି ସେଇ କାମ୍ୟଙ୍କ ବନରେ ଆମର ବୃଦ୍ଧ ବ୍ରାହ୍ମଣ ରୂପରେ ଯାଇ ମିଳିଛନ୍ତି ତିନି ଦେବତା ଲାବଣ୍ୟ ଜଗତ ପଗତଙ୍କ ବର୍ଣ୍ଣ ପୁସ୍ତକ ମାଳା ସ୍କନ୍ଦେ ଯଜ୍ଞମ୍ ପବିତ୍ରମ୍ ତନ୍ମଧ୍ୟେ ଉତ୍ତରିୟମ୍ ଧୂତ୍ରା ଛତ୍ରାଞ୍ଚ ହୟକୁଶ ବଟୁକଂ ତାମ୍ର ପାତ୍ରଶ୍ଚ ଦକ୍ଷେ ଧାବ ଶ୍ୟାମ ବେଦମ୍ ବଳିରାଜ ସଦନେ ଉଦ୍ଗମ ରମ ରାଜି ଗାବତୀ ଶ୍ୟାମ ବେଦ ବଳିରାଜ ସଦନେ ଉଦ୍ଗମ ରମ ରାଜି ବୃଦ୍ଧ ବାମଣ ରୂପରେ ଆଶ୍ରମ କୁଟରେ ଯେତେବେଳେ ଯାଇ ସେମାନେ ଶ୍ୟାମ ବେଦକୁ ଉଚ୍ଚାରଣ କରିଛନ୍ତି ସେତେବେଳେ ଘଟଣା ହେଲା କଣ ଗହ ଗହ ନାଦ ହୋଇ ଉଠିଲା ରାଗ ହେଲା ବଙ୍ଗଳାଶ୍ରୀ ସେତେବେଳେ ବୃଦ୍ଧ ବ୍ରାହ୍ମଣଙ୍କୁ ଆମର କିଏ ଅନୁସା ପଚାରୁଛନ୍ତି
1: କଣ ବୋଲି ପଚାରିଲେ
0: ବିଷ୍ଣୁ ଭାଷନ୍ତି।

0: ବୃଦ୍ଧ ବ୍ରାହ୍ମଣଙ୍କୁ ଯେତେବେଳେ ଅତିଥି ସତ୍କାର କରିବା ପାଇଁ
1: କହିଲେ
0: କହିଲେ ସେତେବେଳେ ସତ୍ୟ କହିଲେ ତମେ ସତ୍ୟ କହିଲେ ଆମେ କହିବୁ
1: କହିବୁ
0: ଯେତେବେଳେ ସତୀ ସତ୍ୟ କରିଦେଲେ ସେ କହିଲେ ଗୋ ସତୀ ଶ୍ରୀମନ୍ତିଣୀ ବିଷ୍ଣୁ କହିଲେ ମୁଁ ସ୍ତନରୁ କ୍ଷୀର ପାନ
1: କରିବି
0: ଶିବ କହିଲେ ମୁଁ କୁଚ ମର୍ଦ୍ଦନ କରିବି ବ୍ରହ୍ମା କହିଲେ ମୁଁ ଗଣ୍ଡରେ ଚୁମ୍ବ
1: ଦେଇ
0: ସେଠାରେ ତୁମର ପୃଷ୍ଠ ଦେଶରେ ଓଳଗି ହେବି।

ଏଇ ସମୟରେ ଆଜ୍ଞା ଚିନ୍ତାମଗ୍ନ ରେ ଯେତେବେଳେ ବିକଟ ରୂପ ଧାରଣ କରି ସନ୍ଧ୍ୟାରାଣୀ ପ୍ରବେଶ କରିଛି, ଚିନ୍ତାମଗ୍ନ ହୋଇ ଅଛନ୍ତି ସତୀ, ହଠାତ୍ କିନା ଆମର ରାତିଟି ଶେଷ ହେଇଗଲା, ପ୍ରଭାତ ସମୟ ଆସୁଛି, ଆମର ରାଗ ହେଲା ରସଗୋଲା।

0: ସମୟରେ ଆଜ୍ଞା ପ୍ରଭାତ ସମୟ ହେବାରୁ ଆମର ପୂର୍ବ ଦିଗର ପ୍ରାଚୀ ଦିଗରେ ସୂର୍ଯ୍ୟ କିରଣ ପ୍ରସ୍ଫୁଟିତ ହେଇଛି। ଏ ସମୟରେ ସତୀ କଣ କଲେ,
1: କଣ କରିଛନ୍ତି,
0: ଆମର ସ୍ୱାମୀଙ୍କ ପାଖକୁ ଯାଇ ପହଞ୍ଚି ଗଲେ। ସେଇ ପର୍ଯ୍ୟନ୍ତ ସ୍ୱାମୀ ତପରତ ଅଛନ୍ତି, ତାଙ୍କୁ କିଛି କହିପାରିଲେ ନାହିଁ। ସେଠାରୁ କହି ଭାବିଲେ, ଅତିଥି ମାନଙ୍କୁ ଯଦି ମୁଁ ସତ୍କାର ନ କରିବି ମୋତେ ଅଭିଶାପ ଦେବେ, ଏହା କହି ସ୍ୱାମୀଙ୍କ ପାଖରୁ ଫେରି ଆସିଲେ। ଏହା କହି ସତୀ ସ୍ୱାମୀଙ୍କ ପାଖରୁ ଫେରିଲେ, ବହନ ଏଉ ତାରୁ ଯାହା ଶୁଣ ଦେ ମନ, ସତ୍ୟ ତ କରିଛନ୍ତି ଯଦି ତୁମେ କରନ୍ତୁ କଲ୍ୟାଣ ବୋଲି ବଚନ ବୋଇଲେ, ଜୟ ଜୟ ଜଗନ୍ନାଥ, ଜୟ ମହାଭାଉ, ଭାରତର ଆମର ସମସ୍ତ ଦିନ ଦୁଃଖ ଯାଉ, ଦିନ ଖଗେଶ୍ୱର ଆବେ କରୁଛି ଜଣାଣ, ଦୟା କରିବେ ଦେବ ଦେବ ପ୍ରଭୁ ନାରାୟଣ, ବୋଲ ଆନନ୍ଦ ସାଗରେ କବାର ହରି ହରି ବୋଲ।
2: ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣିଲେ, ପରିବେଷଣ କଲେ ଖଗେଶ୍ୱର ବାରିକ ଏବଂ ସାଥୀ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ରୁଷିଆର ଅନ୍ତରୀକ୍ଷ କେନ୍ଦ୍ର ମିର୍ ସହ ସଫଳତାର ସହ ଯୋଡ଼ା ହୋଇଥିଲା। 2007 ମସିହା ଆଜିର ଦିନରେ ଆପଲ୍ ନିଜର ବିପ୍ଲବାତ୍ମକ ସ୍ମାର୍ଟଫୋନ୍ ଆଇଫୋନ୍ ବଜାରକୁ ଉନ୍ମୋଚନ କରିଥିଲା ଏବଂ 2014 ମସିହା 29 ଜୁନ୍ରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଅଷ୍ଟ୍ରେଲିଆନ୍ ଓପନ୍ ସୁପର ସିରିଜ୍ ଜିତି ପ୍ରଥମ ଭାରତୀୟ ମହିଳା ଭାବେ ସଫଳତା ହାସଲ କରିଥିଲେ। ଏହା ଥିଲା ଇତିହାସ ଦର୍ପଣରେ ଆଜି। ଶ୍ରୋତାବନ୍ଧୁ, ଆଜିର ଶବ୍ଦମଞ୍ଚ କାର୍ଯ୍ୟକ୍ରମରେ ଆସନ୍ତୁ ସାକ୍ଷାତକାର ଶୁଣିବା ସମ୍ବଲପୁରୀ ଫୋକ୍ ଡାନ୍ସର ସୁଶ୍ରୀ ମୌସୁମୀ ମେହେରଙ୍କ ସହିତ।
1: ନମସ୍କାର ମ୍ୟାଡମ୍।
2: ନମସ୍କାର।
1: ଆଜି ସନ୍ଧ୍ୟାର ଯୁବବାଣୀର ଶବ୍ଦମଞ୍ଚ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ।
1: ପ୍ରଥମେ ଶ୍ରୋତାଙ୍କୁ ଆପଣଙ୍କର ପରିଚୟ ପ୍ରଦାନ କରିବେ।
2: ମୋ ନାଁ ହେଉଛି ମୌସୁମୀ ମିହିର। ମୁଇଁ ପିଜି ସେକେଣ୍ଡ ଇୟର୍ର ଗୋଟେ ଷ୍ଟୁଡେଣ୍ଟ ଆମର ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜର, ଆଉ ତାର ସାଙ୍ଗେ ସାଙ୍ଗେ ମୁଇଁ ଗୋଟେ ସମ୍ବଲପୁରୀ ଫୋକ୍ ଡାନ୍ସର କହର ସାଂସ୍କୃତିକ ଅନୁଷ୍ଠାନ ସମ୍ବଲପୁରର।
1: ଆଜ୍ଞା ମୌସୁମୀ ମ୍ୟାଡମ୍, ପ୍ରଥମେ ଆମେ ଆପଣଙ୍କଠୁ ଜାଣିବାକୁ ଚାହିଁବୁ ଯେ ଏହି ସମ୍ବଲପୁରୀ ଲୋକନୃତ୍ୟ ସହିତ ଆପଣଙ୍କର ଯାତ୍ରା କିପରି ଭାବରେ ଆରମ୍ଭ ହୋଇଥିଲା?
2: ସମ୍ବଲପୁରୀ ଲୋକନାଚଟା ଲୋକଗୀତ କାଣ ମୁଇଁ ସେତିକି ନାଇଁ ଜାଣିଥାଇ ଷ୍ଟାର୍ଟିଂରୁ। ମୁଇଁ ସ୍କୁଲରେ ଯେତେବେଳେ ପଢୁଥିଲି ସେତେବେଳେ ଆମେ ଯେନ୍ କ୍ୟାସେଟ୍ର ଯେନ୍ ଗୀତ ଅଛେ ସେଥିରେ ଶିଖୁଥିଲୁ, କିନ୍ତୁ ଏଇ ଲାଇଭ୍ ଫୋକ୍ ଡାନ୍ସ ଯେନ୍ ଅଛେ ସେଥିରୁ ଉପରେ ମୁଁ କିଛି ନାଇଁ ଜାଣିଥାଏ। 2017 ଯେତେବେଳେ ମୁଇଁ ପ୍ଲସ୍ ଟୁ କରୁଥିଲି ସେ ଟାଇମ୍ରେ ଗୋଟେ ମୋର ଦାଦାଙ୍କର ଥ୍ରୁରୁ ମୁଇଁ ଜାଣିଲି କି ମାନେ ଏନ୍ତା ଏନ୍ତା କରସନ୍, ଏଇଟା ଡାନ୍ସ ହେସି ଆଉ ଲାଇଭ୍ ବଜା ବାଜସି ସେଥିରେ ନାଚସନ୍ ବୋଲିକରି। ତାପରେ ମୁଇଁ ଏଇଟା ଜଏନ୍ କଲି 2017 କହର ସାଂସ୍କୃତିକ ଅନୁଷ୍ଠାନ।
1: ଆଜ୍ଞା ମ୍ୟାଡମ୍, ଆପଣଙ୍କୁ ଏଥିରେ 5-6 ବର୍ଷ ହେଇଗଲାଣି।
2: ହଁ,
1: ବହୁତ ସୁନ୍ଦର କଥା। ତ ମ୍ୟାଡମ୍, ସାଧାରଣତଃ ଯେକୌଣସି କ୍ଷେତ୍ରରେ ବା କଳାରେ ଆଗକୁ ବଢ଼ିବା ପଛରେ କାହାର ନା କାହାର ପ୍ରେରଣା ଥାଏ ବା ଗୋଟିଏ ଗୁରୁଙ୍କ ଆବଶ୍ୟକତା ପଡ଼ିଥାଏ। ଆପଣଙ୍କ ଜୀବନରେ ମଧ୍ୟ ନିଶ୍ଚୟ କେହି ଏମିତି ବ୍ୟକ୍ତି ଥିବେ ଯାହାଙ୍କୁ ଦେଖି କିମ୍ବା ଯାହାଙ୍କ କାମରୁ ଆପଣ ପ୍ରଭାବିତ ହୋଇ ଆପଣ ସମ୍ବଲପୁରୀ ଲୋକନୃତ୍ୟ ପ୍ରତି ପ୍ରେରିତ ହୋଇଥିବେ, ତ ସେ ବ୍ୟକ୍ତି ଜଣଙ୍କ କିଏ ଥିଲେ ଏବଂ ତାଙ୍କ ପ୍ରଭାବ ଆପଣଙ୍କ ଜୀବନ ଏବଂ ଏହି କଳା ପ୍ରତି କିପରି ଭାବରେ ରହିଛି ଟିକେ କହିବେ?
2: ପହିଲା କଥା ତ ମାନେ ଏଇ ଇଣ୍ଡଷ୍ଟ୍ରି ସମ୍ବଲପୁରୀ ଫୋକ୍ ଯେନ୍ ଅଛେ ଏଥିରେ ଆସବାର୍ ଲାଗି ମତେ ବେଶୀ ମୋର ବାପା ଚାହିଁଥିଲେ, କାହିଁକି ସେ ଛୁଆବେଳେ ଗୋଟେ ସିଙ୍ଗର ହେବାର ଲାଗି ଚାହିଁଥିଲେ କିନ୍ତୁ ତାଙ୍କର ପ୍ୟାରେଣ୍ଟସ୍ଙ୍କ ଲାଗି ବୋଲିକି ସେ କରି ନାଇଁ ପାରିଥାଏ। ତ ସେ ଚାହିଁଲେ କି ତାଙ୍କର ଝିଅ ମୁଇଁ କର୍ମି ବୋଲି ଆଗ୍କେ, ସେ ମତେ ଉତ୍ସାହିତ କଲେ ଏଥିର ଲାଗି। ତାପରେ ମୁଁ ଏଇଟା ସ୍କୁଲରେ ଯେତେବେଳେ ପଢୁଥିଲି ସେତେବେଳେ ଅଜୟ ଡନସନା ବୋଲିକି ଯେନ୍ ଅଛନ୍ ତାଙ୍କନୁ ପହିଲା ଶିଖିଥିଲି। ତାପରେ ତାଙ୍କର ଥ୍ରୁରୁ ମୁଁ ଆସିଥିଲି କହର ସାଂସ୍କୃତିକ ଅନୁଷ୍ଠାନକେ, ଯେନୁକି ଆମର ଗୁରୁ ହଉଛନ୍ ଗୁରୁ ଶ୍ରୀ କୃଷ୍ଣଚନ୍ଦ୍ର ବାଗ। ତ ତାଙ୍କନୁ ମୁଁ ଆହୁରି ପ୍ରେରିତ ହେଲି ଏଥିରୁ ଆଗ୍କେ ଯିବାର ଲାଗି, ଚାହିଁଥିଲେ ମୁଁ ସେନୁ ହିଁ ଷ୍ଟପ୍ କରିଥିତି ମୋର ଡାନ୍ସ ଜର୍ନି ଯେନ୍ ଥିଲା, କିନ୍ତୁ ତାଙ୍କର ଲାଗି ବୋଲିକିରି ମୁଇଁ ଆଜି ଇନ୍କେ ପହଞ୍ଚି ପାରିଛେ। ଆଉ ସେତେବେଳେ ମୁଁ ହେତ୍କି ଭଲସେ ନାଚ ଯେନ୍ କରୁଛନ୍ ଆମର ହେତ୍କିରି ଭଲସେ ନାଇଁ ହଉଥାଏ ମୋର, ଆଉ ଆମର ଗୁରୁ ଯେନ୍ ଅଛନ୍ ତାଙ୍କର ଲାଗି ବୋଲିକିରି ଆଜି ମୁଁ ଇନେ ପହଞ୍ଚିଛେ। ଆଉ ଏହାଦେ ମୁଇଁ କହର ସାଂସ୍କୃତିକ ଅନୁଷ୍ଠାନର ଲିଡ୍ ଡାନ୍ସର ବି ଆଏ, ସେଟା ହଉଛନ୍ ଆମର ଗୁରୁ ଶ୍ରୀ କୃଷ୍ଣଚନ୍ଦ୍ର ବାଗ କରି।
1: ବହୁତ ସୁନ୍ଦର କଥା ମ୍ୟାଡମ୍, ଆପଣଙ୍କ ଗୁରୁ ଆପଣଙ୍କ ବାପା ଏତେ ସମସ୍ତଙ୍କର ଆଶୀର୍ବାଦ ଆପଣଙ୍କ ପାଖରେ ରହିଛି, ଆଜି ଆପଣ ଏଠି ଆସି ପହଞ୍ଚିଛନ୍ତି, ବହୁତ ସୁନ୍ଦର କଥା, ବହୁତ ବଡ଼ କଥାଟିଏ ଏଇଟା। ତ ମ୍ୟାଡମ୍, ସମ୍ବଲପୁରୀ ନୃତ୍ୟ ଓଡ଼ିଶାର ପଶ୍ଚିମ ଅଞ୍ଚଳର ଏକ ପ୍ରସିଦ୍ଧ ପାରମ୍ପରିକ ନୃତ୍ୟ।
2: ଆଜ୍ଞା,
1: କିନ୍ତୁ ଆମ ମଧ୍ୟରେ ଅନେକ ଶ୍ରୋତା ହୋଇପାରେ ଏହା ବିଷୟରେ ଅଧିକ ଜାଣିନଥିବେ, ତେଣୁ ପ୍ରଥମେ ଆପଣ କହିବେ କି ସମ୍ବଲପୁରୀ ଲୋକନୃତ୍ୟ କ'ଣ ଏବଂ ଏହାର ମୂଳ ବିଶେଷତା କ'ଣ ରହିଛି?
2: ସମ୍ବଲପୁରୀ ଲୋକଗୀତ ଆଉ ଲୋକନାଚର ତାର ବିଶେଷତା ଏଇଟା ଯେ ମାନେ ଏଇଟା ଯିଏ ବି ଶୁଣବା ସେ ଅଟୋମେଟିକ ତାର ହାତ ଗୋଡ଼ ହଲବା, ସେ ଅଟୋମେଟିକ ନାଚି ବସବା। ଏଇଟା ଆମର ପରମ୍ପରା ସାଙ୍ଗେ ଇତାର ମାନେ ଜଡ଼ି ଥିକିରି ଅଛେ, ଯେନ୍ତାକି ନୂଆଖାଇ ନୂଆଖାଇ ଟାଇମ୍ରେ ଆମେ ନୂଆଖାଇସୁଁ ଆମ ପଶ୍ଚିମ ଓଡ଼ିଶାରେ, ସେ ଟାଇମ୍ରେ ଗୋଟେ ନାଚଟେ ହେସି ଯେନ୍ଟାକି ସେ ଟାଇମ୍ରେ ଇଏ କରସନ୍। ଆଉ ତାପରେ ଅଛି ଆମର ଭାଇଜୁଟିଆ ଟାଇମ୍ରେ ଯେନ୍ ଅଛେ ସେତେବେଳେ କରସନ୍ ଡାଲଖାଇ। ହେନ୍ତା ବହୁତଟେ ଏନ୍ତା ଆମର ଲୋକନାଚ ଅଛେ ଯେନ୍ଟାକି ଆମର ପରମ୍ପରା ସାଙ୍ଗେ ଜଡ଼ି ଥିକିରି ଅଛେ, ଆମ ସଂସ୍କୃତି ସାଙ୍ଗେ ଜଡ଼ି ଥିକିରି ଅଛେ, ଯେନ୍ତାକି ଆମେ ବିଭିନ୍ନ ଫେଷ୍ଟିଭାଲ ମାନେ ଯେନ୍ ଆମର ମନଉଛୁ ଆମେ ସେ ଟାଇମ୍ ମାନକେ ନେଇକିରି ଇ ନାଚ ମାନେ ଅଛେ। ବହୁତଟେ ଲୋକ ଆପଣ କହିଲେ ବହୁତଟେ ଲୋକ ନାଇଁ ଜାଣିଥିବେ ଉପରେ, ହଁ ଏଇଟା ମାନେ ଇହାଦେ ଜାଣୁଛନ୍ ସମସ୍ତେ, ଯେହେତୁ ଆମର ପଶ୍ଚିମ ଓଡ଼ିଶାର ଯେତିକି ଲୋକନାଚ ଲୋକଗୀତ ଅଛେ ସବୁ ବାହାରକେ ବାହାରକେ ଯାଉଛନ୍, ସେମାନେ ନିଜର କଳା ପ୍ରଦର୍ଶନ କରୁଛନ୍, ସେଥିରୁ ଧୀରେ ଧୀରେ ଇହାଦେ ସମସ୍ତେ ଜାଣୁଛନ୍ ଏଇଟା
1: ନିଶ୍ଚିତ ଭାବରେ ସମ୍ବଲପୁରୀ ଲୋକନୃତ୍ୟ ଯେଉଁ ଆମର ଅଛି ଆମର ପଶ୍ଚିମ ଓଡ଼ିଶାର ମୁଖ୍ୟତଃ ଏକ ଗୌରବ ଅଟେ ନିଶ୍ଚିତ ଭାବରେ ଆମର ଯେଉଁ ନୂଆଖାଇ ହେଉଛି କିମ୍ବା ଭାଇ ନୃତ୍ୟ ହେଉଛି ପୁଅ ନୃତ୍ୟ ହେଉଛି ଏହି ସମୟରେ ଏହି ପାରମ୍ପରିକ ନୃତ୍ୟ ଦେଖିବାକୁ ମିଳିଥାଏ ତ ମ୍ୟାଡ଼ାମ ପ୍ରତ୍ୟେକ ଲୋକନୃତ୍ୟରେ ଶିଳ୍ପୀମାନଙ୍କର ସାଜସଜ୍ଜା ଏବଂ ପୋଷାକ ରହିଥାଏ ଯାହା ତାହାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଥାଏ ତ ଆମେ ଜାଣିବାକୁ ଚାହିଁବୁ ଯେ ସମ୍ବଲପୁରୀ ଲୋକନୃତ୍ୟରେ ଶିଳ୍ପୀମାନେ କେମିତି ପୋଷାକ ଏବଂ ସାଜସଜ୍ଜା ବ୍ୟବହାର କରନ୍ତି
2: ଆମର ସମ୍ବଲପୁରୀରେ ଆମେ ପିନ୍ଧସୁ ଗୋଟେ ହେଲା ସପ୍ଟା ଶାଢ଼ୀ ଯେନ୍ଟାକି ଅଛେ ସପ୍ଟା ପିନ୍ଧସୁ ଆଉ ଗୋଟେ ଅଛେ କପ୍ଟା ଦୁଇଟା ଅଛେ ଆଉ ତାର ସାଙ୍ଗେ ସାଙ୍ଗେ ହାତରେ ପିନ୍ଧସନ୍ କତ୍ରିଆ ବନ୍ଧ୍ରିଆ ବାହାଟି ପିନ୍ଧସନ୍ ଖୁପାରେ ଆମେ ଯେନ୍ ଖୁସା କରସନ୍ ଖୁସାରେ ଲଗାସନ୍ ପାନପତ୍ରୀ ତାର ସାଙ୍ଗେ ସାଙ୍ଗେ ଖୁସାରେ ତାର ସୌନ୍ଦର୍ଯ୍ୟକେ ଆହୁରି ବଢ଼ାବାର ଲାଗି ବୋଲିକି ଯେନ୍ ଫୁଲ ଯେନ୍ ଗଜରା ଥିସି ସେଟା ଲଗାସନ୍ ତାର ସାଙ୍ଗେ ସାଙ୍ଗେ ସୂର୍ଯ୍ୟମୁଖୀ ଫୁଲ ଭୋଜନ ରୋଜ ଗୋଲାପ ଫୁଲ ବି ଲଗଉଛନ୍ ଇହାଦେ ସେଟା ଆଉ ଗୁଡ଼େ ତ ଘୁଙ୍ଗୁରୁ ପିନ୍ଧୁଛନ୍ ତାର ସାଙ୍ଗେ ସାଙ୍ଗେ ପଇଁରୀ ବି ପିନ୍ଧସନ୍ ଅଟାରେ ଗୁଞ୍ଚି ପିନ୍ଧୁଛନ୍ ସେତ୍କି ପିନ୍ଧିକିରି ଆମର ସୌନ୍ଦର୍ଯ୍ୟକେ ଆମେ ଆହୁରି ବଢ଼ାସୁ ସେଥିରେ ଆମର ସମ୍ବଲପୁରୀ ନାଚ ଯେନ୍ ଅଛେ
1: ଆଜ୍ଞା ନିଶ୍ଚିତ ଭାବରେ କୌଣସି ବି କଳା ହଉ ବା କୌଣସି ବି ନୃତ୍ୟ ହଉଛି ପ୍ରତ୍ୟେକଟି ନୃତ୍ୟର କିଛି କିଛି ପୋଷାକ ତ ରହିଥାଏ ଆଉ ଆମର ଯେଉଁ ସମ୍ବଲପୁରୀ ନୃତ୍ୟ ଅଛି ଏଥିରେ ଯେଉଁ ପୋଷାକ ପରିଧାନ ଅଛି କିମ୍ବା ସାଜସଜ୍ଜା ରହିଛି ଯେମିତି ଆପଣ କହିଲେ କତ୍ରିଆ ବନ୍ଧ୍ରିଆ ଯେଉଁ ଆପଣ କହିଲେ ଏହିସବୁ ତ ତାହାର ଶୋଭା ଆହୁରି ବଢ଼େଇ ଦେଇଥାଏ ନିଶ୍ଚିତ ଭାବରେ ଦେଖିବାକୁ ମଧ୍ୟ ଏତେ ସୁନ୍ଦରତା ଭରି ଦେଇଥାଏ କି ଦେଖିବାକୁ ଏତେ ଭଲ ଲାଗେ ବହୁତ ସୁନ୍ଦର କଥାଟିଏ କହିଲେ ଯେକୌଣସି କଳାରେ ଦକ୍ଷତା ଆଣିବା ପାଇଁ ନିୟମିତ ଅଭ୍ୟାସ ବହୁତ ଜରୁରୀ ହୋଇଥାଏ ତ ଆପଣ କହିଲେ ଯେ ଆପଣ ଜଣେ ଷ୍ଟୁଡେଣ୍ଟ ଏବେ ପଢ଼ାପଢ଼ି ମଧ୍ୟ କରୁଛନ୍ତି ପଢ଼ାକୁ ମଧ୍ୟ ଆପଣଙ୍କୁ ନିହାତି ସମୟ ଦେବାକୁ ପଡୁଥିବ ତ ଆମେ ଜାଣିବାକୁ ଚାହିଁବୁ ଯେ ଏହି ନୃତ୍ୟରେ ଦକ୍ଷ ହେବା ପାଇଁ ପ୍ରତିଦିନ ଆପଣ କେତେ ସମୟ ଏହାକୁ ଅଭ୍ୟାସ କରନ୍ତି ଏବଂ ଯଦି ଜଣେ ନୂତନ ଶିଳ୍ପୀ ଏହି ନୃତ୍ୟ ଶିଖିବାକୁ ଚାହିଁବ ତ ତାକୁ ଦିନକୁ କେତେ ସମୟ ପାଇଁ ଅଭ୍ୟାସ କରିବାକୁ ପଡିବ
2: ଆଜ୍ଞା ମୋର କଥା କହିମି ବେଲେ ମୁଇଁ ଯେତେବେଳେ ପହିଲା ଜଏନ୍ କଲିନୁ ଆମେ ରେଗୁଲାର କ୍ଲାସେସ୍ କରୁଥିଲୁ କାହିଁକି ସେତେବେଳେ ଲୋକ ମହୋତ୍ସବ ଚାଲିଥିଲା
1: ଆଜ୍ଞା
2: ସେଥିଲାଗି କିନ୍ତୁ ମାନେ ଆମେ ପ୍ରତି ଶନିବାର ରବିବାର ଏଟା କ୍ଲାସ୍ କରସୁ ଆମର 2-3 ଘଣ୍ଟା କ୍ଲାସ୍ ରହିସି ତ ପହିଲା ଯଦି ଜଣେ ଶିଖିବାର ଲାଗି ଚାହୁଁଛନ୍ ତ ପହିଲା ତାଙ୍କୁ ଷ୍ଟେପ୍ ଶିଖିବାର ଲାଗି ପଡ଼ବା ଏଥିର ଆମର ସମ୍ବଲପୁରୀର ଏଟା ନାଇଁ ଯେ ମାନେ ଥରେ ଗୋଟେ ଗୀତଟେ ବାଜିଲା ନାଚ ଉଠେଇଦେଲି ସେନ୍ତା କଲେ ଜଣେ ଏଥିରେ ଦକ୍ଷ ହେଇ ନାଇଁ ପାରନ୍ ବିଲକୁଲ ବି ପହିଲା ଷ୍ଟେପ୍ ଶିଖିବାର ଲାଗି ପଡ଼ବା ସେ ଷ୍ଟେପ୍ ଶିଖିଲା ପରେ ଯାଇକି ଆପଣମାନେ ସେ ନାଚର ଦକ୍ଷ ହେଇପାରିବେ
1: ଆଜ୍ଞା ନିଶ୍ଚିତ ଭାବରେ ତ ଆପଣ ସମ୍ବଲପୁରୀ ନୃତ୍ୟ ସହିତ ଦୀର୍ଘ ଦିନ ହେଲା ଯୋଡ଼ି ହୋଇଛନ୍ତି 6-7 ବର୍ଷ ହେଇଗଲାଣି ଆପଣଙ୍କୁ ତ ଆପଣ ବିଭିନ୍ନ ମଞ୍ଚରେ ଯାଇକି ଆପଣଙ୍କ ନୃତ୍ୟ ପ୍ରଦର୍ଶନ କରିଥିବେ ତ ନିଶ୍ଚିତ ଭାବରେ ପ୍ରତ୍ୟେକଟି ମଞ୍ଚର କିଛି ନା କିଛି ସ୍ମୃତି ଆପଣଙ୍କ ପାଖରେ ଥିବ କିନ୍ତୁ କୋଉ ମଞ୍ଚରେ ଏମିତି କିଛି ସ୍ମୃତି ବା ଅନୁଭବ ଅଛି କି ଯେଉଁଟା ଆପଣଙ୍କ ପାଇଁ ସ୍ମରଣୀୟ ହୋଇ ରହିଯାଇଛି ବା ଆପଣ କେବେ ଭୁଲି ପାରିବେନି ତାହାକୁ
2: ଆଜ୍ଞା ଅଛି ସବୁ ବର୍ଷ ଆମେ ଯେ ଲୋକ ମହୋତ୍ସବ ହେସି ଆମର ସମ୍ବଲପୁରରେ ଇନଟା ମତେ ବହୁତ ମେମୋରେବୁଲ ଲାଗ୍ସି ଏଇଟା ସବୁବେଳେ କାହିଁକି 3 ଦିନ ଧରିକିରି ଏଇଟା ହେସି ତାର ସାଙ୍ଗେ ସାଙ୍ଗେ ଏବେ ଇହାଦେ ୟୁଥ ଫେଷ୍ଟିଭାଲ ହଉଛେ କିନ୍ତୁ ଆଗରୁ 3 ଦିନ ହଉଥିଲା ଏଇଟା ଆମର ଲୋକ ମହୋତ୍ସବଟା ତ ସେନୁ କାଣ ହେସି ବାହାରୁ ବାହାରୁ ଯେନ୍ ଟିମ୍ ମାନେ ଆସନ୍ ତାଙ୍କର ସାଙ୍ଗେ ତାଙ୍କୁ ଜାଣବାର ଲାଗି ତାଙ୍କର ସଂସ୍କୃତି ଉପରେ ଜାଣବାର ଲାଗି ବହୁତ ସମୟ ମିଲ୍ସି ଆମକୁ ବହୁତ ଭଲ ଲାଗ୍ସି ତାର ସାଙ୍ଗେ ସାଙ୍ଗେ ଆମକୁ ବି ଆମର କଳା ପ୍ରଦର୍ଶନ କରବାର ଲାଗି ସେନୁ ମିଲ୍ସି ଆଉ ନିଜର ହୋମ୍ ଟାଉନରେ ଯେନ୍ଟା ହଉଛେ ସେଥିନୁ ବଢିକିରି ଆଉ କିଛି ନାହିଁ ସେନୁ ମାନେ ଯେନ୍ ପରିଚୟଟା ଆମକୁ ମିଳ ବାହାରେ ମିଲ୍ବା ସେଟା କିନ୍ତୁ ଇନୁ ଯେନ୍ଟା ଏକ୍ସପିରିଏନ୍ସଟା ଅଛେ ସେଟା ମାନେ ଲାଇଫ୍ ଟାଇମ୍ ତ ଏଇଟା ମେମୋରେବୁଲ ରହିବା
1: ଆଜ୍ଞା ନିଶ୍ଚିତ ଭାବରେ ଏକ ଶିଳ୍ପୀଙ୍କ ସଫଳତା ପଛରେ ଯେତିକି ଗୋଟିଏ ଗୁରୁର ପ୍ରେରଣା ରହିଥାଏ ସେତିକି ଗୋଟିଏ ପରିବାରର ସମର୍ଥନ ଆଶୀର୍ବାଦ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ତ ଆପଣଙ୍କ ଏହି ଯାତ୍ରାରେ ଆପଣଙ୍କ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ଆପଣଙ୍କ ପରିବାର ଲୋକମାନେ ଆପଣଙ୍କୁ କିପରି ଭାବରେ ସମର୍ଥନ ଏବଂ ପ୍ରେରଣା ଦେଇ ଆସୁଛନ୍ତି ଆଜି ପର୍ଯ୍ୟନ୍ତ
2: ଫ୍ୟାମିଲିରେ ବହୁତ କୋପରେଟ୍ କରିଛନ୍ ମତେ ଏଥିରେ କାହିଁକି ଆମେ ଯେନ୍ ବାହାରକି ପ୍ରୋଗ୍ରାମ ବି ଯାଇଛୁ ସେଟା 3-4 ଦିନ ଧରିକିରି ବି ବାହାରକି ଯିବାର ଲାଗି ପଡ଼ସି ତ ସେମାନେ କେବେ ମତେ ଏଥିଲାଗି ରୋକଠୋକ୍ ନାଇଁ କରିକି ତୁ ଇନ୍କେ ନାଇଁ ଯା ସେନ୍କେ ନାଇଁ ଯା ବୋଲିକି ସେମାନେ ସବୁବେଳେ ମତେ କୋପରେଟ୍ କରିଛନ୍ ସେମାନେ ହେଲ୍ପ କରିଛନ୍ ମତେ ସବୁ ଜିନିଷରେ ମତେ ହେଲ୍ପ କରିଛନ୍ ସେମାନେ ଆଉ ତାଙ୍କର ଲାଗି ବୋଲିକିରି ମୁଁ ଆଜି ଏତିକି ବରଷ ହେଲା ମୁଇଁ ଡାନ୍ସ କରୁଛେ
1: ଆଜ୍ଞା ବହୁତ ସୁନ୍ଦର କଥା ଆପଣଙ୍କ ପରିବାର ଲୋକମାନେ ଆପଣ କହିଲେ ଆପଣଙ୍କର ବାପା ହେଉଛନ୍ତି ଆପଣଙ୍କର ପ୍ରଥମ ଗୁରୁ ଏହି କ୍ଷେତ୍ରରେ ପାଦ ଯେଉଁ ସମୟରେ ଆପଣ ଦେଇଛନ୍ତି ସେତେବେଳେ ଆପଣଙ୍କର ବାପା ଆପଣଙ୍କ ପାଖରେ ଛିଡ଼ା ହୋଇଥିଲେ ତାଙ୍କ ଆଶୀର୍ବାଦ ଥିଲା ଆପଣଙ୍କ ପରିବାର ଲୋକ ଆପଣଙ୍କ ମା ବା ଆପଣଙ୍କ ଭାଇ ଭଉଣୀ ସାଙ୍ଗସାଥି ସମସ୍ତେ ଆପଣଙ୍କୁ ଏତେ ପରିମାଣରେ ସମର୍ଥନ କରୁଛନ୍ତି ଏଇଟା ବହୁତ ସୁନ୍ଦର କଥା ତ ମ୍ୟାଡମ ପ୍ରତ୍ୟେକ ଲୋକ ନୃତ୍ୟରେ ଯେମିତି ନିଜସ୍ୱ ପୋଷାକ ପରିଧାନ ରହିଥାଏ ଯେମିତି ଆପଣ କହିଲେ ସେମିତି ବିଶେଷ ବାଦ୍ୟଯନ୍ତ୍ର ମଧ୍ୟ ରହିଥାଏ ଯାହା ସେହି ନୃତ୍ୟକୁ ଆହୁରି ଆକର୍ଷଣୀୟ ଏବଂ ଉତ୍ସାହପୂର୍ଣ୍ଣ କରିଦେଇଥାଏ ସେହିପରି ସମ୍ବଲପୁରୀ ଲୋକନୃତ୍ୟରେ ମଧ୍ୟ ଢୋଲ ନିଶାନ ତାସା ପରି ଅନେକ ବାଦ୍ୟଯନ୍ତ୍ରର ବିଶେଷ ମହତ୍ତ୍ୱ ରହିଛି ରହିଛି। ଆପଣ ଯେତେବେଳେ କୌଣସି ସ୍ଥାନକୁ ଯାଉଛନ୍ତି, କୌଣସି ମଞ୍ଚରେ ପାଦ ଦେଉଛନ୍ତି ଏବଂ ଏହି ଢୋଲ ନିଶାନ ତାସାର ସ୍ୱର ଆପଣଙ୍କ କାନରେ ପଡୁଛି, ନିଶ୍ଚୟ ଭାବରେ ଆପଣଙ୍କ ଅନୁଭୂତି କିଛି ଅନ୍ୟ ହିସାବର ଥିବ। ତ ଆମେ ଜାଣିବାକୁ ଚାହିଁବୁ ଯେ ଜଣେ ସମ୍ବଲପୁରୀ ଲୋକନୃତ୍ୟ ଶିଳ୍ପୀ ହିସାବରେ ଏହି ବାଦ୍ୟଯନ୍ତ୍ରର ବିଶେଷ ଭୂମିକା କ'ଣ ରହିଛି ଏବଂ ଏହି ବାଦ୍ୟଯନ୍ତ୍ର ମାନଙ୍କର ଲୟ ଏବଂ ସ୍ୱର ସମ୍ବଲପୁରୀ ନୃତ୍ୟକୁ କିପରି ଜୀବନ୍ତ ଏବଂ ଆକର୍ଷଣ କରିଛି ବା କରିଥାଏ।
2: ଢୋଲ ନିଶାନ ତାସା ମୁହୁରୀ ଝାଞ୍ଜ ଏଟା ହଉଛି ଆମର ପଞ୍ଚବାଦ୍ୟ, ଯେମିତିର ବିନା ଆମର ସମ୍ବଲପୁରୀ ସେଟା ଅଧୁରାଏ। ଏଟା ନାଇଁ ବାଜିଲେ ବିଲକୁଲ ଭଲ ହିଁ ନାଇଁ ଲାଗେ, ତାର ସାଙ୍ଗେ ସାଙ୍ଗେ ତାର ମହତ୍ଵ ବି ରହିଛି। ଏଇଟା ମାନେ ଖାଲି ଢୋଲ ବାଜିଲେ ନାଇଁ ହୁଏ, ତାର ସାଙ୍ଗେ ସାଙ୍ଗେ ମୁହୁରୀ, ତାର ସାଙ୍ଗେ ସାଙ୍ଗେ ନିଶାନ ମୁହୁରୀ ଝାଞ୍ଜ ଏଟା ବି ଦରକାର। ତାର ସାଙ୍ଗେ ସାଙ୍ଗେ ଯେତେବେଳେ ଗୋଟେ ନୃତ୍ୟ ଶିଳ୍ପୀଟେ ତାର ଘୁଙ୍ଗରୁ ପିନ୍ଧିକିରି ନାଚବା, ଏଥିରେ ତାର ସୌନ୍ଦର୍ଯ୍ୟ ଏଇଟା ଆହୁରି ବଢ଼ାସି।

0: ବହୁତ ସୁନ୍ଦର ମ୍ୟାଡାମ, ନିଶ୍ଚିତ ଭାବରେ ଦର୍ଶକ ମାନେ ଯେଉଁମାନେ ଦେଖୁଛନ୍ତି ମଧ୍ୟ ତାଙ୍କର ମଧ୍ୟ ପାଦ ଏବଂ ଗୋଡ଼ ହଲୁଥିବ ଯେ ଏଇ ବାଦ୍ୟଯନ୍ତ୍ର ବାଜିଲା ପରେ ସେମାନେ ବି ନିଜକୁ ଅଟକାଇ ପାରୁନଥିବେ, ମନ୍ତ୍ରମୁଗ୍ଧ ହୋଇଯାଉଥିବେ ଏ ବାଦ୍ୟଯନ୍ତ୍ରରେ। ତ ନିଶ୍ଚିତ ଭାବରେ ଆମର ଯୋଉ ସମ୍ବଲପୁରୀ ଲୋକନୃତ୍ୟ ଅଛି ଏବଂ ଏହାର ବାଦ୍ୟଯନ୍ତ୍ର ଅଛି ବହୁତ ଉପରେ ଅଛି। ତ ମ୍ୟାଡାମ, ଆପଣ ଜଣେ ନୃତ୍ୟଶିଳ୍ପୀ ଭାବରେ ଅନେକ ମଞ୍ଚରେ ନିଜର କଳା ପ୍ରଦର୍ଶନ କରୁଛନ୍ତି, ଆପଣ କହିଲେ ବିଭିନ୍ନ ସ୍ଥାନକୁ ଯାଇଛନ୍ତି ଏବଂ ହଜାର ହଜାର ଲୋକଙ୍କ ସାମ୍ନାରେ ଆପଣ ଆପଣଙ୍କର କଳାର ପ୍ରଦର୍ଶନ କରୁଛନ୍ତି। ତ ଯେତେବେଳେ ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ଆପଣ ନୃତ୍ୟ ପ୍ରଦର୍ଶନ କରନ୍ତି, ସେହି ସମୟରେ ଆପଣଙ୍କ ମନରେ କେମିତି ଅନୁଭୂତି ଏବଂ ଭାବନା ଜନ୍ମ ନେଇଛି?
1: ଯେତେବେଳେ ଷ୍ଟେଜ୍ରେ ବଜା ବାଜ୍ସି, ପହିଲା ଷ୍ଟାର୍ଟିଂ ତ ଆମର ବଜା ଯେନ୍ ଦାଦାମାନେ ବଜାସନ୍ ସେମାନେ ଯାଇକିରି ବଜାସନ୍, ତାପରେ ଆମର ଏଣ୍ଟ୍ରି ହେସି ସେଥିରେ। ତ ତାପରେ ଯାଇକିରି ଆମେ ଷ୍ଟେଜ୍କେ ଆସୁଁ, ଷ୍ଟେଜ୍କେ ଆସିଲା ପରେ ଇଣ୍ଟରାକ୍ସନ୍ ହେସି ଅଡିଏନ୍ସ ସାଙ୍ଗେ। ଯଦି ଅଡିଏନ୍ସ ସାଙ୍ଗେ ଇଣ୍ଟରାକ୍ସନ୍ ନାଇଁ କରବେ ତ ସେ ତାର ସୌନ୍ଦର୍ଯ୍ୟ ଆଉ ନାଇଁ ବଢାଏ, ସେଟାକେ ନିଜକେ ବି ଭଲ ନାଇଁ ଲାଗେ। ଯେନ୍ତାକି ମାନେ ଆମେ ତାଙ୍କୁ ଦେଖୁଥିମା, ସେମାନେ ଆମକୁ ଦେଖୁଥିବେ, ବେଲେ ସେନୁ ଇଏ ହେସି କି ସେମାନଙ୍କୁ ସେମାନଙ୍କର ଆଖିରେ ଜଣା ପଡ଼ସି କେତେ ସେମାନେ ଏକ୍ସାଇଟେଡ୍ ଅଛନ୍ ଆମକୁ ଦେଖୁଛନ୍ ଯେ। ତାପରେ ସେଟା ଆମକୁ ବି ମାନେ ଭଲ ଲାଗ୍ସି ସେଟା କି ଆମେ ଭଲ ଆମର ବେଷ୍ଟ ଦେମୁ ଯେ ସେମାନେ ଆମକୁ ଦେଖିବେ।
0: ଆଜ୍ଞା ମ୍ୟାଡାମ, ତ ଯୋଉ ଆମର ନୃତ୍ୟକଳା ଅଛି, ଆମର ସମ୍ବଲପୁରୀ ନୃତ୍ୟକଳା ବା କୌଣସି ପ୍ରକାର ନୃତ୍ୟକଳା ହଉଛି, ଏହି ନୃତ୍ୟକଳା କେବଳ ଏକ କଳା ନୁହେଁ, ବରଂ ଏହା ଜୀବନକୁ ନୂତନ ଦିଗ ଦେଇଥାଏ। ଆପଣ ଏତେ ସମୟ ହେଲା ଏଥିରେ ଯୋଡ଼ି ହୋଇଛନ୍ତି, ତ ଜଣେ ନୃତ୍ୟଶିଳ୍ପୀ ଭାବରେ ଏହି ନୃତ୍ୟ ଆପଣଙ୍କ ଜୀବନ ଏବଂ ଚିନ୍ତାଧାରାକୁ କେତେ ପରିମାଣରେ ପ୍ରଭାବିତ କରିଛି, କିଛି ପରିବର୍ତ୍ତନ ଅନୁଭବ କରିଛନ୍ତି ଆପଣ ନିଜ ଜୀବନ ପ୍ରତି?
1: ହଁ, ମୁଇଁ ବହୁତ ମାନେ ଏକ୍ସପିରିଏନ୍ସ ତ ବହୁତ ବଢିଆ ହେଲା, ତାର ସାଙ୍ଗେ ସାଙ୍ଗେ ମୁଇଁ ଯେହେତୁ ଗୋଟେ ଷ୍ଟୁଡେଣ୍ଟ ଆଏ, ତ ଇଟା ମୋର ଲାଇଫରେ ବହୁତ ଗୋଟେ ମୂଲ୍ୟବାନ ଜିନିଷ ବୋଇଲେ ଚଲେ। ମାନେ ଯଦି ଇଟା ମୁଁ ନାଇଁ କରିଥିତି ବେଲେ ମୋର ପରିଚୟଟେ ମୁଁ ନାଇଁ ପାଇଥିତି ଆଜ ଏ ଡାନ୍ସର ହିସାବରେ। ତ ମତେ ଭଲ ଲାଗିଲା ଇଟା, ଯେହେତୁ ମୁଇଁ ମୋର ବାପାଙ୍କର କଥା ଶୁଣିଲି, ମୋର ଗୁରୁଙ୍କର କଥା ଶୁଣିଲି, ଆଉ ଇଥିର ଲାଇନ୍ରେ ମୁଇଁ ଆଗ୍କେ ଗଲି, ସେଥିଲାଗି ବୋଲିକିରି ଆଜି ମୁଇଁ ଗୋଟେ ଭଲ ଡାନ୍ସରଟେ ହେଇପାରିଛେ। ତ ସେଥିରେ ମୁଁ ତାଙ୍କୁ ହିଁ କ୍ରେଡିଟ୍ ଦେମି ଇଥର, ଆଉ ଅନୁଭୂତି ତ ବହୁତ ବଢିଆ ରହିଲା ମୋର, ଆଉ ସ୍କୁଲରେ କଲେଜରେ ବି ଆଜ ଏ ଡାନ୍ସର ହିସାବରେ ସେମାନେ ମୋତେ ଯେହେତୁ ଜାଣୁଛନ୍ ବେଲେ ମତେ ବହୁତ ଖୁସି ଲାଗୁଛେ।
0: ନିଶ୍ଚିତ ଭାବରେ ମ୍ୟାଡାମ, ଆପଣଙ୍କ ବାପା ଆପଣଙ୍କୁ ଏତେ ସମର୍ଥନ କରିଛନ୍ତି, ଏଥିପାଇଁ ଆପଣ ଏତେ ପରିଶ୍ରମ କରିଛନ୍ତି। ଆମକୁ ପରିଶ୍ରମର ଫଳ ସେତେବେଳେ ମିଳିଥାଏ ଯେତେବେଳେ ଆମକୁ ବା ଆମର କଳାକୁ କେହି ପ୍ରଶଂସା କରିଥାନ୍ତି କିମ୍ବା ଆମଠାରୁ କିଛି ଶିଖିବାକୁ ଚାହାନ୍ତି, ସେ ସମୟରେ ଜଣାପଡ଼େ ଯେ ଆମେ କେତେ ବଡ଼ କଳାକାର ଏବଂ ଆମ କଳାରେ ଆମେ କେତେ ଉପରେ ପହଞ୍ଚିଛେ ବୋଲି। ଆଉ ଆଜି ଆପଣ ଏହି ସ୍ଥାନରେ ଅଛନ୍ତି ଏବଂ ଆପଣ କହିଲେ ଆପଣଙ୍କୁ ଦେଖି ଆପଣଙ୍କ ଯୋଉ ଶିଷ୍ୟଗଣ ଅଛନ୍ତି ଆପଣଙ୍କୁ ଦେଖି କିଛି ଶିଖୁଛନ୍ତି ବା ଉତ୍ସାହିତ ହେଉଛନ୍ତି, ଆପଣଙ୍କ ଠାରୁ କିଛି ଗ୍ରହଣ କରୁଛନ୍ତି, ଏଇଟା ବହୁତ ବଡ଼ କଥା, ଏଇଟା ଆପଣଙ୍କ ପାଇଁ ଆପଣଙ୍କ ପରିଶ୍ରମର ଫଳ।
1: ଆଜ୍ଞା,
0: ନିଶ୍ଚିତ ଭାବରେ। ତ ମ୍ୟାଡାମ, ଏତେ ସମୟ ହେଲା ଆପଣ ଏହି ନୃତ୍ୟ ସହିତ ଯୋଡ଼ି ହୋଇଛନ୍ତି, ତ ଏହି କଳାକୁ ନେଇ ଆପଣଙ୍କ ମନରେ କୌଣସି ସ୍ୱପ୍ନ ପ୍ରକଳ୍ପ କିମ୍ବା ବିଶେଷ ଯୋଜନା ଅଛି କି? ଆଗାମୀ ଦିନରେ ଏହି କଳାକୁ ଆହୁରି ଆଗକୁ ନେବା ପାଇଁ ଆପଣ କେମିତି ପ୍ରକାର ଚିନ୍ତାଧାରା ରଖନ୍ତି?
1: କଳାକେ ଆଗ୍କେ ନେବାର ଲାଗି ହେଲେ ମାନେ ଆମର ଯେନ୍ ପ୍ରେରଣା ପାଇବେ ଛୁଆମାନେ, ସେଟା ହିଁ ବହୁତ ଇମ୍ପୋର୍ଟାଣ୍ଟ ହେ। ଆମକୁ ଦେଖିକି ଯଦି ସେମାନେ ଚାହିଁବେ କି ଆମେ ବି ଶିଖମୁ, ଆମେ ବି କର୍ମୁ,
0: ନିଶ୍ଚିତ ଭାବରେ,
1: ତ ସେଟା ନିଜକେ ବି ଭଲ ଲାଗ୍ସି। ତ ମୁଇଁ ଚାହୁଁଛେ କି ଇହାଦେ ଆଗ୍କେ ମୁଇଁ ଏତେ ଡାନ୍ସର ହିସାବରେ ଛୁଆମାନଙ୍କୁ ଶିଖାମି, ଆମେ ଶିଖଉଛୁ ଇହାଦେ ଇନୁ ବି ଆମର ଅନୁଷ୍ଠାନରେ ସଟରଡେ ସଣ୍ଡେ ଯେନ୍ କ୍ଲାସ ହେସି ଆମେ ସେନୁ ନୂଆ ନୂଆ ଛୁଆମାନଙ୍କୁ ବି ଶିଖାସୁ, କିନ୍ତୁ ମାନେ ଗୋଟେ ଗୁରୁଟେ ହେଇକିରି ମୁଁ ଯେତେବେଳେ ଶିଖାମି ସେଟା ଗୋଟେ ଅଲଗା ଅଲଗା ଭାବନା ଆସ୍ବା। ତ ମୁଇଁ ଚାହୁଁଛେ ମୁଇଁ ଇ ଲାଇନ୍ରେ ଆଗ୍କେ ଯିମି କି ମୁଇଁ ଗୋଟେ ଗୁରୁଟେ ହେଇପାରମି।
0: ନିଶ୍ଚିତ ଭାବରେ ଆପଣ ବହୁତ ସୁନ୍ଦର ସ୍ୱପ୍ନ ଦେଖିଛନ୍ତି ଏବଂ ନିଶ୍ଚିତ ଭାବରେ ସେଥିପାଇଁ ଆପଣ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି। ଏହି ଦୃଢ ବିଶ୍ୱାସ ଏମିତି ବଜାୟ ରଖିଥାନ୍ତୁ, ନିଶ୍ଚିତ ଭାବରେ ଆପଣ ସେ ସ୍ଥାନରେ ଦିନେ ନା ଦିନେ ପହଞ୍ଚିବେ, ଆଉ ସେହି ଦିନ ବହୁତ ନିକଟତର, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ମୋ ତରଫରୁ।
1: ଧନ୍ୟବାଦ ମ୍ୟାଡମ୍।
0: ତ ମ୍ୟାଡମ୍, ଆଜିର ସମୟରେ ଆମେ ତ ଦେଖୁଛୁ ଯେ ଆମର ଯେଉଁ ନୂତନ ଯୁବପିଢ଼ି ଅଛନ୍ତି ସେମାନେ ଆଧୁନିକ ନୃତ୍ୟ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି, ତ ଆପଣ ଜଣେ ସମ୍ବଲପୁରୀ ଲୋକନୃତ୍ୟ ଶିଳ୍ପୀ, ଆପଣଙ୍କ ମତରେ ଏହି ପରିସ୍ଥିତିରେ ସମ୍ବଲପୁରୀ ପରମ୍ପରାଗତ ନୃତ୍ୟକୁ ରକ୍ଷା କରିବା ଏବଂ ଏହା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଆପଣ ଆମର ଯୁବପିଢ଼ିଙ୍କୁ କୋଉ ସନ୍ଦେଶ ଦେବାକୁ ଚାହିଁବେ?
1: ଇଟା କହିମି ସମସ୍ତଙ୍କୁ ଯେ ୱେଷ୍ଟର୍ନ ଯେନ୍ ଶିଖୁଛନ୍ ସେଟା ବହୁତ ଭଲ ହେ, ମୁଇଁ ଖରାପ ନାଇଁ କହିବାର ସେଟାକେ, କିନ୍ତୁ ଆମର ଯେନ୍ ଲୋକ ସଂସ୍କୃତି ଆମର ପରମ୍ପରାକେ ବି ବଞ୍ଚେଇ ରଖବାର ଆମର ଦାୟିତ୍ୱ ହେ। ତ ସେଥିଲାଗି ବୋଲିକିରି ଆମକୁ ମାନଙ୍କୁ ଇଥିରେ ଆଗ୍କେ ବଢ଼ବାର୍ ଲାଗି ପଡ଼ବା, ଶିଖବାର୍ ଲାଗି ପଡ଼ବା। ଏଇଟା ଯଦି ଆମେ ନାଇଁ ଶିଖମା ତ ଆମେ ଆମର ନେକ୍ସଟ ଯୁବପିଢ଼ିକେ ଆମେ ଶିଖେଇ ନାଇଁ ପାରମି ସବୁ କିଛି। ଯଦି ଆମେ ମାନେ ହିଁ ଏଥିରେ କିଛି ନଲେଜ ନାଇଁଥିବା ଆମର, ତ ଆମେ ଆଗ୍କେ ଯାଇକିରି କାଣ ବତାମା ସେମାନଙ୍କୁ? ଆମର ପରମ୍ପରା ଯଦି ଆମର ଛୁଆମାନେ ଯାଇକିରି ପଚରାବେ ଆମକୁ କି କାଣା ଥିଲା କାଣା ନାଇଁ, ବୋଲେ ଯଦି ଆମେ ନାଇଁ ଜାନି ସେଟା, ବୋଲେ ଆମେ କେନ୍ତା ବତାମା? ତ ସେଟା ଯଦି ବଜାୟ ରଖମା ଆମେ, ବୋଲେ ସେଟା ଆମର ଲାଗି ବହୁତ ଭଲ ହେ, ଆମର ଭବିଷ୍ୟତ ଲାଗି ବହୁତ ଭଲ ହେ। ତ ମୁଇଁ ସମସ୍ତଙ୍କୁ ଗୋଟେ ଜିନିଷ କହିମି ଯେ ଯେନ୍ଟା ଆମର ସଂସ୍କୃତି ଆମର ପରମ୍ପରା ଆମେ ସେଟା କେବେ ନାଇଁ ଭୁଲବାର କଥା, ଆଉ ସେଟାକେ ଆଗ୍କେ ବଢ଼ାମା ବେଲେ ଯାଇକିରି ଆମର ଭବିଷ୍ୟତ ଭଲ ହେବା।
0: ବହୁତ ସୁନ୍ଦର କଥାଟିଏ, ବହୁତ ଶିକ୍ଷଣୀୟ କଥାଟିଏ କହିଲେ ମ୍ୟାଡାମ ଆପଣ। ନିଶ୍ଚିତ ଭାବରେ ଆମର ଯୋଉ ଯୁବପିଢ଼ି ଅଛନ୍ତି କିମ୍ବା ଆମର ଶ୍ରୋତାଗଣ ଅଛନ୍ତି ଏହାକୁ ଶୁଣିଥିବେ, ତ ତାଙ୍କୁ ମଧ୍ୟ କିଛି ପ୍ରେରଣା ମିଳିଥିବ ଏବଂ ସେମାନେ ଜାଣିପାରିଥିବେ ଯେ ଆଧୁନିକ ନୃତ୍ୟ ନୁହେଁ ବରଂ ଆମକୁ ଆମର ଏହି କଳା ସଂସ୍କୃତି ଆମର ଏଇ

0: ସାଂସ୍କୃତିକ ବା ଏଇ ଲୋକନୃତ୍ୟକୁ ଆପଣେଇବା ମଧ୍ୟ ଦରକାର। ଏଥିରୁ ବହୁତ କିଛି ଶିକ୍ଷା ମିଳିଥାଏ ଆମକୁ। ତ ବହୁତ ସୁନ୍ଦର କଥାଟିଏ କହିଲେ। ଶେଷରେ ମ୍ୟାଡାମ ଆମେ ଆପଣଙ୍କଠୁ ଜାଣିବାକୁ ଚାହିଁବୁ ଯେ ଯେଉଁମାନେ ସମ୍ବଲପୁରୀ ଲୋକନୃତ୍ୟ ଶିଖିବାକୁ ଇଚ୍ଛୁକ ଏବଂ ଏହି କଳାରେ ନିଜର ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି ସେମାନଙ୍କୁ ଆପଣ ଜଣେ ସମ୍ବଲପୁରୀ ଲୋକନୃତ୍ୟ ଶିଳ୍ପୀ ହିସାବରେ କୋଉ ବାର୍ତ୍ତା ଦେବାକୁ ଚାହିଁବେ?
1: ଯେଉଁମାନେ ନୂଆ ଶିଖିବାର ଲାଗି ଚାହୁଁଛନ୍, ଇଟା କହିବାର ଲାଗି ଚାହିଁବି ସେମାନଙ୍କୁ କି ଗୋଟେ ଗୁରୁ ଯେନ୍ଟା ଆପଣଙ୍କୁ ଶିଖାବେ ସେଟା ଆଉ କେହି ଶିଖେ ନାଇଁ ପାରନ୍। ତ ଆପଣ ଯଦି ଇଣ୍ଟରେଷ୍ଟେଡ୍ ଅନ୍ ଏଟା ଶିଖିବାର ଲାଗି, ତ ବହୁତ ଅନୁଷ୍ଠାନ ଅଛେ ଇନୁ ଆମର ଯେନ୍ତା କହର ସାଂସ୍କୃତିକ ଅନୁଷ୍ଠାନ। ତ ଆପଣମାନେ ଯଦି ଇଣ୍ଟରେଷ୍ଟେଡ୍ ଅନ୍, ତ ଆସିକିରି ସେନୁ ଯୋଗାଯୋଗ କରିପାରିବେ, କେନ୍ସି ବି ଅନୁଷ୍ଠାନରେ ଯାଇକି ଯୋଗାଯୋଗ କରିପାରିବେ, ଆଉ ଗୁରୁଙ୍କର ଅଣ୍ଡରରେ ଆପଣ ଶିଖିପାରିବେ। ଏଇଟା
0: ବହୁତ ଶିକ୍ଷଣୀୟ କଥାଟେ କହିଲେ ମ୍ୟାଡାମ। ଆମ ସହିତ ଏତେ ସୁନ୍ଦର ଭାବରେ ଆପଣ ଅନୁଭବ ଏବଂ ଆପଣଙ୍କ ମତାମତ ଆଦାନ ପ୍ରଦାନ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ।
0: ଆମେ ଆଶା କରୁଛୁ ଯେ ଆଜିର ଆଲୋଚନା ଆମ ଶ୍ରୋତାମାନଙ୍କୁ ଏହି ସମ୍ବଲପୁରୀ ଲୋକନୃତ୍ୟ ବିଷୟରେ ଅଧିକ ଜାଣିବା ପାଇଁ ସୁଯୋଗ ଦେଇଥିବ।
1: ଆଜ୍ଞା,
0: ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଏବଂ ଏହି ନବବର୍ଷରେ ଆମେ ଏଇଟା ଭଗବାନଙ୍କ ଠାରେ ପ୍ରାର୍ଥନା କରିବୁ ଯେ ଆପଣଙ୍କର ସବୁ ସ୍ୱପ୍ନ ପୂର୍ଣ୍ଣ ହେଉ ଏବଂ ଆପଣ ଏମିତି ଭାବରେ ଆଗକୁ ବଢ଼ନ୍ତୁ।
1: ବହୁତ ବହୁତ ଧନ୍ୟବାଦ।
0: ନମସ୍କାର।
1: ନମସ୍କାର।
2: ଆପଣମାନେ ଶୁଣିଲେ ସମ୍ବଲପୁରୀ ଫୋକ୍ ଡାନ୍ସର ମୌସୁମୀ ମେହେରଙ୍କ ସହିତ ସାକ୍ଷାତକାର। ଏବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ସୁନ୍ଦର ଗୀତ। କଥାଚିତ୍ର ଲଭ୍ ଆଜକଲ୍, କଣ୍ଠଦାନ କରିଛନ୍ତି ନିରଜ ଶ୍ରୀଧର, ଗୀତିକାର ଇରସାଦ କାମିଲ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ପ୍ରକୃତି ହେଉଛି ମାନବ ଜାତିର ଜୀବନରେଖା, ଆଉ ଉଷ୍ମକଟିବନ୍ଧୀୟ ଅଞ୍ଚଳ ହେଉଛି ପୃଥିବୀର ସବୁଜ ହୃଦୟ। ପ୍ରକୃତିର ଅପାର ସୌନ୍ଦର୍ଯ୍ୟ, ସବୁଜ ବନାନୀ, ବିଚିତ୍ର ବନ୍ୟଜନ୍ତୁ, ଔଷଧୀୟ ଉଦ୍ଭିଦ ଏବଂ ସମୃଦ୍ଧି ଜୈବ ବିବିଧତାର ଅମୂଲ୍ୟ ଭଣ୍ଡାର ହେଉଛି ଉଷ୍ମକଟିବନ୍ଧୀୟ ଅଞ୍ଚଳ। ଏହି ଅଞ୍ଚଳ କେବଳ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ନୁହେଁ, ବରଂ ବିଶ୍ୱର କୋଟି କୋଟି ଲୋକଙ୍କ ଜୀବନ, ଜୀବିକା ଓ ସଂସ୍କୃତିର ଆଧାର ମଧ୍ୟ। ଏହାର ଗୁରୁତ୍ୱ, ସମସ୍ୟା ଏବଂ ସଂରକ୍ଷଣର ଆବଶ୍ୟକତା ବିଷୟରେ ସମଗ୍ର ବିଶ୍ୱକୁ ସଚେତନ କରିବା ପାଇଁ ପ୍ରତିବର୍ଷ 29 ଜୁନ୍ରେ ଅନ୍ତର୍ଜାତୀୟ ଉଷ୍ମକଟିବନ୍ଧୀୟ ଦିବସ ପାଳନ କରାଯାଉଅଛି। 2016 ମସିହାରେ ଜାତିସଂଘ ସାଧାରଣ ସଭା ଏହି ଦିବସ ପାଳନର ଘୋଷଣା କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଉଷ୍ମ ଅଞ୍ଚଳର ବିକାଶ, ପରିବେଶର ସନ୍ତୁଳନ ଏବଂ ସ୍ଥାୟୀ ବିକାଶ ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା। ଶ୍ରୋତାବନ୍ଧୁ, ପୃଥିବୀର ପ୍ରାୟ 40% ଲୋକ ଉଷ୍ମକଟିବନ୍ଧୀୟ ଅଞ୍ଚଳରେ ବାସ କରନ୍ତି। ବିଶ୍ୱର ପ୍ରାୟ 80% ଜୈବ ବିବିଧତା ଏହି ଅଞ୍ଚଳରେ ସଂରକ୍ଷିତ ଅଛି। ବିଭିନ୍ନ ପ୍ରଜାତିର ବୃକ୍ଷ, ପକ୍ଷୀ, ପଶୁ, ଜଳଜୀବ, ଔଷଧୀୟ ଉଦ୍ଭିଦ ଏବଂ କୃଷିଜ ସମ୍ପଦ ଏହି ଅଞ୍ଚଳକୁ ପ୍ରକୃତିର ଅନନ୍ୟ ଉପହାରରେ ପରିଣତ କରିଛି। ପୃଥିବୀର ଜଳବାୟୁକୁ ସନ୍ତୁଳିତ ରଖିବାରେ ଏହି ଅଞ୍ଚଳର ଭୂମିକା ଅତୁଳନୀୟ। କିନ୍ତୁ ଶ୍ରୋତାବନ୍ଧୁ, ଆଜି ଏହି ଅମୂଲ୍ୟ ସମ୍ପଦ ବନ ବିନାଶ, ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ, ଅନିୟନ୍ତ୍ରିତ ନଗରୀକରଣ ଏବଂ ପ୍ରାକୃତିକ ସମ୍ପଦର ଅପବ୍ୟବହାର ଯୋଗୁଁ ବିପଦର ସମ୍ମୁଖୀନ ହେଉଛି। ଯଦି ଏହି ଅବସ୍ଥା ଜାରି ରହେ, ତେବେ ଅନେକ ଜୀବଜନ୍ତୁ ଓ ପ୍ରଜାତି ବିଲୁପ୍ତ ହୋଇଯିବେ ଏବଂ ପୃଥିବୀର ପରିବେଶ ସନ୍ତୁଳନ ଗୁରୁତର ଭାବରେ ପ୍ରଭାବିତ ହେବ। ଭାରତ ଏକ ଉଷ୍ମକଟିବନ୍ଧୀୟ ଦେଶ ହୋଇଥିବାରୁ ଏଠାରେ ପ୍ରକୃତିର ଅନେକ ଅମୂଲ୍ୟ ଧନ ସଂରକ୍ଷିତ ଅଛି। ସୁନ୍ଦରବନ, ପଶ୍ଚିମଘାଟ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଶିମିଳିପାଳ, ଭିତରକନିକା ଏବଂ ଚିଲିକା ଭଳି ସ୍ଥାନଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ। ଏହି ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ଶ୍ରୋତାବନ୍ଧୁ, ଉଷ୍ମକଟିବନ୍ଧୀୟ ଅଞ୍ଚଳର ସୁରକ୍ଷା ଅର୍ଥ ପୃଥିବୀର ଭବିଷ୍ୟତର ସୁରକ୍ଷା। ପ୍ରକୃତି ଆମକୁ ଜୀବନ ଦେଇଛି, ତେଣୁ ତାହାର ସୁରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ। ଅନ୍ତର୍ଜାତୀୟ ଉଷ୍ମକଟିବନ୍ଧୀୟ ଦିବସ ଆମକୁ ଏହି ସନ୍ଦେଶ ଦେଇଥାଏ ଯେ ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କଲେ ହିଁ ସୁନ୍ଦର ଓ ସମୃଦ୍ଧ ପୃଥିବୀ ଗଢ଼ି ଉଠିବ। ଏବେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଆଉ ଏକ ସୁନ୍ଦର ଗୀତ, କଥାଚିତ୍ର ୱେଲକମ୍ ବ୍ୟାକ୍। ଗୀତଟିକୁ ଗାଇଛନ୍ତି ଜନ୍ ଅବ୍ରାହମ, ଅନମୋଲ ମଲ୍ଲିକ, ନିତିନ ରାଇକୱାର, ଗୀତିକାର ନିତିନ ରାଇକୱାର।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ତାହେଲେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇସାରିଛି, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବାର। ବିଦାୟ ନେଉଛି ଉପସ୍ଥାପନରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

ଶେଷ ହେଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ରାତି 7:30 ଶୁଣିବେ କୃଷି ସଂସାରରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲିକ୍ର ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏଥର ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମର ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ତଥା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ତଥା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ତଥା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ତଥା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର ତଥା ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ତଥା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି କିମ୍ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ଘର 1086170527257 IFSC SBIN 0000059ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ଘର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର 76800001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରୀ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ତଥା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241091ରେ ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ କୁମାର ବାପିଙ୍କ କଣ୍ଠରେ ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା।

ଏଥର ଶୁଣନ୍ତୁ ଅଞ୍ଜଳି ମିଶ୍ରଙ୍କ କଣ୍ଠରେ ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା।

0: ଶାନ୍ତିରାଜ ଖସଲାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣିଲେ କେତୋଟି ଲଘୁ ସଙ୍ଗୀତ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକୁ ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ଖୋଜୁଥିବା ବ୍ୟକ୍ତିରୁ ଚାକିରି ସୃଷ୍ଟିକାରୀ ଉଦ୍ୟୋଗରେ ପରିଣତ ହେବାର ସୁଯୋଗ ଦେଇଆସିଛି। ଆଜିର ଯୁବପିଢ଼ି କେବଳ ସରକାରୀ କିମ୍ବା ବେସରକାରୀ ଚାକିରି ଉପରେ ନିର୍ଭର ନ ରହି ନିଜର ଦକ୍ଷତା, ଶିକ୍ଷା ଓ ସୃଜନଶୀଳତାକୁ ବ୍ୟବହାର କରି ନିଜସ୍ୱ ବ୍ୟବସାୟ ଗଢ଼ିପାରୁଛନ୍ତି। ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ ଓ ସରକାରଙ୍କ ଋଣର ମଧ୍ୟ ସୁବିଧା ରହିଛି। ଷ୍ଟାର୍ଟଅପ୍ କେବଳ ଏକ ବ୍ୟବସାୟୀ ନୁହେଁ, ବରଂ ନୂତନ ଚିନ୍ତାଧାରା, ଉଦ୍ଭାବନ ଓ ସମସ୍ୟାର ବ୍ୟବହାରିକ ସମାଧାନକୁ ବ୍ୟବସାୟରେ ପରିଣତ କରିବାର ଏକ ପ୍ରୟାସ ମାତ୍ର। ଭାରତର ସରକାର ଷ୍ଟାର୍ଟଅପ୍ ଇଣ୍ଡିଆ ମାଧ୍ୟମରେ ଯୁବବର୍ଗଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରୋତ୍ସାହିତ କରିଆସୁଛନ୍ତି। ଏହାର ଲକ୍ଷ୍ୟ ହେଉଛି ଯୁବକମାନଙ୍କୁ ଜବ୍ ସିକର ନୁହେଁ, ଜବ୍ କ୍ରିଏଟର ଭାବେ ଗଢ଼ି ତୋଳିବା। ଷ୍ଟାର୍ଟଅପ୍ କ'ଣ ଏ ବିଷୟରେ ସମସ୍ତ ଯୁବକ ଯୁବତୀମାନେ ଜାଣି ରଖିବା ଆବଶ୍ୟକ ଯଥେଷ୍ଟ ରହିଛି। ଷ୍ଟାର୍ଟଅପ୍ ହେଉଛି ଏପରି ଏକ ନୂତନ ବ୍ୟବସାୟ ଯାହା କେବଳ ସମସ୍ୟା ନୂତନ ସମାଧାନ ପ୍ରଦାନ କରେ କିମ୍ବା ଏକ ନୂତନ ଉତ୍ପାଦ ଅଥବା ସେବା ବଜାରକୁ ଆଣେ। ଏହା ପ୍ରଯୁକ୍ତି ଭିତ୍ତିକ ହୋଇପାରେ, ପୁଣି କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଖାଦ୍ୟ, ପ୍ରକ୍ରିୟାକରଣ, ହସ୍ତଶିଳ୍ପ କିମ୍ବା ସେବା କ୍ଷେତ୍ରରେ ମଧ୍ୟ ହୋଇପାରେ। ଯୁବବର୍ଗଙ୍କ ପାଇଁ ଷ୍ଟାର୍ଟଅପ୍ ଅତି ଗୁରୁତ୍ୱପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଜେ ରୋଜଗାର ପାଇବାର ସୁଯୋଗ ଅନ୍ୟମାନଙ୍କ ପାଇଁ ଚାକିରି ସୃଷ୍ଟି ଏହା କରିଥାଏ, ଯେଉଁଥିରେ ନିଜ ଦକ୍ଷତା ଓ ଜ୍ଞାନର ସଠିକ୍ ବ୍ୟବହାର କରାଯାଏ। ସାଧାରଣତଃ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ସ୍ଥାନୀୟ ସମ୍ପଦର ସଦ୍ବ୍ୟବହାର କରିବା ବ୍ୟକ୍ତିଗତ ଲାଭ ନୁହେଁ, ଏହା ସାର୍ବଜନୀନ ଲାଭରେ ପରିଣତ ହୋଇଥାଏ। ଆତ୍ମନିର୍ଭର ଭାରତ ଗଠନରେ ଅବଦାନ ପାଲଟିଯାଏ। ଯୁବଗୋଷ୍ଠୀ ଲାଗି କେଉଁ କ୍ଷେତ୍ରରେ ଷ୍ଟାର୍ଟଅପ୍ କ'ଣ କରାଯାଇପାରିବ ତାହିଁ ଆଜିର ବିଚାର୍ଯ୍ୟ। ବିଶେଷ କରି ଜୈବିକ ଚାଷ ଓ କୃଷି ପ୍ରଯୁକ୍ତି, ଦୁଗ୍ଧ, ମାଛ ଓ କଙ୍କଡ଼ା ପାଳନ, କୁକୁଡ଼ା ପାଳନ, ଖାଦ୍ୟ ପ୍ରକ୍ରିୟାକରଣ ଆଦିରେ ଯୁବଗୋଷ୍ଠୀ ମନୋନିବେଶ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନର ଡିଜିଟାଲ ଇଣ୍ଡିଆ କରିବା ଦିଗରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେହି ଦୃଷ୍ଟିରୁ ଇ କମର୍ସ, ଡିଜିଟାଲ ମାର୍କେଟିଂ, ମୋବାଇଲ ଆପ୍ ଓ ସଫ୍ଟୱେୟାର, ଅନଲାଇନ୍ ଶିକ୍ଷା, ହସ୍ତତନ୍ତ ଓ ହସ୍ତଶିଳ୍ପ, ପର୍ଯ୍ୟଟନ ଓ ହୋମ୍ ଷ୍ଟେ, ବର୍ଜ୍ୟବସ୍ତୁ ପରିଚାଳନା, ସୌରଶକ୍ତି, ସବୁଜ ପ୍ରଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଋଣର ମଧ୍ୟ ସୁବିଧା ରହିଛି। ଏକ ନୂତନ ବ୍ୟବସାୟ ଆରମ୍ଭ କରିବାରେ ପୁଞ୍ଜିର ଆବଶ୍ୟକତା ଅପରିହାର୍ଯ୍ୟ। ଏହି ସମସ୍ୟା ଦୂରେଇ ଦେବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଗେଇ ଆସିଛନ୍ତି, କାରଣ ଏହାକୁ ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ ରଖିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ନିମନ୍ତେ ବିଦ୍ୟାଳୟରୁ ମହାବିଦ୍ୟାଳୟ ଏପରିକି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଇଣ୍ଟର୍ନସିପ୍ କୋର୍ସ ପ୍ରଚଳନ କରିଛନ୍ତି। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଏହା କ୍ଷୁଦ୍ର ବ୍ୟବସାୟ ପାଇଁ ଅତ୍ୟନ୍ତ ଲୋକପ୍ରିୟ ଯୋଜନା ରଖିଛନ୍ତି। ଋଣ କିଶୋରମାନେ 50,000 5,00,000, ତରୁଣମାନେ ବା ଯୁବଗୋଷ୍ଠୀ 5,00,000-10,00,000, ଏପରିକି ଏହି ଋଣ ଅଧିକ ହୋଇପାରେ ବା ନିଆଯାଇପାରେ। ଏହି ଅର୍ଥରେ ଉପଯୋଗ ଯୁବକ ଯୁବତୀମାନେ ନିଜେ ନିଜେ କ୍ଷୁଦ୍ର ଦୋକାନ, ରେଷ୍ଟୁରାଣ୍ଟ, ବିୟୁଟି ପାର୍ଲର, ମରାମତି କେନ୍ଦ୍ର, ଛୋଟ ଉତ୍ପାଦ ୟୁନିଟ, ଅନଲାଇନ୍ ବ୍ୟବସାୟ ମଧ୍ୟ କରିପାରିବେ। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଯୋଜନାରେ ବ୍ୟାଙ୍କ ଋଣ ସହ ସରକାରଙ୍କ ପକ୍ଷରୁ ସବସିଡି ମଧ୍ୟ ମିଳିଥାଏ। ଲାଭ ଉଭୟ କ୍ଷେତ୍ରରେ ହୋଇଥାଏ, ଉତ୍ପାଦକ ଓ ସେବା କ୍ଷେତ୍ର ପାଇଁ ଉପଯୁକ୍ତ, ଗ୍ରାମ ଓ ସହର ଉଭୟ ପାଇଁ ଏହା ଅପରିହାର୍ଯ୍ୟ। ବ୍ୟବସାୟ ପ୍ରକଳ୍ପ ଅନୁଯାୟୀ ଋଣ ଓ ଅନୁଦାନ ମଧ୍ୟ ରହିଛି। ଏସ୍ସି, ଏସ୍ଟି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ବିଶେଷ ଯୋଜନା ମଧ୍ୟ ରହିଛି। ଏଥିପାଇଁ ଅନେକ ସୁବିଧା ଯାହା ନୂତନ ବ୍ୟବସାୟ, ବ୍ୟାଙ୍କ ଋଣ, ବ୍ୟବସାୟ ସ୍ଥାପନରେ ସହଯୋଗ, ପ୍ରକଳ୍ପ ପ୍ରସ୍ତୁତିରେ ପରାମର୍ଶ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଷ୍ଟାର୍ଟଅପ୍ ଇଣ୍ଡିଆ ପଞ୍ଜୀକରଣ, ମେଣ୍ଟରସିପ୍, ନିବେଶକଙ୍କ ସହ ସଂଯୋଗ ଓ କେତେକ କ୍ଷେତ୍ରରେ କର ପ୍ରୋତ୍ସାହନ ଭଳି ସହାୟତା
ଦେଇଥାଏ। ସେହିଭଳି କ୍ରେଡିଟ୍ ଗ୍ୟାରେଣ୍ଟି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୋଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନାକୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜନୀତି ଓ ଛେରାପହଁରା ସେବା ସମ୍ପାଦିତ ହୋଇଛି। ଶ୍ରୀଜୀଉମାନଙ୍କ ଗଜାନନ ବେଶ ଶେଷ ହୋଇଛି। ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତି ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ସେବାୟତଙ୍କ ଦ୍ୱାରା ଆଜି ଗୋଟିଏ ଭୋଗନୀତି ଅନୁଷ୍ଠିତ ହେବ। ଭୋଗନୀତି ପରେ ଶ୍ରଦ୍ଧାଳୁମାନେ ସାହାଣ ମେଲା ଦର୍ଶନ କରିବେ। ମହାପ୍ରଭୁଙ୍କ ପହଣ୍ଡି, ଜଳ ଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 87 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ସେହିଭଳି ନୟାଗଡ଼ ଜିଲ୍ଲାର ରଣପୁରଠାରେ ଠାକୁରଙ୍କ ହାତୀବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମନ୍ଦିର ପରିସରରେ ସ୍ନାନମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତ କରି ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥକଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁର ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ପାଇଁ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର

0: ପୁଲିସ୍ କର୍ମଚାରୀମାନଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ଜାମ୍ମୁ କାଶ୍ମୀର ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ ବିଦ୍ରୋହ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ସମ୍ମାନିତ କରିଥାଏ। ଗତ 8 ତାରିଖରେ ରାଷ୍ଟ୍ରପତି ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ପ୍ରଥମ ପର୍ଯ୍ୟାୟରେ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ସମବାୟରୁ ସମୃଦ୍ଧି ଅଭିଯାନକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ପାଇଁ ସମବାୟ ବିଭାଗ ସମସ୍ତ ପ୍ରୟାସ କରିବା ସହିତ ଅଭିଯାନକୁ ଫଳପ୍ରଦ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟର ପ୍ରତିଟି ପଞ୍ଚାୟତରେ କୃଷି ଋଣ ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନ ହେବା ପ୍ରକ୍ରିୟା ଜାରି ରହିଛି। ପ୍ୟାକ୍ସଗୁଡ଼ିକୁ ଏମ୍ପ୍ୟାକ୍ସରେ ପରିଣତ କରି ଏହା ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ତଥା ଉତ୍ପାଦନକ୍ଷମ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ 591ତମ ରାଜ୍ୟାଭିଷେକ ତଥା ଗଜପତି ଦିବସ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷାକୁ ପ୍ରଥମ କରି ତତ୍କାଳୀନ ରାଷ୍ଟ୍ରୀୟ ତଥା ପ୍ରଶାସନିକ ଭାଷାର ମର୍ଯ୍ୟାଦା ଗଜପତି କପିଳେନ୍ଦ୍ର ଦେବ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନା ଅନୁସାରେ 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହୋଇଥିଲା। ଏଥିସହିତ ତାଙ୍କୁ ଗଜପତି ଗୋଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। କପିଳେନ୍ଦ୍ର ଦେବ 1435ରୁ 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ସମ୍ପର୍କରେ ପରିଷଦ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷା ନୀତି ଲାଗୁ ହେବ ନାହିଁ। 2026 ଶିକ୍ଷାବର୍ଷରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପୁରୁଣା ଦୁଇ ଭାଷା ନୀତିରେ ପାଠ ପଢ଼ିବେ। ଚଳିତ ବର୍ଷ ସପ୍ତମ ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ଦୁଇଟି ବିଦେଶୀ ଭାଷା ପଢ଼ୁଥିବାରୁ ଗୋଟିଏ ଭାରତୀୟ ଭାଷାକୁ ତୃତୀୟ ଭାଷା ଭାବେ ଚୟନ କରି ସେମାନେ ପଢ଼ିପାରିବେ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତାକାଲି ଆବେଦନ ତାରିଖ ଶେଷ ହେଉଥିବା ବେଳେ ଏହାକୁ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପରିସଂଖ୍ୟାନ ଦିବସ ପାଳନ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନିକ ପକ୍ଷରୁ ଚଳିତ ବର୍ଷର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସ୍କୁଲ୍ ଛାଡ଼ିବା ସମସ୍ୟା, ଭିନ୍ନକ୍ଷମମାନଙ୍କ ସଠିକ୍ ଚିହ୍ନଟ ପ୍ରକ୍ରିୟା ଆଦି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟାନ ମାଧ୍ୟମରେ ନିର୍ଭୁଲ ତଥ୍ୟ ମିଳିପାରିଛି ବୋଲି କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରି ପରିସଂଖ୍ୟାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କୃଷି ଗଣନା, କ୍ଷୁଦ୍ର ଜଳସେଚନ ଓ ଅର୍ଥନୈତିକ ଗଣନା ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 8ଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 22ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହିସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଆମର ମନସୁନ ପୁରା ଓଡ଼ିଶା କଭର କରିସାରିଛି, ଆଉ କଣ୍ଡିସନ ଫେଭରେବୁଲ ରହିଛି। ଆଉ ଅଲଗା ଷ୍ଟେଟ୍ ମାନଙ୍କ ପାଇଁ ମଧ୍ୟ ଅନସନ୍ ଫର୍ଦର ପ୍ରୋଗ୍ରେସ୍ ହେବା ପାଇଁକା।

0: আগামী 24 ঘন্টা পর্যন্ত ভিতরে রাজ্যের কিছু কিছু স্থানে হালকা মধ্যম বর্ষা হওয়ার সহিত কামহা স্থানে বর্ষা সহিত বিজুড়ি ঘড়ঘড়ি ঝটকা পবন মধ্যে হওয়ার সম্ভাবনা রয়েছে।
1: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚେଡେଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 3ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ଜିଲ୍ଲାପାଳ 34ଟି ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ କରିଛନ୍ତି। ଏଥିସହ 2 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେବଗଡ଼ ଜିଲ୍ଲା ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 75ଟି ଅଭିଯୋଗର ଶୁଣାଣି କରାଯାଇ ସେଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆୟୋଜିତ ଶିବିରରେ 66ଟି ମାମଲାର ତତ୍କାଳ ସମାଧାନ କରାଯାଇଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 54ଟି ଅଭିଯୋଗର ଶୁଣାଣି କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 100ଟି ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରେଡ୍କ୍ରସ ପାଣ୍ଠିରୁ 2 ଜଣ ହିତାଧିକାରୀଙ୍କୁ 15,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଥ ମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
2: ବାପା, ଦିଅ 3,000।
3: କାହିଁକି?
2: ମୋର ପକେଟ୍ ମନି।
3: ଆରେ, ଏବେ ମାତ୍ର 2,000 କ୍ୟାସ୍ ଅଛି।
2: ଆରେ ବାପା, ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ ଚଲଉଛ? ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
3: ଆରେ ବା, ମତେ ବି ଶିଖା, ନିଜର 1,000 ନେଇଯା,
2: ତମ ମୋବାଇଲ ଦିଅ,
3: ନେଇଯା।
4: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
5: ସହଜ ଅଟେ ପ୍ରତିଟି ନେଣ ଦେଣ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ସ୍ନାନବେଦୀରେ ମହାପ୍ରଭୁ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ନୀନା ସାହୁ। ନୀଳାଚଳ କ୍ଷେତ୍ରରେ ବାସ କରୁଥିବା ପୁରୁଷୋତ୍ତମ ହେଉଛନ୍ତି ପରମାତ୍ମା, ପରମବ୍ରହ୍ମ ଓ ପରମେଶ୍ୱର। ନୀଳାଚଳବାସୀ ଜଗତର ନାଥ ଜଗନ୍ନାଥ ଓଡ଼ିଆ ଜାତିର ବିଭବ ଏବଂ ସାରା ବିଶ୍ୱରେ ତାଙ୍କର ସ୍ୱତନ୍ତ୍ରତା ରହିଛି। ସର୍ବବ୍ୟାପ୍ତ ଶ୍ରୀ ଜଗନ୍ନାଥ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ବିଲୟର କାରଣ। ବେଦମନ୍ତ୍ରରେ ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ, ପୌରାଣିକ ମତରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ। ତେଣୁ ତାଙ୍କର ଲୀଳା ବର୍ଣ୍ଣନା କରିବା ସହଜସାଧ୍ୟ ନୁହେଁ। ରହସ୍ୟମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାନବୀୟ ଲୀଳା ପ୍ରକଟ କରିଥାନ୍ତି। ମାନବଙ୍କ ମଧ୍ୟରେ ଯାହା ସବୁ ଘଟିଥାଏ ସେଗୁଡ଼ିକ ସ୍ୱୟଂ ଦାରୁ ଦେବତା ଦାରୁବ୍ରହ୍ମଙ୍କ ଶ୍ରୀମନ୍ଦିରରେ ସମସ୍ତ ନୀତି, କାନ୍ତି, ବିଧିବିଧାନ ଏବଂ ପାରମ୍ପରିକ ଭାବେ ପାଳନ କରାଯାଏ। 12 ମାସରେ 13 ଯାତ୍ରା ମଧ୍ୟରେ ତାଙ୍କର ଲୀଳାର ବୈଶିଷ୍ଟ୍ୟ ରହିଛି। ଶ୍ରୀଜୀଉଙ୍କ 12 ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ସ୍ୱତନ୍ତ୍ର। ରଥଯାତ୍ରା ପୂର୍ବରୁ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ଜ୍ୟେଷ୍ଠ ପୂର୍ଣ୍ଣିମା, ସ୍ନାନ ପୂର୍ଣ୍ଣିମା ଏବଂ ପତିତ ପାବନ ଲୀଳା ବୋଲି କୁହାଯାଏ। ଏହିଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମତିଥି ପଡ଼ୁଥିବାରୁ ତାଙ୍କର ଅଭିଷେକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ। ଯେପରି ସାଧାରଣ ମନୁଷ୍ୟ ତାର ସ୍ୱର୍ଣ୍ଣକ୍ଷେତ୍ରକୁ ସ୍ମରଣ କରି ଉତ୍ସାହର ସହ ପାଳନ କରିଥାଏ, ସେହିପରି ପ୍ରଭୁ ଜଗନ୍ନାଥଙ୍କର ଆବିର୍ଭାବ ଦିବସ ସ୍ନାନଯାତ୍ରା ଭାବେ ପାଳିତ ହୋଇଥାଏ। ବର୍ଷସାରା ଦର୍ପଣ ସମ୍ମୁଖରେ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ସ୍ନାନ କରୁଥିବା ଚତୁର୍ଦ୍ଧା ମୂର୍ତ୍ତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନମଣ୍ଡପ ଉପରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କ ସମ୍ମୁଖରେ ମନ୍ତ୍ରପୂତ ସୁବାସିତ କୁମ୍ଭ ଜଳରେ ସ୍ନାନ କରିଥାନ୍ତି। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରୁଥିବାରୁ ଏହାକୁ ପତିତ ପାବନ ଲୀଳା ବୋଲି ମଧ୍ୟ କୁହାଯାଏ। ସ୍ନାନବେଦୀକୁ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ବିଜେ ହୋଇଥାନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥାନ୍ତି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନଠାରୁ 108 ଗରା ଜଳ ସୁନାକୂଅରୁ ସଂଗ୍ରହ କରାଯାଇଥାଏ। ଏହି ସୁନାକୂଅଟି ଶ୍ରୀମନ୍ଦିର ପରିସରରେ ଥିବା ଶୀତଳା ଠାକୁରାଣୀଙ୍କ ସମ୍ମୁଖରେ ରହିଛି। 108 ଗରା ଜଳକୁ କର୍ପୁର, କେଶର, ଚନ୍ଦନ ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଇ ଅଧିବାସ ଗୃହରେ ରଖାଯାଇଥାଏ। ଏହି ଅଭିମନ୍ତ୍ରିତ ଜଳରେ ଚତୁର୍ଦ୍ଧମୂର୍ତ୍ତି ସ୍ନାନ କରିଥାନ୍ତି। ବିଧି ଅନୁଯାୟୀ ବଡ଼ ଠାକୁରଙ୍କୁ 33 କୁମ୍ଭ, ପ୍ରଭୁ ଜଗନ୍ନାଥଙ୍କୁ 35 କୁମ୍ଭ, ଦେବୀ ସୁଭଦ୍ରାଙ୍କୁ 22 କୁମ୍ଭ ଏବଂ ଚକ୍ରରାଜ ସୁଦର୍ଶନଙ୍କୁ 18 କୁମ୍ଭ ଜଳ ଦ୍ୱାରା ସ୍ନାନ କରାଯାଇଥାଏ। ସ୍ନାନବେଦୀରେ ଠାକୁରଙ୍କର ଜଳ ଲାଗି ନୀତି ପରେ ଆଦ୍ୟ ସେବକ ଶ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଶ୍ରୀନଅରରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଗଜପତି ମହାରାଜ ରୂପା ଖଚିତ ତାମଜାନ ବିମାନରେ ଆସି ସ୍ନାନବେଦୀରେ ପହଞ୍ଚି ଛେରାପହଁରା ନୀତି ସମ୍ପନ୍ନ କରିଥାନ୍ତି। ଏହାପରେ ଠାକୁରଙ୍କର ଗଜାନନ ବା ହାତୀବେଶ ଅନୁଷ୍ଠିତ ହୋଇଥାଏ। ରୀତିନୀତି ଅନୁଯାୟୀ ବାଡ଼ଗ୍ରାହୀ ସାମନ୍ତ ବଳଭଦ୍ରଙ୍କ ନିମନ୍ତେ ଗୋପାଳତୀର୍ଥ ମଠରୁ ଏବଂ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ରାଘବଦାସ ମଠରୁ ଏହି ବେଶ ପାଇଁ ସମସ୍ତ ଉପକରଣ ଆସିଥାଏ। ସ୍ନାନବେଦୀ ଉପରେ ଠାକୁରଙ୍କର ଏହି ବେଶ ଦର୍ଶନ କଲେ ବହୁଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ପ୍ରବାଦ ରହିଛି। ହାତୀବେଶ ପରେ ଠାକୁରଙ୍କର କର୍ପୂର ଲାଗି ଏବଂ ଏହାପରେ ଭୋଗ ଲାଗି ହୋଇଥାଏ। ଭୋଗ ଲାଗି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁ ସାହାଣ ମେଳାରେ ଦର୍ଶନ କରିଥାନ୍ତି। ସ୍ନାନ ଯୋଗୁଁ ଠାକୁର ମାନବୀୟ ରୀତିନୀତି ଅନୁଯାୟୀ ଜ୍ୱରରେ ପୀଡ଼ିତ ହୋଇଥାନ୍ତି, ତେଣୁ ସ୍ନାନବେଦୀ ଉପରୁ ଠାକୁର ଅଣସର ଘରକୁ ବିଜେ କରିଥାନ୍ତି। ସେଠାରେ ଶ୍ରୀଜୀଉଙ୍କର 15 ଦିନ ଧରି ଗୁପ୍ତସେବା ନୀତି ଅନୁଷ୍ଠିତ ହୋଇଥାଏ। ଜ୍ୱରରୁ ଆରୋଗ୍ୟ ଲାଭ କରିବା ପାଇଁ ଏହି ଅଣସର ଘରେ ଅବସ୍ଥାନ ଅବସରରେ ଠାକୁରଙ୍କୁ ଫୁଲୁରୀ ତେଲ ଘର୍ଷଣ କରାଯାଇଥାଏ। ଠାକୁର ଆରୋଗ୍ୟ ଲାଭ ପାଇଁ ଦଶମୂଳ ସେବନ ମଧ୍ୟ କରିଥାନ୍ତି। ଅଣସର ପିଣ୍ଡି ସମ୍ମୁଖରେ ଠାକୁରଙ୍କର ପଟିଦିଅ ପୂଜା ପାଇଥାନ୍ତି। ବଡ଼ ଠାକୁର ବଳଭଦ୍ର, ଶ୍ରୀ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ଏବଂ ପ୍ରଭୁ ଜଗନ୍ନାଥ ଶ୍ରୀ ନାରାୟଣ ପଟିଦିଅ ରୂପରେ ପୂଜା ପାଇଥାନ୍ତି। ରଥଯାତ୍ରା ପୂର୍ବ ଦିନ ଅର୍ଥାତ୍ 15ତମ ଦିନରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥାଏ। ଠାକୁରଙ୍କର ଅଣସର ଘରେ ଅବସ୍ଥାନ ଅବସରରେ ଶ୍ରଦ୍ଧାଳୁ ବ୍ରହ୍ମଗିରିଠାରେ ଅଲାରନାଥ ଦର୍ଶନ ବିଧି ରହିଛି। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କର ଶାନ୍ତି ଶୃଙ୍ଖଳାର ସହ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ସମ୍ପନ୍ନ ହେବା ସହ ଶ୍ରଦ୍ଧାଳୁ ବଡ଼ଦାଣ୍ଡରୁ ଚତୁର୍ଦ୍ଧାମୂର୍ତ୍ତିର ଦିବ୍ୟ ଦର୍ଶନ ଲାଭ କରିଛନ୍ତି।
8: ଆକାଶବାଣୀ ସମ୍ବଲପୁର ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିଜ୍ଞାପନ ବିରତି ପରେ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ିକରି ସ୍ନାନବେଦୀନ ହାତୀ ବେଶଥି ଦର୍ଶନ ଦେଉଛନ୍ ଚତୁର୍ଦ୍ଧାମୂର୍ତ୍ତି। ସାର୍ର କଳାବଜାରୀକେ ରୁକବାର ଆଉ ଯୁଗାବାର ଲାଗି 42 କୋଟି ଟଙ୍କାର ସୁଧ ଛାଡ଼କେ ସରକାରଙ୍କର ମଞ୍ଜୁରୀ। ବିଦ୍ୟାଳୟମାନଙ୍କେ ସଂଶୋଧିତ ବହି ଦିଆଯିବାର ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀଙ୍କର ସୂଚନା। ଆଉ ମୌସୁମୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଏଥର ପୁରା ଖବର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର 12 ପ୍ରମୁଖ ଯାତ୍ରା ଭିତରେ ଦେବସ୍ନାନ ପୂର୍ଣ୍ଣିମା ଗୋଟେ ଯାତ୍ରା ଆଏ। ଜ୍ୟେଷ୍ଠ ମାସର ଉଜ୍ଜଲ ପଖର ପୁନି ତିଥିନ ଶ୍ରୀକ୍ଷେତ୍ର ପୁରୀନ ସ୍ନାନ ଯାତ୍ରା ହେସି। ପୁନିର

ଅବସରରେ ମହାପ୍ରଭୁ ଜନମ ହୋଇଥିଲେ। ଆଜି ଶ୍ରୀମନ୍ଦିର ସବୁ ନୀତିକାନ୍ତି ସୁରୁଖୁର୍ତ୍ତି ଚାଲିଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥି ଅବସରରେ ପୁରୀ ଶ୍ରୀମନ୍ଦିର ମହାପୁରୁମାନେ ରତ୍ନବେଦୀ ଛାଡ଼ିକରି ଧାଡ଼ି ପହଣ୍ଡିଥି ସ୍ନାନବେଦୀକେ ବିଜେ କରିଛନ୍। ପହେଲା ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ଋତୁରୁ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିଥି ଆସିଥିଲେ। ତା ଋତୁରୁ ଦେବୀ ସୁଭଦ୍ରା ଆସବାର ସହିତ ଶେଷେ କୋଟି ଓଡ଼ିଆଙ୍କର ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିଥି ଆସିଥିଲେ। ସୁନାରକୁଆନୁ 108 ଗରିଆ ସୁବାସିତ ପାଇନ୍ଥି ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀଜୀଉମାନଙ୍କ ନୀତିକାନ୍ତି ପହଁପହନୁ ମୂଲ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରବାର ଲାଗି ବଡ଼ଦାଣ୍ଡନ ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ଲାଗି ରହିଛି। ସ୍ନାନ ପରେ ମହାପୁରୁମାନେ ଶ୍ରଦ୍ଧାଳୁମାନଙ୍କୁ ଦୁର୍ଲଭ ହାତୀ ବେଶଥି ଦର୍ଶନ ଦେଉଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଯାଇକରି ସ୍ନାନମଣ୍ଡପନ ମହାପ୍ରଭୁଙ୍କର ଦର୍ଶନ କରିଛନ୍। ଏ ଅବସରରେ ଶ୍ରୀ ମାଝୀ ସମକର ସୁଖ ଶାନ୍ତି ଲାଗି କାମନା କରିଛନ୍। ତା ଋତୁରୁ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡନ ଥିବାର ରଥଖଳାନ ପହଞ୍ଚିକରି ରଥ ତିଆରି କାମର ଅଗ୍ରଗତିର ସମୀକ୍ଷା କରିଛନ୍। ରଥ ମହାରଣାମାନଙ୍କର ସାଙ୍ଗେ ଆଲୋଚନା କରିକରି ସେମାନଙ୍କର ମତାମତ ଆବଶ୍ୟକତା ବାବଦେ ପଚରେଇ ବୁଝିବାର ସହିତ ରଥ ତିଆରି କାମକେ ସୁରୁଖୁର ଆଉ ଠିକ୍ ସମୟଥି ସାରବାର ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍। ମହାପ୍ରଭୁଙ୍କର ପହଣ୍ଡି ଜଳ ଲାଗି ଆଉ ହାତୀବେଶ ନୀତିକେ ଶୃଙ୍ଖଳିତ କରବାର ଲାଗି ସେବାୟତ ଆଉ ପ୍ରଶାସନ ତରଫ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକେ ନଜରଥି ରଖିକରି 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଆଉ ସାରା ସହରକେ ସିସିଟିଭି ସର୍ବେକ୍ଷଣଟି ରଖାଯାଇଛି। ରାଜ୍ୟର ଭିନ୍ ଭିନ୍ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରମାନଙ୍କେ ଦେବସ୍ନାନ ପୂର୍ଣ୍ଣିମା ନୀତି ହେଉଛି। ବୌଦ୍ଧ ଜିଲ୍ଲାନ ଥିବାର ବହୁତ ପୁରୁଣା ମନମୁଣ୍ଡା ଶ୍ରୀ ଦଧିବାବନ ମନ୍ଦିର, ନାୟକପଡ଼ା ପାତାଳି ଶ୍ରୀକ୍ଷେତ୍ର, ଠିଡ଼ିକାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସହିତ ଜିଲ୍ଲାର ଭିନ୍ ଭିନ୍ ଜଗନ୍ନାଥ ମନ୍ଦିରମାନଙ୍କେ ପବିତ୍ର ଦେବସ୍ନାନ ଯାତ୍ରା ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସହିତ ଭିନ୍ ଭିନ୍ ଜଗନ୍ନାଥ ମନ୍ଦିର ନ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳାକ୍ଷେତ୍ର କୋଟସମଲେଇର ପାତାଳି ଶ୍ରୀକ୍ଷେତ୍ର ଠାନେ ଭିଲ ରୀତିନୀତି ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦେବସ୍ନାନ ପୂର୍ଣ୍ଣିମା କରାଯାଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କର ଆଜି ରାଜ୍ୟାଭିଷେକ ଦିବସ। 1435 ମସିହା ଜୁନ୍ 29 ତାରିଖ ଆଜିର ଦିନେ ମହାରାଜଙ୍କର ରାଜ୍ୟାଭିଷେକ ହେବାର ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ଦିଆଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ସେବକ ଆଉ ଗଜପତି ଉପାଧିଟି ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435 1465 ମସିହା ତକ୍ ଶାସନ କରିଥିଲେ। ମହାରାଜଙ୍କ ରାଜ୍ୟାଭିଷେକ ଦିବସ ଅବସରରେ ଆଜି ରାଜ୍ୟ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇକରି କହିଛନ୍, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ ବୀରତା ଆର୍ ସୌର୍ଯ୍ୟର ପ୍ରତୀକ ଆନ୍। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତିର ସୁରକ୍ଷା ଆର୍ ସାଂସ୍କୃତିକ ନବଜାଗରଣ ଲାଗି ତାଙ୍କର ବହୁତ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସାର ମିଲବାର ଆଉ କଳାବଜାରୀକେ ରୁକବାର ଲାଗି ସମବାୟ ବିଭାଗ ତରଫ ସାରର ଆଗର ମହଜୁଦ ଯୋଜନାକେ ସରକାର ମଞ୍ଜୁର କରିଛନ୍। ଯୋଜନାଥି 5 ବର୍ଷରେ 42 କୋଟି ଟଙ୍କା ତକ ରିହାତି ଦିଆଯିବା। ଚଲତି ଆର୍ଥିକ ବର୍ଷର ଲାଗି 5 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପାଖାପାଖି 2700 ପ୍ରାଥମିକ କୃଷି ସମବାୟ ସମିତିକେ ଏଥି ସାମିଲ କରାଯିବା। ସମବାୟ ବିଭାଗର କମିଶନର ଆଉ ସଚିବଙ୍କର ଅଧ୍ୟକ୍ଷତାଟି ହୋଇଥିବା ସ୍ଥାୟୀ ଆର୍ଥିକ କମିଟିର ସୁପାରିଶ ଆଧାରଟି ଏହି ନିଷ୍ପତ୍ତି ନିଆଯାଇଛି। ଏଥି କ୍ରେସ୍ କ୍ରେଡିଟ୍ ଋଣ ଉପରେ 100% ସୁଧ ସରକାର ଛାଡ଼ କରବେ, ଯେଉଁଥିଲାଗି ସମବାୟ ସମିତିମାନଙ୍କର ସାରର ଆକ୍ତୁରା ମହଜୁଦ ପ୍ରକ୍ରିୟା ପୂରାପୂରି ସୁଧମୁକ୍ତ ହୋଇପାରବା। ଡିଜିଟାଲ୍ ପେମେଣ୍ଟକେ ପ୍ରୋହାହନ ଦେବାର ଆଉ ସାର ବିକ୍ରି ସମୟଥି ସ୍ୱଚ୍ଛତା ବଜାୟ ରଖବା ଲାଗି ସରକାରଙ୍କ ତରଫ କ୍ୟୁଆର୍ କୋଡ୍ ଜରିଏ କାରବାର କରବାରକେ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀନ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ବହୁତେ ଡିଜିଟାଲ୍ ପଦକ୍ଷେପର ଶୁଭାରମ୍ଭ କରିଛନ୍। ଇଥି ଆରୋଗ୍ୟ ସେତୁ 2 ନମ୍ବର ଖେପ, ଆୟୁଷ୍ମାନ ସାରଥି ଚାଟ୍ବଟ୍, ଆୟୁଷ୍ମାନ ଆପ୍, ଇ ସୁଶ୍ରୁତ କ୍ଲିନିକ୍, ନ୍ୟାସନାଲ୍ ହେଲ୍ଥ କ୍ଲେମ୍ସ ଏକ୍ସଚେଞ୍ଜ ଆଉ ସ୍ୱାସ୍ଥ୍ୟ ମାନଦଣ୍ଡ ସାମିଲ ରହିଛି। ଏସବୁ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଲାଗି ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିକେ ବରକସ କରବା ମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ତ୍ରିଭାଷା ନୀତି ବାବଦେ ନିର୍ଦ୍ଦେଶାବଳୀ ଜାରି କରିଛି। ଏହାଦେ 10 ଶ୍ରେଣୀଥି ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ନୂଆ ଭାଷାନୀତି ଲାଗୁ ନାହିଁ ହୁଏ ବୋଲି ବୋର୍ଡ ସ୍ୱଷ୍ଟ କରିଛି। ସେନ୍ତା ଏହାଦେ 7, 8 ଆଉ 9 ଶ୍ରେଣୀଥି ପଢ଼ୁଥିବା ଛାତ୍ରଛାତ୍ରୀମାନେ 10 ଶ୍ରେଣୀଥି ପହଞ୍ଚିଲେ ଭିଲ୍
তিন নম্বর ভাষাটি বোর্ড পরীক্ষা দেবার দরকার নাইন। সিবিএসই আহরি কহিছে যে সাত আট আও ন শ্রেণী আঘনু দুইটা বিদেশী ভাষা বাছুতবার ছাত্রছাত্রী মানে সেই ভাষা জারি রখিপারবে, হলে সেমানকু গোটে অতিরিক্ত দেশীয় ভাষা পড়বারকে পড়বা। গ্রেড অনুসারে জরুরি পাঠপড়া সামগ্রী।

0: ଧାର୍ଯ୍ୟ ସମୟ ଭିତରେ ଯୋଗାଇ ଦିଆଯିବା ବୋଲି ବୋର୍ଡ ତରଫ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ବିଦ୍ୟାଳୟମାନଙ୍କୁ ସଂଶୋଧିତ ବହି ଦିଆଯିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଏକନୁ ଆଠ ଶ୍ରେଣୀ ତକ୍ ପଢ଼ା ବହିଥି ହେଇଥିବାର ଭୁଲ୍ର ତଦନ୍ତ କରାଯାଇକରି ଅବହେଳା କରିଥିବାର ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଦ୍ୟାଳୟନ ସଂଶୋଧିତ ବହି ବାଣ୍ଟବାର କାମ ଜିଲ୍ଲା ଶିକ୍ଷା ଅଧିକାରୀ କି ପ୍ରଧାନ ଶିକ୍ଷକଙ୍କ ଜରିଆଥି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍।
1: ଯେ ଇଏ ବହି ଯେଉଁ ଭୁଲ ହେଇଛି ସେଥିରେ ଆମେ ବିଦ୍ୟାଳୟମାନଙ୍କୁ କରେକ୍ଟେଡ୍ କପି ଯିବ ଏବଂ ଆମର ଜିଲ୍ଲା ଶିକ୍ଷା ଅଧିକାରୀ ହଉ ଶିକ୍ଷକମାନଙ୍କୁ ହଉ କି ଇଏ ବିଷୟ ଅବଗତ କରି ସେମାନେ ଯେଉଁ ଆମ କରେକ୍ଟେଡ୍ କପି ଦିଆ ହେଇଥିବ ସେହି ଅନୁସାରେ ପିଲାମାନଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା କରିବେ।
0: ଜାତୀୟ ପରିସଂଖ୍ୟାନ ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ କାର୍ଯ୍ୟକ୍ରମ ହୋଇଯାଇଛି। ଏ ବଛରର ମୂଳ ଆଭିମୁଖ୍ୟ ପ୍ରଶାସନିକ ତଥ୍ୟର ଉନ୍ମୋଚନ ବାଦେ ଆଲୋଚନାଚକ୍ର ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଲାଗି ତଥ୍ୟର ସଠିକ୍ ବିଶ୍ଳେଷଣ ବାବଦେ ଜୋର୍ ଦେଇଥିଲେ। ଏ ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରବନ୍ଧ ଆଉ କ୍ୱିଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଯୁକ୍ତ ଦୁଇ ରିଚେକିଂ ଲାଗି ଆବେଦନ ସମୟକେ ଆଇବା ଚାରି ତାରିଖ ତକ୍ ପଢ଼ାଯାଇଛି। ଆଘନୁ ଏ ସମୟ ଜୁନ୍ ତିରିଶ ତାରିଖ ତକ୍ ଥିଲା। ଛାତ୍ରଛାତ୍ରୀମାନଙ୍କ ସୁବିଧାକେ ନଜରଥି ରଖିକରି ଏ ନିଷ୍ପତ୍ତି ନିଆଯାଇଛି। ବୌଦ୍ଧ ଜିଲ୍ଲାନ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା 2026 କାର୍ଯ୍ୟକ୍ରମର ତିନି ନମ୍ଘର ଆଉ ଉଦ୍ଯାପନୀ ସମାରୋହ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମଟି ଯୋଗ ଦେଇକରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ବାବଦେ ସୂଚନା ଦେଇଥିଲେ। ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ଲାଗି ସରକାରଙ୍କ ଭିନ୍ ଭିନ୍ ପଦକ୍ଷେପ ଆଉ ସରକାରୀ ଯୋଜନାମାନଙ୍କ ସଠିକ୍ କାର୍ଯ୍ୟାନ୍ୱୟନ ବାବଦେ କାର୍ଯ୍ୟକ୍ରମଟି ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାର ଭିନ୍ ଭିନ୍ ଗାଁ ଓ ପଡ଼ାନ ଆଜି ପଲ୍ସ ପୋଲିଓ କାର୍ଯ୍ୟକ୍ରମ ହୋଇଯାଇଛି। ଦିନସାରା ପଲ୍ସ ପୋଲିଓ କେନ୍ଦ୍ର ସ୍ଥାପନା କରାଯାଇକରି ଛୁଆମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିବାର ବେଳେ ବାଦ ପଡ଼ିଥିବା ଛୁଆକୁ ଘର ଘର ଯାଇକରି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ପୋଲିଓ ବୁନ୍ଦା ଖୁଆଇଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଲ ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶୁଣାଣି ଶିବିରଟି 69ଟା ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷନ ହୋଇଥିବା ଶିବିରଟି 75ଟା ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲାର ଗାଇସିଲେଟ ଗ୍ରାମ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶିବିରଟି 110ଟା ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ମୌସୁମୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଆଇବା ତିନି ତାରିଖ ତକ୍ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ଅଏତ୍କା ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କଳାହାଣ୍ଡି କନ୍ଧମାଳ ନବରଙ୍ଗପୁର ରାୟଗଡ଼ା କୋରାପୁଟ ମାଲକାନଗିରି ଆଉ ଗଜପତି ଜିଲ୍ଲାର କେତେଟା ଜାଗାନ ଆଜି ମଧ୍ୟମ ଜବର ବର୍ଷାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ଇତାର ଆଖରପାଖର ଓଡ଼ିଶା ସମୁଦ୍ର ଖଣିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆଇବା ବୁଧବାର ନୁ ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଶେଷେ ମୁଖ୍ୟ ଖବର ଫେରଖାଏ। ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦି ଛାଡ଼ିକରି ସ୍ନାନବେଦୀନ ହାତୀ ବେଶଥି ଦର୍ଶନ ଦେଉଛନ୍ ଚତୁର୍ଦ୍ଧାମୂର୍ତ୍ତି। ସାର୍ର କଳାବଜାରୀକେ ରୁକ୍ବାର ଆଉ ଯୁଗାବାର ଲାଗି 42 କୋଟି ଟଙ୍କାର ସୁଧ ଛାଡ଼କେ ସରକାରଙ୍କର ମଞ୍ଜୁରୀ। ବିଦ୍ୟାଳୟମାନଙ୍କେ ସଂଶୋଧିତ ବହି ଦିଆଯିବାର ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ଆଉ ମୌସୁମୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ହୋଇଛେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ ରିଲେକର ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଏୟାର ମାର୍ଶାଲ୍ ତରୁଣ ଚୌଧୁରୀ, ଲେଫ୍ଟନାଣ୍ଟ ଜେନେରାଲ୍ ନିରଜ ୱର୍ଷ୍ଣି, ଲେଫ୍ଟନାଣ୍ଟ ଜେନେରାଲ୍ ବିକାଶ ରୋହେଲା, ଲେଫ୍ଟନାଣ୍ଟ ଜେନେରାଲ୍ ହରବିନ୍ଦର ସିଂହ ଭାନ୍ଦ୍ରା ଏବଂ ଲେଫ୍ଟନାଣ୍ଟ ଜେନେରାଲ୍ ମହିନ୍ଦର ପଲ୍ ସିଂହଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଓ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଏବଂ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଏବଂ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେସେଲ୍ସକୁ ତାଙ୍କର ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହା ଭାରତ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 50 ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଗଭୀର ବିଶ୍ୱାସ ମଧ୍ୟରେ ପ୍ରତିଷ୍ଠିତ। ଏହା ଆଗାମୀ 50 ବର୍ଷ ପାଇଁ ଦୁଇ ଦେଶ ନିମନ୍ତେ ନବସୃଜନ, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସେସେଲ୍ସ ସ୍ୱାଧୀନତାର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜାତୀୟ ଦିବସ ପାଳନରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନି ସେସେଲ୍ସର ଜନସାଧାରଣଙ୍କୁ ସେମାନଙ୍କର ସ୍ନେହ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ଯମୁନା ଜଳ ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରୀ ନେଇ ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ବୁଝାମଣା ଯୋଗୁଁ ହରିୟାଣା ଏବଂ ରାଜସ୍ଥାନବାସୀଙ୍କ ମଧ୍ୟରେ ଦୀର୍ଘ 3 ଦଶନ୍ଧି ଧରି ରହିଥିବା ଜଳ ସମସ୍ୟା ସମାଧାନ ହୋଇପାରିଛି। ସେ କହିଛନ୍ତି ଏହି ବୁଝାମଣା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାବାର୍ତ୍ତା ଜରିଆରେ ସମାଧାନ ମନ୍ତ୍ରର ସର୍ବଶ୍ରେଷ୍ଠ ଉଦାହରଣ। ଏହି ବୁଝାମଣା ଅନୁଯାୟୀ ଯମୁନା ନଦୀରୁ ପାଖାପାଖି 580 ମିଲିୟନ୍ କ୍ୟୁବିକ୍ ମିଟର ଜଳ ରାଜସ୍ଥାନକୁ ଯୋଗାଇ ଦିଆଯିବ। ଏହା ଆସନ୍ତା ମାସରୁ ଅକ୍ଟୋବର ମାସ ମଧ୍ୟରେ 3ଟି ଭୂତଳ ପାଇପ୍ଲାଇନ୍ ଜରିଆରେ ଯୋଗାଇ ଦିଆଯିବ। ଏହି ପାଇପ୍ଲାଇନ୍ ମାଧ୍ୟମରେ ଉଭୟ ରାଜସ୍ଥାନ ଏବଂ ହରିୟାଣାବାସୀଙ୍କୁ ପାନୀୟ ଜଳ ମଧ୍ୟ ବଣ୍ଟନ କରାଯିବ। ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଏହା ଡିଆର୍ଡିଓ ଦକ୍ଷତା, ଉତ୍ତରଦାୟିତ୍ୱ ଏବଂ ନିର୍ଦ୍ଧାରିତ ସମୟରେ ଗବେଷଣା ଏବଂ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରୀ କରିବା ଦିଗରେ ବୃହତ୍ ସଂସ୍କାର ଆଣିବ। ନୂଆଦିଲ୍ଲୀଠାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସିଂହ କହିଛନ୍ତି ଡିଆର୍ଡିଓକୁ ଆର୍ଥିକ କ୍ଷମତା ପ୍ରଦାନ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗ ସହଜ ହୋଇପାରିବ। ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଦ୍ୱାରା ଶିଳ୍ପ

ଡିଏକୁ ଆର୍ଥିକ କ୍ଷମତା ପ୍ରଦାନ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗ ସହଜ ହୋଇପାରିବ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଦ୍ୱାରା ଶିଳ୍ପ ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗ ସହଜ ହୋଇପାରିବ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଦ୍ୱାରା ଶିଳ୍ପ

0: ଠିକ୍ଅଛି ଭାଇ, ହଉ ଧନ୍ୟବାଦ। ହ୍ୟାଲୋ,
1: ହ୍ୟାଲୋ,
0: ହଁ ହ୍ୟାଲୋ, କିଏ କହୁଛନ୍ ଭାଇ?
1: ହଁ ନମସ୍କାର।
0: ନମସ୍କାର, କେନୁ କହୁଛନ୍? ପରିଚୟ ଟିକେ ଦଉନ୍। ହଁ ଭାଇ, କୁହନ୍ ଆଉ କଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, କେନ୍ତା ଲାଗ୍ସି?
1: ଆପଣ କାର୍ଯ୍ୟକ୍ରମ ତ ବହୁତ ଖୁସି ଲାଗୁଛି, କିନ୍ତୁ ଆପଣ ମାନେ ଆମର କଥା ରକ୍ଷା ନିକର ଆମେ କହୁଛୁ ଅତିକ୍ରମ କମସେ କମ ମାସକ ଦୁଇଥର ଗୋଟେ ବିଶେଷଜ୍ଞ ଅତିକିରି ଆଣିକି ଯଦି କାର୍ଯ୍ୟକ୍ରମ ବସାରତେ ବୋଲେ ଆମେ ଯଦି କିଛି ନା କିଛି ପ୍ରଶ୍ନ ପଚାରିକି ତାର ଉତ୍ତର ଯଦି ପାଇପାରୁଥିଲା ଟିକେ ଖୁସି ଲାଗ୍ତା। ଏନ୍ତା ଯେ ଦୁଃଖ ସୁଖ କଥା ସେଇଟା ବି ତ ଦୁଃଖ ସୁଖର କଥା ହଉଛୁ, ଏଇଟା ବର୍ତ୍ତମାନ ଆପଣ ଦୁଇଟା ସମୟ ପ୍ରଚାର କରୁ ଏବଂ ତା ସହିତ ବିଶେଷଜ୍ଞ ମାସ ଗୋଟେ ଟପିକ ଉପରେ
0: ଠିକ ଅଛି ଭାଇ। ଭାଇ ଦେଖୁନ୍, ହେଟା ବି ଆମେ ଧୀରେ ଧୀରେ ନିଶ୍ଚୟ କର୍ମା, ବିଶେଷଜ୍ଞ ଆଜ୍ଞା ମାନକେ ଡାକବାର୍ ଲାଗି ଆମେ ଚେଷ୍ଟା କର୍ମା। ଆମେ ଆମର ଉପର ଯେନ ଅଧିକାରୀମାନେ ଆଜ୍ଞା ମାନେ ଅଛନ୍, ଆପଣଙ୍କର କଥା ଆମେ ନିଶ୍ଚୟ ତାଙ୍କର ପାଖେ ପହଞ୍ଚେଇ ଦେମୁ। ହେଲେ ଠିକ ଅଛି, ଆଉ ଆପଣଙ୍କର ମତାମତ ଲାଗି ବହୁତ ବହୁତ ଧନ୍ୟବାଦ ଭାଇ। ବହୁତ ବଢିଆ। ହଁ, ବର୍ଷା ତ ସବୁଆଡେ ସମାନ ଭାଇ, କେନ ହଉଛେ କେଁ ଆଉ
1: ବିଶେଷ କରି କାଁ କରସନ୍ ବର୍ଷାର ଗୋଦାମ ଯେନ୍ତା କୋରାପୁଟ ମାଲକାନଗିରି ବର୍ଷା ସାହିତ୍ୟ ପ୍ରଚଣ୍ଡ ବର୍ଷା ଯେନ୍ତା ଆମେ କଥାରେ ଅଛି ଧାନମୁଣ୍ଡି ଯେନ୍ତା ଧାନ ସଫିସେଣ୍ଟ ଅଛି ସେଟା ସଫିସେଣ୍ଟ ଗୋଦାମ ହଉଛି କୋରାପୁଟ ମାଲକାନଗିରି ସାହିତ୍ୟ ପ୍ରବଳ ବର୍ଷା ସକାଳ କାଲି।
0: ହଁ, କେନାଡେ ହଉଛେ କେନାଡେ ନାଇଁ ଏଥିଲାଗି ତ ଆମେ କହୁଛୁ, ଆମେ ନିଜେ ଦାୟୀ ହଉଁ। ଆମେ କଥା ଦେଇ ଅଛି ଯେନ୍ତା ଗଛର ଲାଗି ପାନ ଆଉ ପାନର ଲାଗି ଗଛ, ଆମେ ଯଦି ଗଛ ଲଗାମା ନିଶ୍ଚୟ ବର୍ଷା ହେବା, ଆମେ ସେଥିପ୍ରତି ଚେଷ୍ଟା କର୍ମା। ଯାଉ ଭାଇ ଧନ୍ୟବାଦ, ହେନ୍ତା ଫୋନ କରୁଥାଉନ୍, ଆମର ସାଙ୍ଗେ ଯୋଡ଼ି ହଉଥାଉ। ହ୍ୟାଲୋ,
2: ହ୍ୟାଲୋ,
0: ହଁ ଭାଇ, କିଏ କହୁଛନ୍, କେନୁ କହୁଛନ୍, ପରିଚୟ ଟିକେ ଦଉନ୍।
2: ଦୁଲଗୋବିନ୍ଦ ମିଶ୍ର ସୁଲେଗା କେଉଁରା ବ୍ଲକ ଝାରସୁଗୁଡ଼ା ଜିଲ୍ଲାରୁ କହୁଛେ।
0: ହଁ ଭାଇ କହୁନ୍, କେନ୍ତା ଅଛନ୍?
2: ବଢିଆ ଅଛୁ।
0: ଆଉ କାଣ କରସନ୍ ଆପଣ?
2: ଆମେ ପୂଜା ପାଠ କରସନ୍ ଯେ, କିନ୍ତୁ କୃଷି କାର୍ଯ୍ୟକ୍ରମ ବି ଆମେ ଶୁଣସୁ ଟିକେ, ଆଉ ଆମର ମାନେ ଧାନ ଚାଷ ବି କରସୁଁ, ତ ଆମର ଅଛି ଏକଡ଼େ ଜମି।
0: ଜୈବିକ
2: ବହୁତ
0: ବଢିଆ ଭାଇ। ଆଉ ଆଜିକାଲ ତ ଗାଈ ରଖବା ଲାଗି ଲୋକ ହଦରୁଛନ୍, ହେଲେ ଗାଈଟା ରଖିଲେ ତାର କେତେ ଉପକାର ମିଳୁଛେ ଯେ ହେଟା ଜାଣବାର କଥା। ଆମେ ଗୋବର ବି ପାଇଲା, ଗୁରସ ବି ପାଇଲା, ଆଉ ତାର ସାଙ୍ଗେ ସାଙ୍ଗେ ଆମେ ଗୋମାତାର ସେବା ବି କଲା, ଏ କି ନାଇଁ? ବହୁତ ବଢିଆ ଭାଇ, ଘରେ ରଖବାର କଥା। ଆଉ ଧାନ ଭାଇ ଦେଖୁନ୍, ଆମର କାର୍ଯ୍ୟକ୍ରମରେ ବହୁତ ଆମେ ଗାଈ ଖରା ଦିନେ ଗାଈ ଗୋରୁ ଯତ୍ନ ନେଇକରି ବର୍ଷା ଦିନେ ଶୀତ ଦିନେ ଆମେ ସବୁବେଳେ ପ୍ରଚାର କରୁଛୁ। ଆପଣ ଆମର କାର୍ଯ୍ୟକ୍ରମ ପୁରା ଶୁଣୁନ୍, ନିଶ୍ଚୟ ଜାଣିପାରିବେ।
2: ଦେଖୁନ୍
0: ଭାଇ, ତାର ଲାଗି ବି ଅଛେ, ଆପଣ ଆମର ହ୍ୱାଟ୍ସଅପ୍ ନମ୍ବର ଅଛେ, ଆପଣ ସେଥିରେ ହ୍ୱାଟ୍ସଅପ୍ କରିପାରିବେ, ଆଉ ସେଥିରେ ଆପଣ ପ୍ରଶ୍ନ ପଚାରି ପାରିବେ, ତାର ଉତ୍ତର ଆମେ ଦେମୁ, ଆମର ବିଶେଷଜ୍ଞ ଆଜ୍ଞା ମାନଙ୍କୁ ପଚାରି କରି ଆମେ ଦେମୁ। ଆଉ ତଥାପି ବି ଆମେ ଆପଣଙ୍କର ଯେନ୍ ଅନୁରୋଧ
2: ନିଶ୍ଚେ
0: ନିଶ୍ଚେ ନିଶ୍ଚେ ଭାଇ ଆମେ
2: ଠିକ
0: ଅଛି ଭାଇ, ଆପଣଙ୍କର ବହୁତ ବଢିଆ, ଆପଣଙ୍କର ମତାମତ ଲାଗି ଧନ୍ୟବାଦ ଭାଇ। ହ୍ୟାଲୋ, ହ୍ୟାଲୋ,
3: ହ୍ୟାଲୋ ମ୍ୟାଡମ୍,
0: ନମସ୍କାର ଭାଇ, କିଏ କହୁଛନ୍, କେନୁ କହୁଛନ୍, ପରିଚୟ ଟିକେ ଦଉନ୍।
3: ରାଜେନ୍ଦ୍ର ଭାଇ କହୁଛେ, ଫଣ୍ଡ କଲେଜ ଯାଜପୁର ଜିଲ୍ଲା ସଂଗଠନ।
0: ହଁ ଭାଇ, ଆଉ କାଣା କୁହନ୍, କାଣା କରୁଛନ୍ ଆପଣ? ହଁ ହଁ, ପକାଲେ ନ? ଆଚ୍ଛା ଆଚ୍ଛା, ଆପଣଙ୍କର ଏଠି ବର୍ଷା ବର୍ଷି ହଉଛେ ଭାଲ? ପାନର ସୁବିଧା ଅଛି କି ବର୍ଷା ପାନ ଉପରେ ନିର୍ଭର କରସନ୍? ହଁ ହଁ ହଁ, ରଖିଛନ୍? ଆଚ୍ଛା, ପଏଣ୍ଟ ଅଛି। ହଁ ହଁ, ବହୁତ ବଢିଆ। ଖାଲି ଧାନ କରୁଛନ୍, ଆଉ କାଣା କରସନ୍? ଆଉ ଘରେ କିଏ କିଏ ଅଛନ୍ ଭାଇ? ସମସ୍ତେ ମିଶିକିରି ଅଛନ୍? ଚାଷବାସ ସମସ୍ତେ ମିଳିମିଶିକିରି କରସନ୍? ହଁ ହଁ, ବହୁତ ବଢିଆ। ଆଉ ଆପଣଙ୍କର ପୁରା ବରଜାକର ବାହାରି ଯାଇସି?

0: ହଁ, ଯାହା ହଉ ଭାଇ, ଧନ୍ୟବାଦ, ହେନ୍ତା ଆମ୍କେ ଫୋନ୍ କରୁଥାଉଁ। ଧନ୍ୟବାଦ ଭାଇ। ହ୍ୟାଲୋ ହ୍ୟାଲୋ,
1: ହ୍ୟାଲୋ ସରପା ନାନୀ, ଜୁହାର।
0: ଜୁହାର ଭଉଣୀ, କେନୁ କହୁଛନ୍? କେନୁ କହୁଛନ୍?
1: ହଁ ନାନୀ, ବରଗଡ଼ କଟାପାଲି ସ୍ୱର୍ଣ୍ଣପ୍ରଭା କର କହୁଛେ।
0: ହଁ, ସୋନପ୍ରଭା ବହେନ, ଗଲାଥର ବି କରିଥିଲେ, ଶୁଣୁଥିଲି, ବହୁତ ବଢ଼ିଆ। ଆଉ କାଣା ବହୁନ କହୁନ। ହଁ
1: ହଁ ନାନୀ, ଆମେ ତ ସବୁବେଳେ ଶୁଣୁଛୁ ନାନୀ, କୃଷି ସଂସ୍ଥା ସବୁ ତ ଆମେ, ମୁଇଁ ତ ସବୁବେଳେ ନିୟମିତ ଶ୍ରୋତା
0: ହଁ, ହେଟା ତ
1: ଯେ
0: ସବୁବେଳେ ମୁଇଁ ଆଇସି, କଥା ବି ହେସି, ଭଲ ଲାଗ୍ସି।
1: ହଁ ସବୁ କାର୍ଯ୍ୟକ୍ରମ ତ ଶୁଣୁଛେ, ତ
0: ହଁ ହଁ
1: ସବୁ
0: ହଁ
1: କାର୍ଯ୍ୟକ୍ରମ ତ ବହୁତ ବଢ଼ିଆ ହଉଛେ, ଆମର କୃଷି ସଂସ୍ଥାର କାର୍ଯ୍ୟକ୍ରମ ତ ସବୁ ଶିକ୍ଷଣୀୟ ହଉଛେ, ଆଉ ସମସ୍ତଙ୍କ ଚାଷୀମାନେ ନିଶ୍ଚୟ ଉପକୃତ ହଉଥିବେ ଶୁଣିକରି। ତ
0: ନିଶ୍ଚେ
1: ଆମେ
0: ନିଶ୍ଚେ।
1: ବି ଚାଷ କରୁଛୁ ନାନୀ, ଯେ ଆମର ଜମି ଏକ ଫସଲି, ତାର ମାନେ କେନାଲ ପାଣି ନାଇଁ ଯିବାର ଉପର କି ଅଛେ, ତ ଏହା ବର୍ଷା ବର୍ଷି ହେଲେ ଆମର ବି ଚାଷବାସ ଆରମ୍ଭ ହେବା।
0: ହଁ ହଁ
1: ଆଉ
0: ଆଉ କାଣା କରସନ୍ ଘରେ? କି ଖାଲି ଚାଷବାସ କରୁଛନ୍ କି ଆଉ କାଣା କରସନ୍? ସିଲେଇ
1: ନାଇଁ
0: ପତର?
1: ନାଇଁ ନାଇଁ ନାନୀ, ଆଉ କିଛି ନା କରବା, ପନିପରିବା ତ ନା କରବା, ସତ କଥା କହିଲେ ତ ଜାଗା ନାଇଁ ନ, ଆଉ ବାକି କମଲା ମାନଙ୍କୁ ଯେନ୍ କରୁଛନ୍ ହେନ୍ତା ବି କଲେ ହେତା ନାଇଁ ନାଇଁ କରି ନାନୀ।
0: ଯା ହଉ, ଭଲ ହେବ ହେନ।
1: ଆଉ କୃଷି ସଂସ୍ଥା ନୁ ଯାହା ବି କାର୍ଯ୍ୟକ୍ରମ ହଉଛେ, ଏହା ଯେନ୍ତା କହିଲେ କି ଭାଇ ମାନେ ଗୋଟେ ବିଶେଷଜ୍ଞ ଆଜ୍ଞାକୁ ଡାକି କରି ଯେନ୍ତା ଆମେ ପ୍ରଶ୍ନ ପଚାରୁ ବୋଲେ, ସେଟା ମୋର ବି ତାଙ୍କର ମୁଇଁ ଏଇଟା କରୁଛେ କି ମୁଇଁ ବି କହୁଛେ କି ହେନ୍ତା ଗୋଟେ ବିଶେଷଜ୍ଞ ଆଜ୍ଞା ମାନଙ୍କୁ ଡାକୁଛନ୍, ମୁଇଁ ଶୁଣୁଛେ ରୋଗ ପୋକ ନିୟନ୍ତ୍ରଣ ବିଭିନ୍ନ ଚାଷ ବିଷୟରେ ଡାକୁଛନ୍, କିନ୍ତୁ ଡାଇରେକ୍ଟ କଥା ହେବାର ଲାଗି ବିଶେଷଜ୍ଞ ଆଜ୍ଞା ମାନଙ୍କୁ ଯେନ୍ତା ପ୍ରଶ୍ନ ପଚାରି କରି ହେନ୍ତା କାର୍ଯ୍ୟକ୍ରମ ଟେ ରଖିଲେ ବି ଭଲ ହେତା
0: ହଁ ହଁ
1: ଭାଇମାନେ ହେନ୍ତା
0: ନିଶ୍ଚେ, ମତାମତ ଲାଗି ବହୁତ ଧନ୍ୟବାଦ ବହେନ, ଆମେ ଏଟା ନିଶ୍ଚେ ଉପରକେ ଜଣାମୁ। ଧନ୍ୟବାଦ।
1: ଆଉ ବାକି
0: ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
0: ହଁ ହ୍ୟାଲୋ, କିଏ କହୁଛନ୍? କେନୁ କହୁଛନ୍?
2: ଆଜ୍ଞା ନମସ୍କାର,
0: ନମସ୍କାର ଭାଇ, କିଏ କହୁଛ? କେନୁ କହୁଛନ୍? ଟିକେ ପରିଚୟ ଟିକେ ଦଉନ୍।
2: ଲକ୍ଷ୍ମୀନାରାୟଣ,
0: ହଁ ହଁ ହଁ ଲକ୍ଷ୍ମଣ ଭାଇ, ହଁ ହଁ କହୁନ୍।
2: ଲକ୍ଷ୍ମୀନାରାୟଣ,
0: ହଁ ହଁ କହୁଁ, ଲକ୍ଷ୍ମୀଧର,
2: ଲକ୍ଷ୍ମୀନାରାୟଣ,
0: ଲକ୍ଷ୍ମୀ ନାରାୟଣ ଭାଇ। ଆଜ୍ଞା ଆଜ୍ଞା, ହଁ ହଁ, ଏଇଟା ଟିକେ ନେଟୱାର୍କ ପ୍ରୋବ୍ଲେମ୍ ଅଛେ ତ, ହେଥିଲାଗି ଟିକେ ଜଣା ନାଇଁ ପଡ଼ବାର୍ କେ। ହଁ ଭାଇ କହୁନ୍। ହଁ ଭାଇ କହୁନ୍, କାଣା ଆଉ କାଣା କରସନ୍ ଆପଣ? ହେଲୋ, ହଁ ହଁ ହଁ, ଘରେ ଅଛନ୍? ଚାଷବାସ କରସନ୍? ଆଚ୍ଛା ଆଚ୍ଛା, ହଁ, ବର୍ଷା ତ ସବୁଆଡେ ହେନ୍ତା ଅସୁବିଧା କରୁଛେ, ଆଉ ହଁ, ବର୍ଷା ତ ଯେନ୍ ସମୟକେ ହେବାର କଥା ନାଇଁ ହେବାର କେ, ଡେରିଥି ହଉଛେ, ଆଉ ସେ ବର୍ଷାର ଉପରେ ନିର୍ଭର କରିକିରି ଆମର ଚାଷବାସ ବି ଆମେ ହେନ୍ତା କରବାର କଥା, ଯେନ୍ ଜାଗା ଯେନ୍ ଚାଷଟା ବେଶି ପାନ ଦରକାର କରୁଛେ ଆମେ ସେଟା ନାଇଁ କରିକି, ଯେନ୍ଟା କମ୍ ପାନ ଯେନ୍ତା ଡାଲ ଜାତୀୟ ହେଲା ହେତାର ଉପରେ କରବାର କଥା, ଜହ ଟିକେ ଧ୍ୟାନ ଦେବାର କଥା ଆଉ, ନାଇଁ କେଁ ଯେନ ପାନ ମଡ଼ାବାର ସୁବିଧା। ହଁ, ପାଣିର ଅସୁବିଧା ନାହିଁ। ଠିକ ଅଛେ ଭାଇ, ଧନ୍ୟବାଦ ଆମକୁ ଆମକୁ ଫୋନ କରିବାର ଲାଗି। ହ୍ୟାଲୋ
3: ହ୍ୟାଲୋ
0: ହ୍ୟାଲୋ, କିଏ କହୁଛନ୍ ଭାଇ? କେନୁ କହୁଛନ୍? ହଁ ଭାଇ କହୁନ୍, କାଣ କରସନ୍ ଆପଣ? ଆମର କାର୍ଯ୍ୟକ୍ରମ ଶୁଣୁଛନ୍? ହଁ ଭାଇ, ଆମେ ତ ହେତିଲାଗି ଏକା ଆମର କାର୍ଯ୍ୟକ୍ରମ ହେ, ଆଉ ଇ ଡାଲ ନମ୍ବର କୃଷି ସଂସ୍ଥା ତ ହେତିଲାଗି ଯେ ଆମେ ଆପଣ ମାନଙ୍କର ସାଙ୍ଗେ ସିଧା ସଳଖ ଯୋଡ଼ି ହେମୁ, ସୁଖ ଦୁଃଖ ହେମୁ ବୋଲିକରି, ନାଇଁ କେଁ? ଆଉ କାଣ କହୁନ୍, କାଣ ଚାଷ କରସନ୍? ଧାନ ଚାଷ, ପନିପରିବା କରସନ୍? ହଁ ହଁ, ବାହାରି ଯାଇସି ଆପଣଙ୍କର ଖାଇବାର ଭରକର ବରଷ ଯାକର ସବୁ ଚଲି ଯାଇସି ଖର୍ଚ୍ଚା ବାର୍ଚ୍ଚା?
3: ହଁ, ଧାନ ମାନେ ଖାଇବାର ଆଉ ବିକବାର ଲାଗି।
0: ହଁ ହଁ, ଠିକ ଅଛେ ଭାଇ। ଆଉ ହଁ ହଁ ହଁ, ବହୁତ ବଢ଼ିଆ, ଠିକ ଅଛେ, ଆମକେ ଫୋନ କରିଥିବାନୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର। ହ୍ୟାଲୋ ହ୍ୟାଲୋ, ହଁ ଭାଇ, କିଏ କହୁଛନ୍? କେନୁ କହୁଛନ୍?
4: ମ୍ୟାଡାମ ନମସ୍କାର ମୁଁ ଆଶିଷ କୁମାର ବେହେରା ବରଗଡ଼ରୁ କହୁଥିଲି
0: ଆଜ୍ଞା କୁହନ୍ ଆଉ କାଣ କହୁନ କେନ୍ତା ଆମର କାର୍ଯ୍ୟକ୍ରମ ଶୁଣୁଛନ୍
4: ହଁ ମ୍ୟାଡାମ ମୁଁ ଡେଲି ଶୁଣୁଛି କାର୍ଯ୍ୟକ୍ରମ
0: ଆଉ ଆପଣଙ୍କର ମତାମତ ଦଉନ୍
4: ଟିକେ ନେଟୱର୍କ ପ୍ରୋବ୍ଲେମ
0: ହଁ ନେଟୱର୍କ ତ ହଉଛି କାଁ କରମା ମୋର କଥା ଶୁଭୁଛି ଆପଣଙ୍କେ ମାନେ ଥିବା ଆଗରୁ କରୁଥିବେ ନାଇ କେଁ ବହୁତ ବଢିଆ ଆଉ କାଣା କାଣ କରସନ୍ ଧାନ କରସନ୍ କି ଆଉ କାଣ କାଣ କରସନ୍ ପନିପରିବା କି ଆଉ କିଛି ତେଲ ବିଜା ଡାଲ ଜାତୀୟ କିଛି ନା କରନ୍
4: ପନିପରିବା ହେନ୍ତା ନିଜେ ଖାଇବାର ବର୍ଷ ଖାଲି
0: ଯାହା ବି ହଉ ନିଜେ ନିଜର ବାଇରାଡୁ ଦୁଇଟା ତୁଲି ଆଣିକରି ରାନ୍ଧବାରଟା ଯେନ୍ ସ୍ୱାଦ ଅଛେ ନାଇଁ କେଁ ଯାହା ବି ହଉ ଆପଣ ଶିକ୍ଷକତା କରିବାର ସାଙ୍ଗେ ସାଙ୍ଗେ ଚାଷ ବି କରୁଛନ୍ ଜାଣିକରି ବହୁତ ଖୁସି ଲାଗିଲା ଯାହା ଭାଇ ଧନ୍ୟବାଦ ଏନ୍ତା ଫୋନ କରିଲେ ଆମର ସାଙ୍ଗେ ଯୋଡ଼ି ହେବା ଲାଗି ଧନ୍ୟବାଦ ହ୍ୟାଲୋ ହ୍ୟାଲୋ ହଁ ଭାଇ କହୁଛେ କିଏ କହୁଛନ୍
5: ହ୍ୟାଲୋ ଆକାଶବାଣୀ ସମ୍ବଲପୁର
0: ଆଜ୍ଞା
5: କୃଷି ସଂସ୍ଥା
0: ହଁ ଭାଇ କିଏ କହୁଛନ୍ କେନ୍ କହୁଛନ୍
5: ଡାଲ ନମ୍ବର କୃଷି ସଂସ୍ଥା
0: ହଁ ଡାଲ ନମ୍ବର କୃଷି ସଂସ୍ଥା କାର୍ଯ୍ୟକ୍ରମ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
4: ହ୍ୟାଲୋ
0: ହଁ କିଏ କହୁଛନ୍ ଭାଇ କେନ୍ କହୁଛନ୍
4: ହ୍ୟାଲୋ
0: ହ୍ୟାଲୋ
4: ହଁ ଡାଲ ନମ୍ବର କୃଷି ସଂସ୍ଥା
0: ହଁ ଡାଲ ନମ୍ବର କୃଷି ସଂସ୍ଥା କାର୍ଯ୍ୟକ୍ରମ ଭାଇ କିଏ କହୁଛନ୍ କେନ୍ କହୁଛନ୍
4: ଆଜ୍ଞା ଆଜ୍ଞା
0: ଆଜ୍ଞା କହୁନ୍ କେନ୍ କହୁଛନ୍ ଆପଣଙ୍କ ନାଁ ଟିକେ ଆପଣଙ୍କ ପରିଚୟ ଟିକେ ଦଉନ୍
4: ଏଇଟା ବରଗଡ଼ ଖଡ଼ା କବିଲିପାଲି ରାଜେଶ୍ୟାମ ମଣ୍ଡାରି ଆଜ୍ଞା
0: ହଁ ଆଜ୍ଞା କହୁନ୍ ଆଉ କେନ୍ତା
4: ହ୍ୟାଲୋ
0: ହଁ ଆଜ୍ଞା କହୁନ୍ ହ୍ୟାଲୋ
4: ସୁଧାର ଆଜ୍ଞା
0: ନେଟୱର୍କ ପ୍ରୋବ୍ଲେମ ଅଛି ଆଜ୍ଞା ଆପଣଙ୍କର ଆବାଜ ଶୁଭୁଛେ ଆମଟା ନାଇଁ ଯିବାର ହଉ ଆଉ ଥରେ ଚେଷ୍ଟା କରିବେ ନିଶ୍ଚୟ ଲାଗ୍ବା ହ୍ୟାଲୋ

0: କୃଷି ସଂସାର ଶେଷ ହେଲା। ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ରାତି 8:02ରେ ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ କୁନୁସାରାଣୀ ପଟ୍ଟନାୟକ ଏବଂ ଚିନ୍ତାମଣି ସାହୁ। ହିନ୍ଦୀ ଭକ୍ତି ଗୀତ ଶୁଣିପାରିବେ ରାତି 8:15। ରାତି 8:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତରେ ଲଘୁଶାସ୍ତ୍ରୀୟ ସଙ୍ଗୀତ, ପରିବେଷଣ କରିବେ ବିଦୁଷୀ ପରବିନ ସୁଲତାନା ଏବଂ ଗିରିଜା ଦେବୀ। ସ୍ପଟ୍ଲାଇଟ୍ ଶୁଣିପାରିବେ ରାତି 9:15 ଏବଂ ରାତି 9:30ରେ ପବ୍ଲିକ୍ ସ୍ପିକ୍ ରିଲିକୁ ଶୁଣାଇବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:02ରେ ନାଟକ କଣ୍ଟୁକେ ନେଇବ କଣ୍ଟକମ୍, ରଚନା ବୃନ୍ଦାବନ ଜେନା, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ପୁରୀଠାରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀନୁ ହାତୀ ବେସ୍ତୀ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ ଚତୁର୍ଦ୍ଧା ମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ସାରର କଳାବଜାରୀକେ ରୁକବାର ଓ ଯୋଗାବାର ଦିଗେ 42 କୋଟି ଟଙ୍କାର ସୁଦ ଛାଡ଼କେ ମଞ୍ଜୁରୀ ଦେଲେ ରାଜ୍ୟ ସରକାର। ବିଦ୍ୟାଳୟମାନଙ୍କେ ସଂଶୋଧିତ ବହି ଦିଆଯିବାର ବାବଦେ ସୂଚନା ଦେଲେ ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ, କହିଲେ ରାଜ୍ୟର ବିଦ୍ୟାଳୟମାନଙ୍କୁ ଦିଆଯିବା ସଂଶୋଧିତ ବହି। ପ୍ରଶାସନିକ ତଥ୍ୟର ସମ୍ଭାବନାକେ ଉଜାଗର କରବାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛେ ଜାତୀୟ

0: ସଂଖ୍ୟନ୍ତି ବସ୍। ଦଶ କ୍ଲାସର ଛାତ୍ରଛାତ୍ରୀମାନଙ୍କର ଲାଗି ନୂଆ ଭାଷା ନୀତି ଲାଗୁ ନାହିଁ ହୁଏ ସୂଚନା ଦେଲେ ସିବିଏସ୍ଇ। ଯୁକ୍ତ ଦୁଇ ରିଚେକିଂ ଲାଗି ଆବେଦନ ସମୟକେ ଏବେ ମାସର 4 ତାରିଖ ତକ୍ ବଢ଼ାଲେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନଙ୍କର ଯୁଗ୍ମ ଜନଶୁଣାଣୀ ଶିବିର ହୋଇଛି ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲାର ଭିନ୍ ଭିନ୍ ଗାଁ ଆଉ ପଡ଼ାନ ଏଚ୍ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ହୋଇଛି ଅନୁଷ୍ଠିତ। ବୌଦ୍ଧ ଜିଲ୍ଲାନ ହେଲା କୃଷକ ବଜାରନ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନ ଦେଲେ ଜିଲ୍ଲାପାଳ। ବୌଦ୍ଧ ଜିଲ୍ଲାନ ଆୟୋଜିତ ହେଲା ବିକାଶ ଧାରା ଓଡ଼ିଶା ସାରା 2026 କାର୍ଯ୍ୟକ୍ରମ। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବକର ଆଜ ପାଳିତ ହେଉଛି ରାଜ୍ୟାଭିଷେକ ଦିବସ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଆଉ ସାଂସ୍କୃତିକ ନବଜାଗରଣ ଥି ତାଙ୍କର ବହୁତ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଲା କେନ୍ଦ୍ର ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ। ରାଜ୍ୟ ଦକ୍ଷିଣ ପଶ୍ଚିମୀ ମୌସୁମୀ ବାୟୁ ରହିଛି ସକ୍ରିୟ। ଇତାର ବୋଲେ ରାଜ୍ୟର ଭିନ୍ ଭିନ୍ ଜାଗାରେ ହୋଇଛି ବର୍ଷା ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଚ୍ଡିର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତିର 10 ବଜେ।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଧରଣୀଧର ପଟେଲଙ୍କ ରଚନା ଏବଂ ପ୍ରଭୁଦତ୍ତ ପ୍ରଧାନଙ୍କ ସଙ୍ଗୀତ ପରିଚାଳନାରେ କେତୋଟି ସମ୍ବଲପୁରୀ ଗୀତ। ପ୍ରଥମେ ଶୁଣନ୍ତୁ ଚିନ୍ତାମଣି ସାହୁଙ୍କ କଣ୍ଠରେ ଏହି ଗୀତଟିଏ।

ଏଥର ଶୁଣନ୍ତୁ କୁନୁସାରାଣୀ ପଟ୍ଟନାୟକଙ୍କ କଣ୍ଠରେ ଏହି ଗୀତଟିଏ।

ଧରଣୀଧର ପଟେଲଙ୍କ ରଚନା ଏବଂ ପ୍ରଭୁଦତ୍ତ ପ୍ରଧାନଙ୍କ ସଙ୍ଗୀତ ପରିଚାଳନାରେ ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ଥିଲେ କୁନୁସାରାଣୀ ପଟ୍ଟନାୟକ ଏବଂ ଚିନ୍ତାମଣି ସାହୁ। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ ଭକ୍ତି ଗୀତ। ପ୍ରଥମେ ଶୁଣନ୍ତୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଏହି ଗୀତଟିକୁ ରଚନା କରିଛନ୍ତି ପଣ୍ଡିତ ନରେନ୍ଦ୍ର ଶର୍ମା। ସଙ୍ଗୀତ ନିର୍ଦ୍ଦେଶନା ହୃଦୟନାଥ ମଙ୍ଗେସ୍କର।

ଏଥର ଶୁଣନ୍ତୁ, ସୋନୁ ନିଗମଙ୍କ କଣ୍ଠରେ ଗୀତଟିକୁ ରଚନା କରିଛନ୍ତି ଅଜୟ ଝିଙ୍ଗରାନ, ସଙ୍ଗୀତ ନିର୍ଦ୍ଦେଶନା ରବି ପୱାର।

ଶୁଣିଲେ କେତୋଟି ହିନ୍ଦୀ ଭକ୍ତିଗୀତ। ଆକାଶବାଣୀ ସମ୍ବଲପୁର ଏଥର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଲଘୁଶାସ୍ତ୍ରୀୟ ସଙ୍ଗୀତ। ପରିବେଷଣ କରୁଛନ୍ତି ବିଦୁଷୀ ପରବିନ ସୁଲତାନା ଏବଂ ଗିରିଜା ଦେବୀ।

0: ଅଣ୍ଟାଟା ଭାଙ୍ଗିଗଲା ନା କଣ?
1: ଏ ରିକ୍ସାବାଲା, କେତେ ଥର ଆଉ କହିବି ଧୀରେ ଚଲା ବୋଲି?
2: ଆରେ ମାଙ୍କ ଦେହ ପୁରା ଖରାପ ଅଛି।
0: ମାଙ୍କର ଦେହ ଖରାପ ନହେଲେ ତମର ଏ ରାସ୍ତା ଗୁଡାକ ଭାରି ଭଲ ଆଉ।
2: ହେଲା ବାବୁ ହେଲା, ତମେ ଭଲ ଅଛ, ରାସ୍ତା ଖରାପ, ମ୍ୟୁନିସିପାଲିଟି ଚେୟାରମ୍ୟାନ ଉପରେ ଚଢ଼ଉ କର, ମୋ ଉପରେ କାହିଁକି?
0: ତମ ଗୁଣରୁ?
2: ମୋ ଗୁଣ ଯଦି ସେମିତି ଭଲ ହେଇଥାନ୍ତା ତେବେ 15 ବର୍ଷିଆ ଚାକିରି ଭିତରେ ସେଇ କିରାଣୀ ହୋଇ ପଡ଼ିନଥାନ୍ତି। ସାଙ୍ଗକୁ ତମ ଭଳି ଖରଣି ଖଣ୍ଡେ ଥିଲେ ନା।
0: ଦେଖ ରାସ୍ତା ମଝିଟାରେ ମୋ ସାଙ୍ଗରେ ଲାଗ ନା କହୁଛି।
2: କଣ କହିଲ କିଅ? ଇଏ ତମ ସହିତ ଲାଗିବିନି, ରିକ୍ସାରେ ଏତିକି ଜାଗାକୁ ତମେ ଦେଢ ଆଉ ମୁଁ ମିଶେ ଓଢ଼େଇ, ଦେହକୁ ଦେହ ଲାଗିବନି।
0: ଲାଜ ଗୁଡାକ ତ ସବୁ ପୋଡ଼ି ଖାଇଲଣି।
2: ଏ ମହଙ୍ଗା ବଜାରରେ ଲାଜର ଦର ଏବେ କୋଉ ଶସ୍ତା ହେଇଛି କହିଲ?
0: ଗୋପାଲ ମରିଗଲି ଲୋ ମା, ଏଇଟା ରିକ୍ସା ନା ମ୍ୟୁନିସିପାଲିଟି ଜନ୍ତା ମ।
2: ବହୁତ କଷ୍ଟ ହେଲା ନା?
0: ନା ବହୁତ ଆରାମ ଲାଗିଲା, ତମେ ମତେ ଓହ୍ଲେଇ ଦିଅ, ମୁଁ ଚାଲି ଚାଲି ଯିବି।
2: ଚାଲି ଚାଲି?
0: ହଁ, ଆଉ କଣ କାନ୍ଧେଇ କରି ନବ?
2: କୋଉ ଦିନ ଆଉ ତମେ କାନ୍ଧ ହଉନ ଯେ, ବାହାଘର ଠାଉ ଆଜି ଯାଏ ଖାଲି ତ ବୁହା ହେଇ ଚାଲିଛ।
0: ଆଗ ପଛକୁ ଦିଟା ଚାକର ଲଗେଇ ଦେଇଥିବ।
2: ଓହୋ, ଇଏ ରାଗୁଛ କାହିଁକି? ଡାକ୍ତର କହିଛି ଏବେଳେ ତମର ଟିକେ ଚଲାବୁଲା କଲେ ଭଲ, ଡେଲିଭରି ବେଳକୁ। ଏ ଏ ଏ ରଖ ରଖ ରଖ ରିକ୍ସା, ଏଇଠି ରଖ ରଖ।

0: Samasta, nohle mohonga jugore.
1: Ta tomo ta ekude kubu jijachi.
0: Pochimu ni kemiti, jette hele mo sango na.
1: E miti jagare ghorota nei chuje, khoju khoju nuanto hele ni.
0: Thao bhai thao, se ghoro kotha chhad. Aau jaha kochu ko. Acha, tu aajkali kouti kon korchu?
1: Patho satho to hela nahi. ଅଠର ଘାଟରୁ ପାଣି ପିଇବା କଥା
0: ବେଳ ବକତରେ ପାଣି ପିଉନି ବା କିଏ ଭାବିଥିଲି ତୁ ବଞ୍ଚିଯାଇଛୁ ଆଉ ଚାକିରି ବାକିରି
1: ଚାକିରି ଫେରେ ମୋତେ ଦିନା କେତେ କଲିକତାରେ ଚାକିରି କରିଥିଲି ମିଲ୍ ମାଲିକର ଝିଅ ତା ସାଙ୍ଗରେ ଗୋଟାଏ ହେ ହା ପର୍ବ ପରେ
0: ଉତ୍ତମ ମଧ୍ୟମ କାଇ
1: ସବୁ ତ ତୁ ଜାଣୁ ହାଲିକି ଗାଁରେ ଗୋଟେ ଦୋକାନ କରିଛି ଯେ ସେଇ କାମରେ ଆସିଥିଲି ଆସିଥିଲି ଯେତେବେଳେ ଭାବିଲେ ପିଲାଦିନର ସାଙ୍ଗଟା
0: ହଁ ଭାଇ ଏମିତି ଆସୁଥିବ ଯାଉଥିବ ଯାଉଥିବ ଆସୁଥିବ ନ କରିବ ପର ମନେ ରଖିଥିବ ଭାଇ ଏ ତୁ ମୋର ଘର
1: ସାମାନ ନେବା ପାଇଁ ଢାବଲ କେଇଟା ନେଇ ଆସିଥିଲି ତ ଶୁଣିଲି ବର୍ଷା ଯୋଗୁଁ ନଈରେ ପହିଲି ପାଣି ପଡ଼ିଯାଇଛି ଡଙ୍ଗା ପାରିକି
0: ଢାବଲ ଗୁଡାକ କେମିତି ନବୁ ଏଇଆ ତ
1: ଏ ଦିନ କେଇଟା ତୋ ବାରଣ୍ଡାରେ ଥୁଆ ହୋଇଥିବ ପାଞ୍ଚଟା ବୋଲି ଢାବଲ କଣ ଅସୁବିଧା ହବ
0: ନାଇଁ ଅସୁବିଧା ନାହିଁ ଯେ
1: ନାଇଁ ନାଇଁ ସେମିତି ଭାବିବୁନି ମୁଁ କଣ ତତେ ଅବିଶ୍ୱାସ କରୁଛି ଆପଣାର ବୋଲି ସିନା ଏଠିକି ଆଇଲି
0: ଭଲ କଲୁ ଭଲ କଲୁ
1: ହଁ ଆସୁଛି ଭାଇ ନମସ୍କାର
0: ଓହୋ ପ୍ରଭୁ ହେ କି ଯେ ସମସ୍ୟାରେ ପକେଇଛ ଗୋଟାଏ ଢାବଲକୁ ତ ସମ୍ଭାଳି ପାରୁନଥିଲି ପୁଣି ପାଞ୍ଚ ପାଞ୍ଚଟା ଢାବଲ
2: କଣ କହିଲ ମୁଁ ଢାବଲ ଆଉ ସିଏ ଯୋଉ ପାଞ୍ଚଟା ଢାବଲ ଆଣି ଥୋଇ ଦେଇଗଲା କୋଉ ଅକଲରେ ହଁଟା ମାରିଦେଲ ମ
0: ଚାରା କଣ ଥିଲା ଆଉ
2: ଚାରା ନା ଗଛ ସେ ତାର ବ୍ୟବସାୟ କରୁଛି ସହରକୁ ଆଉଛି ଆଇଲା ଯଦି ତ ପିଲା ଛୁଆଙ୍କ ପାଇଁ ମିଠା ତ ଦୂରର କଥା ବକଟେ ଚୁଚୁମା ବି ଆଣି ଦେଇପାରିଲାନି ସେଇଥିରେ ତମର ଯେତେ ଦରଦ
0: ସାଙ୍ଗ ସାଥି ଥିଲେ ସମସ୍ତେ ଭରସା କରି ଆସନ୍ତି ମନା କରିଦେଇଥିଲେ
2: ପୃଥିବୀଟା ଓଲଟି ପଡିଥାନ୍ତା ଆଉ କି ଦୟାଳୁ ପୁରୁଷ ଏଣିକି ତମର ଢାବଲ ରଖ ନହେଲେ ପାଞ୍ଚଟା ମାଇପ ଆଣିକି ରଖ ମୁଁ ଆଜି ଯାଉଛି ଆଇଲୁ ରେ କୁନା ଆଲୋ ଏ ଛତର ଖାଇ ସୁନା କି କହିଲି ପରା ପ୍ୟାଣ୍ଟ ପିନ୍ଧ ବୋଲି
3: ତୁ ତ ଶାଢୀ ପିନ୍ଧିନୁ ଆମକୁ ଖାଲି ମିଛୁଟାରେ ପାଟି କରୁଛୁ
2: ଶାଢୀ ହଇରେ ଏ ପାଞ୍ଚ ଟଙ୍କା ତୋ ବୋପା ମୋ ପାଇଁ କେଇଟା ଶାଢୀ କିଣି ଦେଇଥିଲା ବା ହଇରେ ଏ ଛତର ଟଙ୍କା
4: ମଲା ଏମିତି ରାଗୁଛୁ କାହିଁକି ବା
2: ବାପ ଠାଉ ଶିଖି ଟହୁଲି କରୁଛ ସେଇଟା ନାଇଁ ଦେଖୁନୁ ହଇରେ ଏ ଟଙ୍କା ଚାଲ ତ ଦେଖି ଚାଲ
3: ବାପା ବାପା
0: ଓହୋ ଇଏ କାହିଁକି ତାଙ୍କ ସାଙ୍ଗରେ ଲାଗିଛ ତମେ ବି ଛୁଆ ହେଇଯାଉଛ
2: ଛୁଆ କିଏ ଛୁଆ ବା ନିଜେ କହିବ ତ କହିବ ନ ପାରିଲା ବେଳକୁ ଏ ଛୁଆଙ୍କୁ ଶିଖେଇ ଦବ ହେ ଧର୍ମ ଦେବତା ମତେ ବୋଲା ୟାଙ୍କ ଜଞ୍ଜଳରୁ ନେଇଯା ଏ କଂସର ଘରେ କିଏ ରହିବ ତୁ କାହିଁକି ମତେ

ଈଶ୍ୱର, ମୋ ଭଳି ମଣିଷଟିଏ ତୁମେ ସୃଷ୍ଟି କଲ କାହିଁକି? ଯଦି ବା କଲ, ଏଭଳି ନାରୀମାନଙ୍କୁ ଜନ୍ମ ଦେଉଥିଲ କୋଉଥିପାଇଁ? ଯଦି ବା ଦେଲ, ପୁରୁଷର ଘରଣୀ କଲ କୋଉ ଗୁଣକୁ? ଯଦି ବା କଲ, ତା ମନକୁ ଚାହିଁ ଘରଟିଏ ନ ଦେଲ କାହିଁକି? ଯଦି ନ ଦେଲ, ଘରକୁ ଅକସ୍ମାତ ଏଭଳି ଢାବଲ ପହଞ୍ଚେଇ ଦେଇ ହଇରାଣ କରୁଛ କାହିଁକି?

0: ପ୍ରଭୁ, ମହାପୁରୁଷମାନଙ୍କ ମୁଖରେ ତୁମେ ହିଁ ଏ ମହାସତ୍ୟର ବାଣୀ ପ୍ରଚାର କରିଥିଲ ନା? ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରେ ଦାମ୍ପତ୍ୟ କଳହଶ୍ଚୈବ ବହୁଆରମ୍ଭେ ଲଘୁ କ୍ରିୟା। ମୁଁ ଅଧମ କୋଉ ମଣିଷରେ ଗଣା ଯେ ଏତେ ବଡ଼ ମହାସତ୍ୟଟାକୁ ମୋରି ବେଳକୁ ମିଥ୍ୟାରେ ପରିଣତ କରିଦେଲ ପ୍ରଭୁ।
1: ଚିଠି ଏ ବୁଢା ବୟସରେ କାହାକୁ ଚିଠି ଦେଇଥିଲ ବା? ଉତ୍ତର ପଠେଇଛି।
0: ଚିଠି କାହିଁକି? ବୁଢା ବୟସରେ କଣ ହୃଦୟରୁ ଦୟା ସ୍ନେହ ପ୍ରେମ ସବୁ କୁଆଡେ ଉଭେଇ ଯାଏ? ଶୁଣିବାକୁ ଚାହୁଁଛ ଏ ଚିଠି କାହାର? ସେଇ ମହାସତ୍ୟ ଶୁଣି ତମେ ଧୈର୍ଯ୍ୟ ଧରି ପାରିବ ତ?
1: ବେଶୀ ଛପରେ ହୁଅନି, ପଚାରୁଛି ପରା ସେ ଚିଠି କାହାର।
0: ଚିଠି ନୁହେଁ, ଚିଠି ନୁହେଁ, ଏହା ଏକ ପତ୍ର, ପ୍ରେମ ପତ୍ର।
1: ପ୍ରେମ ପତ୍ର ତୁମକୁ କାହିଁକି କିଏ ଦେଇଛି? ସେଟା
0: ଦେଇଛି ମାନେ? ମୁଁ ପଠେଇଥିବା ପ୍ରେମ ପତ୍ରର ଉତ୍ତର ଦିଅନ୍ତନି?
1: କିଏ ଦେଇଛି ଶୁଣେ, ସେ ପୋଡ଼ା ମୁହିର ନା?
0: ଆମ ଅଫିସର ଟାଇପିଷ୍ଟ ମିସ୍ ଦୀପାଳୀ ରାୟ।
1: ଅଫିସରେ ତ ନୀତି ରାସ ଲାଗିଥିବ, ପୁଣି ଚିଠି କାହିଁକି?
0: କିଉ ଏତେ ଲୋକଙ୍କ ସାମ୍ନାରେ ତ ମନର କଥା କହି ହୁଏନି, ଖାଲି ଆଖିରେ ଆଖିରେ କେତେ କଥା ହୁଅନ୍ତା।
1: ଆଖିରେ ଆଖିରେ ତମେ କଥା କୁହ, କାହିଁକି ମୋ ସାଙ୍ଗରେ ତ କେବେ କଥା କହିନା?
0: ସେଭଳି ଆଖି ତମର କାହିଁ? ଆହା, କି ଆଖି ସେ! ଲମ୍ବା ତିଳ ଫୁଲିଆ ନାକ ସାଙ୍ଗକୁ ପୁରିଲା ପୁରିଲା ଓଠ, ଓଠ ନୁହେଁ ତ, ସତେ କି ଗୋଲାପର ପାଖୁଡ଼ା?
1: ଏଡ଼େ ବାପ ତମର, ମୁଁ ଥାଉ ଥାଉ ତମେ ତା ରୂପ ବର୍ଣ୍ଣନା କରିବାକୁ ଯିବ କାହିଁକି ବା? ସେ ପୋଡ଼ା ମୁହିର ଆଖି ଦିଟା ଯାକ ଯଦି ମୁଁ ନ ଫୁଟେଇଛି, ମୋ ନା
0: ମା ରଣଚଣ୍ଡୀ ନୁହେଁ। ମା ରଣଚଣ୍ଡୀ, ତୁମକୁ ସେ ସୁଯୋଗ ଦିଆଯିବ ନାହିଁ।
1: ତମେ ଗୋଟାଏ ଦେବ କଣ ବା?
0: ମାନେ ସେ ସୁଯୋଗ ତମେ ପାଇବନି। ଆମେ ଆଜି ରେଜିଷ୍ଟ୍ରି ମ୍ୟାରେଜ କରିବୁ।
1: ରେଜିଷ୍ଟ୍ରି ନା ମୁକ୍ତିଆରୀ, ତାକୁ ଯାହା ବିଷ ଟୋପାଏ ମିଳିଲାନି ଯେ, ତମ ଭଳି ମରଦଟିଏ ସାଙ୍ଗରେ ମୁଁ ବୋଲି ସିନା।
0: ତମେ ବୋଲି ସିନା ବହୁତ ଅନୁଗ୍ରହ କରିଛ, ହଉ ଏଣିକି ତମ ଅନୁଗ୍ରହ ଆଉ ଦରକାର ନାହିଁ, ମୁଁ ତୁମକୁ ଛାଡ଼ପତ୍ର ଦେବି।
1: ଦବ ନାହିଁ କାହିଁକି? ମୁଁ ତ ତମ ବାଟର କଣ୍ଟା ହେଇଛି ନା, ତା ଆଗରୁ ମୁଁ ରସି ଲଗେଇ ଦଉଛି। ହେଇଟି ତମରି ଆଗରେ ଦେଖ, ଆଲୋ ଏ ସୁନା, ମୋ ଶାଢୀଟା ଆଣ ତ।
2: ଶାଢୀ ପରା ତୁ ପିନ୍ଧିଛୁ ବୋଉ।
1: ନ ପିନ୍ଧି ଆଉ କଣ ଲଙ୍ଗଳା ହେଇଥାନ୍ତି? ଗାତ ପଶା ଉତ୍ତର ଦଉଛି ମତେ।
0: ହେଇଟି କୁନା ବୋଉ, ଯାହା କରୁଛ ଜଲ୍ଦି କର, ମୋ ଚିଠିଟା ମତେ ଦେଲ ଆଗେ।
1: ତମ ଚିଠି
0: ଏ ଯାଇ ତ ହାତରେ ଧରିଛ,
1: ଯୋଉଥିପାଇଁ ଏତେ ନାଟ? ସେ ନିଆ ନଗା ଜିନିଷଟାକୁ ଏତେ ବେଳ ଯାଏ ହାତରେ ଧରିଛି,
0: ଇଏ ଲେଖା ଗୁଡାକ ତ ଭିତରେ ରହିଲା, ଉପରେ ଛେପ ପକେଇଲେ କଣ ହବ? ଚିଠିଟା ଖୋଲ।
1: ଖୋଲିବି ନା ନିଆଁ ଲଗେଇବି ଏଥିରେ?
0: ନିଆଁ ଏବେ କୋଉଦିନ ଲଗଉନ ଯେ, ହେଲେ ଆଗ ଚିଠିଟା ପଢ।
1: ହଁ ଯାଉଥିଲି ସେ ସୌତୁଣୀର ଚିଠି ପଢିବା ପାଇଁ।
0: ଖବରଦାର ଖବରଦାର, ଚିଠିଟା ମୋର, ଦିଅ ଦିଅ ଦିଅ ମତେ ଦିଅ। କି ଖୁସବୁ ବାହାରୁଛି ଏଥିରୁ!
1: ବାସନା ତ ଖାଲି ବହି ପଢୁଛି।
0: କି ସମ୍ବୋଧନ! ପ୍ରିୟ ପ୍ରାଣପ୍ରିୟ ପ୍ରାଣପ୍ରିୟ ପଶୁପତି, ତାପରେ ଲେଖିଛି, ମୁଁ ଜାଣେ ପଶୁ, ତମେ ସେ କଳିହୁଡ଼ି ମାଇକିନାଟା ହାବୁଡ଼ିରେ ପଡ଼ି ବହୁତ ହନ୍ତସନ୍ତ ହେଲଣି।
1: କଳିହୁଡ଼ି? ଆଲୋ, ମୁଁ ସିନା କଳିହୁଡ଼ି, ତୋ ଭଳି ଘର ଭାଙ୍ଗି ନୁହେଁ ବା।
0: ଓହୋ, ଇଏ ମଝିଟାରେ ରସଭଙ୍ଗ। ଆଗକୁ ଶୁଣ, ହଁ ଆଜି ସନ୍ଧ୍ୟାରେ ଅଫିସରେ ମିଟିଂ ଅଛି କହି ତମେ ରହିଯିବ, ମୋ ସାଙ୍ଗ ସୁମତି ବାହାଘର ଅଛି କହି ମୁଁ ଲୁଗାପଟା ନେଇ ଘରୁ ପଳେଇ ଆସିବି, ଦୁହେଁ ମିଶି ଏଇଠୁ କରିବା ଛୁ, କେହି ଜାଣିବେନି।
1: ଛୁ ହୋ, ତମ ମନରେ ସତକୁ ଏଇଆ ଥିଲା? ଆଲୋ ଏ କୁନା ଟୁନା, ମୋ ସଂସାର ତ ଉଜୁଡି ଗଲା ରେ ଦୈବ।
0: ଆହୁରି ଅଛି, ଶୁଣ, ସ୍ଲିପର କୋଚରେ ବସି ଆମେ ସିଧା ପଳେଇବା କଟ। ସେଇଠୁ ଗୋଟେ ଟ୍ୟାକ୍ସି କରି ଆମେ ଯିବା ନନ୍ଦନକାନନ। ନନ୍ଦନକାନନରୁ ପୁରୀ, କୋଣାର୍କ, ଚନ୍ଦ୍ରଭାଗ, ସମୁଦ୍ର କୂଳ, ଅଫୁରନ୍ତ ବାଲି, ଝଅଣ ଦିଗ ହଜା ଚଢ଼େଇ ଦୁଇଟି ପରି ଆମେ ହଜିଯିବା ଦିଗନ୍ତର ବୁକୁରେ।
1: ତମେ ହଜିଯିବ ବୁକୁରେ, ମୁଁ ଏଠି ହଉଥିବି ସୁଖ ସୁଖରେ।
0: ପୁରୀ ମୁକ୍ତି ମଣ୍ଡପରେ ଆମେ ବାହା ହୋଇ ହନିମୁନ୍ କରିବା ସମୁଦ୍ର କୂଳ ଏକ ହୋଟେଲ।
1: ମୁଁ ତ ଆଉ ଜୀବନ ରଖିବି ନାହିଁ ରେ ଦୈବ। ହ୍ୟାଲୋ ଏ ସୁନା, ହ୍ୟାଲୋ ଦୌଡ଼ି ଟାଣିବ ବେକରେ ବାନ୍ଧଲ, ପାଣି ଗରାଟା ବି ଝୁଲେଇ ଦିଅ ରେ କୁନା ଟୁନା।
2: ବୋଉ ନେ ନେ ଏଇଟା କୂଅ ଦୌଡ଼ି।
3: ବୋଉ ଗୋରାରେ ପାଣି ବୋଝି ହେଇଛି, ମୁଁ ଉଠେଇ ପାରୁନି।
1: ନ ପାରୁଛୁ ଯଦି ତୋ ବାପାକୁ କହ, ସେଇ ତ ଏତେ ନାଟ ଲଗେଇଛି, ଦୌଡ଼ିଟା ସେ ଲଗେଇ ଦଉ ମୋ ବେକରେ।
2: ବୋଉ ଏଡ଼େ ମୋଟା ଦୌଡ଼ିରେ ତୋ ବେକରେ ଦାଗ ବସିଯିବନି।
1: ବେକର ଦାଗକୁ କିଏ ପଚାରେ ରେ ମୋ କୁନା ଟୁନା, ବୋଉକୁ ତ ତମେ ଦେଖିବ ନାହିଁ ରେ ମୋ କୁନା ଟୁନା।
4: ଆମେ ତ ସାଙ୍ଗରେ ମରିବୁ,
1: ଚାଲ ଆମେ ସମସ୍ତେ ସାଙ୍ଗ ହେଇ ମରିବା, ତାର ବି ନେଇକି ନେଞ୍ଜରା ରହିବନି। ଆଜିଠୁ ସରିଲା ରଥ ଯାତ୍ରା ଲୋ।

0: ଯାହା କରିବ ଜଲ୍ଦି କର, ଆଉ ଅଧିକ ତାମସା କରନି। ସାଇ ଲୋକେ ଆସି ଦାଣ୍ଡରେ ରୁଣ୍ଡ ହେଲେଣି।
1: ଦେଖନ୍ତୁ ସମସ୍ତେ ତୁମରି ଗୁଣ ଏ ସାଇ ପଡ଼ିଶା, ହାଟିକି କେମିତି ଖାଇଛି ଲୁଣ ଏ ସାଇ ପଡ଼ିଶା।
2: ପଶୁପତି ଘର ଅଛୁ କିରେ?
0: ଚୁପ।
2: ଆରେ ଘର ଭିତରେ ଏମିତି ଗୋଟେ କାନ୍ଦ ବୋବାଳି ପଡିଛି କାହିଁକି? କିଏ ମରିଗଲା ନା କଣ?
1: ମରି ଯାଇଥିଲେ ସରନ୍ତା କଥା ଭାଇ, କାହାକୁ

0: ମୋରି ସଂସାର ଉଜାଡିବାକୁ
1: କରିବ ଭାଇ, ନିଶ୍ଚୟ କରିବ। ଏଇଭଳି ନାରୀମାନଙ୍କୁ ଶାସନ କରିବା ପାଇଁ ଏତେ ବଢିଆ ଔଷଧ ତମ ମନକୁ କେମିତି ପଶିଲା ଭୋଳାନାଥ?
2: ଭାଇ, ପାଠ ସିନା ହେଲା ନାହିଁ ଏସବୁ କାମରେ। ସେଦିନ ଘର ଭିତରେ ଭାଉଜଙ୍କ ଅବତାର ସାଙ୍ଗକୁ ତମର ଦୟନୀୟ ଅବସ୍ଥା ଦେଖି ବାଟ ଯାକ ମୁଁ ଚିନ୍ତା କରି କରି ଏଇ ସମାଧାନରେ ପହଞ୍ଚିଲି। କଣ୍ଟକେ ନୟବ କଣ୍ଟକ।
1: ସ୍ତ୍ରୀମାନଙ୍କୁ ସଜାଡ଼ିବା ପାଇଁ ଆଉ ଗୋଟାଏ ସ୍ତ୍ରୀ ଦରକାର।
2: ହେଲେ ଏଠି ଆଉ ସ୍ତ୍ରୀ ଯାକେ କଥା ଗଲା କୁଆଡ଼େ? ଖାଲି ନାମ ମହୋଷଧରୁ ତ କାମ ପଦେ।
1: ପାର୍ବତୀ ପଶୁପତି ପ୍ରସଙ୍ଗେ
2: ନମ ପ୍ରଥମାଧ୍ୟାୟ
1: ଭୀମସ୍ୟାପି ରଣଭଙ୍ଗେ ମୁନିରପି ମତିଭ୍ରମ
2: ଯଦି ଶୁଦ୍ଧମ ଶୁଦ୍ଧମ୍ ବା
0: ମମ ଦୋଷ ନ ବିଦ୍ୟତେ।

ଶୁଣିଲେ ନାଟକ କଣ୍ଟକେ ନୈବ କଣ୍ଟକମ୍, ରଚନା ବୃନ୍ଦାବନ ଜେନା, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝି, ସହଯୋଗିତା ପ୍ରଭୁଦତ୍ତ ପ୍ରଧାନ। ଭିନ୍ନ ଭିନ୍ନ ଭୂମିକାରେ ଥିଲେ ପାର୍ବତୀ ତୃପ୍ତି ପଣ୍ଡା, ପଶୁପତି ମାନଭଞ୍ଜନ ହୋତା, ଭୋଳାନାଥ ସୁଶୀଲ କୁମାର ମିଶ୍ର, କୁନା ଉମାଶଙ୍କର ଦୀକ୍ଷିତ, ଟୁନା ଉତ୍କଳ କୁମାର ନାୟକ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଅନୁରୋଧକାରୀ ଶ୍ରୋତାମାନେ ହେଲେ ରାଧାକାନ୍ତ ଭୋଇ, ଲୋକନାଥ ସାହୁ, କରମସାନୀ ସାହୁ, ସୁବଳ କୁମାର ସାହୁ ଓ ଭୋଇ ପରିବାର ବର୍ଗ, ଜାଲପାଲି ବିଜେପୁର ବରଗଡ଼ଠାରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି କାଗଜ ଫୁଲ କଥାଚିତ୍ରର ଏହି ଗୀତଟି। ଗୀତଟିକୁ କଣ୍ଠ ଦେଇଛନ୍ତି ମହମ୍ମଦ ଅଜିଜ, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ମୁସିର।

ଆଗାମୀ ଗୀତଟି ଶୁଣନ୍ତୁ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ଚିହ୍ନା ଅଚିହ୍ନା କଥାଚିତ୍ରରୁ। ସଙ୍ଗୀତରେ ସଜାଇଛନ୍ତି ବାସୁଦେବ ରଥ ଏବଂ ଗୀତ ରଚନା କରିଛନ୍ତି ସୁରେନ୍ଦ୍ର ବିଦ୍ୟାଧର। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ରବୀନ୍ଦ୍ରନାଥ ମେହେର, ଜଗଦୀଶ ମେହେର, ହେମନ୍ତ ମେହେର, ସୁଶାନ୍ତ ମେହେର, କେଦାରନାଥ ମେହେର, ମହଲାକଟା ଉପରପଡ଼ା ଜିଲ୍ଲା ବରଗଡ଼ରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଅନୁରୋଧକାରୀ ଶ୍ରୋତାମାନେ ହେଲେ ମାଧ, ସାଧ, ଛୁଅଦା ନାନି, ବତୀ, କବ୍ଲି, ଲୋଇସିରା, ଭେଡ଼େନ ବ୍ଲକ, ବରଗଡ଼ ଜିଲ୍ଲାଠାରୁ। ଆପଣମାନେ ଶୁଣିବାକୁ ଯାଇଛନ୍ତି ବାଜେ ବଇଁଶି ନାଚେ ଘୁଙ୍ଗୁର କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ହୈମୟନ୍ତୀ ଶୁକ୍ଲା, ସଙ୍ଗୀତ ଅକ୍ଷୟ ମହାନ୍ତି, ଗୀତଟିକୁ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଗୋ।

ଏଥର ଶୁଣନ୍ତୁ ବଳିଦାନ କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ବାଣୀ ଜୟରାମ, ସଙ୍ଗୀତ ନିର୍ଦ୍ଦେଶନା ଓ ଗୀତରଚନା ପ୍ରଫୁଲ୍ଲ କର। ଅନୁରୋଧକାରୀ ଶ୍ରୋତାମାନେ ହେଲେ ରୋହିଣୀ ମେହେର, ଶ୍ରାବଣୀ ମେହେର, ତ୍ରିବେଣୀ ମେହେର, ରୁଦ୍ରାଣୀ ମେହେର, ମହଲାକଟା ବୌଲତଲ, ଜିଲ୍ଲା ବରଗଡ଼ରୁ।

ଏଥର ଶୁଣନ୍ତୁ ଉଲ୍କା କଥାଚିତ୍ରର ଏଇ ଗୀତଟି। ଗୀତଟିକୁ କଣ୍ଠ ଦେଇଛନ୍ତି ଆରତୀ ମୁଖାର୍ଜୀ, ସଙ୍ଗୀତ ରାଜୁ ମିଶ୍ର ଓ ବିଭୁ ମହାନ୍ତି, ଗୀତ ରଚନା ସଜ ମହାନ୍ତି। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଜନ, ସୁଜିତ, ରିଙ୍କୁ, ମିରିଣ୍ଡା, ଚାବୁ, ଭମ୍ର, ଗୋରାଚନ୍ଦ, ପୀତବାସ, ରାଜକିଶୋର, ତୀର୍ଥ, ନାଗେଶ୍ୱର ଓ ଖଗେଶ୍ୱର, ଗ୍ରାମ ଲରମ୍ଭା, ଅତାବିରା, ବରଗଡ଼ ଠାରୁ।

0: ଶୁଣୁଥିଲେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ ନିଜ ମନ ପସନ୍ଦର ଓଡ଼ିଆ କଥାଚିତ୍ର ଗୀତ ଶୁଣିବା ପାଇଁ ପ୍ରତ୍ୟେକ ଗୁରୁବାର ଆମ କେନ୍ଦ୍ରର ହ୍ୱାଟ୍ସଆପ୍ ନମ୍ବର 9437171571କୁ ନିଜର ପସନ୍ଦର ଓଡ଼ିଆ କଥାଚିତ୍ର ଗୀତ, କଣ୍ଠଶିଳ୍ପୀଙ୍କ ନାମ, ନିଜ ନାମ ଏବଂ ଠିକଣା ସହିତ ହ୍ୱାଟ୍ସଆପ୍ ମେସେଜ୍ କରନ୍ତୁ। ନମ୍ବରଟି ଆଉ ଥରେ କହି ରଖୁଛୁ, 9437171571। ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଗାମୀକାଲି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ରହିଛି ଚର୍ମରୋଗ ଆୟୁର୍ବେଦ ଉପଚାର, କହିବେ ଡାକ୍ତର ବିଭୁ ଦତ୍ତ ପ୍ରମୋଦ କୁମାର ମିଶ୍ର। ଶୁଣୁଥିଲେ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ଆକାଶବାଣୀ ସମ୍ବଲପୁର, ସମୟ ରାତି 11 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं सरफिरोजी। राष्ट्रपति द्रौपदी मुर्मू ने आज राष्ट्रपति भवन में आयोजित